ଆକାଶବାଣୀ ଭବାନୀପାଟଣା, ଆଜି ସୋମବାର 1948 ଶତାବ୍ଦ ଭାଦ୍ରବ 16 ଦିନ 2026 ମସିହା ସେପ୍ଟେମ୍ବର ମାସର 7 ତାରିଖ। କାର୍ଯ୍ୟକ୍ରମ ଶୁଣୁଥିବା ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଚ୍ଚ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ଚ୍ଚରେ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ସକାଳ 5:58 ମିନିଟ୍ 45 ସେକେଣ୍ଡ।

0: ନିଜର ସ୍ୱଭାବକୁ ମନୁଷ୍ୟ ନିଜେ ହିଁ ମାର୍ଜିତ କରିପାରେ, ଅନ୍ୟମାନେ କେବଳ ତାକୁ ଉପାୟ ବତାଇ ଦେଇପାରିବେ ଏବଂ ସାହାଯ୍ୟ କରିପାରିବେ। ଆକାଶବାଣୀ ଭବାନୀପାଟଣ, ସମୟ ବର୍ତ୍ତମାନ ସକାଳ 6ଟା ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ହିନ୍ଦୀ ଏବଂ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी समाचार के साथ मैं नवीन सक्सेना। दिल्ली की मुख्यमंत्री रेखा गुप्ता ने नई दिल्ली के सत्यनिकेतन इलाके में इमारत ढहने की घटना की न्यायिक जांच के आदेश दिए हैं। उन्होंने इमारत के मालिक के खिलाफ प्राथमिकी

ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ ହେଲେ ଉପେନ୍ଦ୍ର କୁମାର ତ୍ରିପାଠୀ। ଗୀତ ରଚନା କରିଛନ୍ତି କୁମୁଦଲତା ମହାନ୍ତି। କେତେଦିନ ତୁମ ଚରଣେ ଶରଣ ନେଇଛି ହେ ଭଗବାନ, ଏଡ଼େ ନିରିମମ ହେବ ଯେବେ ତୁମେ କେମିତି କାଟିବି ଦିନ।

ସାବର ଶ୍ରୀକ୍ଷେତ୍ର ନୀଳା ଶୈଳରେ ଜଗତ ଠାକୁର ଆସି ନୀଳା ରଚିବାକୁ ବିଜେ କରିଛନ୍ତି ଦାରୁବ୍ରହ୍ମ ରୂପରାଶି। କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ କୁମାରମଣି ସାହୁଙ୍କ ଗୀତ ରଚନାରୁ, ଗାଇଛନ୍ତି ଶଶାଙ୍କ ଶେଖର ମହାପାତ୍ର ଓ ଶୁଭଶ୍ରୀ ସାହୁ।

ଶୁଣିଥିଲି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଭବାନୀପାଟଣା। ଏଥିରେ ଶୁଣନ୍ତୁ ଚେତନା ଚିନ୍ତନ। ଉପସ୍ଥାପନା କରିଛନ୍ତି ଡକ୍ଟର ଶାନ୍ତନୁ କୁମାର ରଥ।

ଆପଣମାନଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ଆମର ପ୍ରତ୍ୟେକ କାର୍ଯ୍ୟକୁ ନିୟନ୍ତ୍ରଣ କରେ ଆମର ଚିନ୍ତା। ଚିନ୍ତା ଶୁଭ ହେଲେ ଫଳ ଶୁଭ ହୁଏ, ଆଉ ଚିନ୍ତା ଖରାପ ହେଲେ କାର୍ଯ୍ୟ ବି ଖରାପ ହୁଏ। ସ୍ୱାଭାବିକ

ଅଭାବରେ ଫଳ ବି ଖରାପ ହୋଇଯାଏ। ଉଦାହରଣ ସ୍ୱରୂପ ଧରାଯାଉ, ଜଣେ ଜଣଙ୍କ ପ୍ରତି ଈର୍ଷା କଲା ବା ଦ୍ୱେଷ କଲା, ଚିନ୍ତା ସ୍ତରରେ ଏହା ଘଟିଲା, ପରବର୍ତ୍ତୀ ପର୍ଯ୍ୟାୟରେ ତାହା କାର୍ଯ୍ୟରେ ପରିଣତ ହୋଇ ଅନ୍ୟ ଜଣଙ୍କର କ୍ଷତି ଘଟେଇବ। ସେ ଲୋକଟି ଯେତେବେଳେ ତାର କ୍ଷତି ଘଟେଇଥିବା ବ୍ୟକ୍ତି ଜଣକୁ ଜାଣିବ, ତା ପ୍ରତି ତାର ଶତ୍ରୁଭାବ ଜାଗିବ ଏବଂ ଏ ଭାବଟି ବିଭିନ୍ନ ବାଟରେ କାର୍ଯ୍ୟ କରିବ ଜୀବନ ସାରା। ଏ ଈର୍ଷା, ଦ୍ୱେଷ, ବିଦ୍ୱେଷ ସବୁ ମାନସିକ ସ୍ତରରେ ଜନ୍ମ ହେଲେ ମଧ୍ୟ ଏସବୁ ଯେତେବେଳେ କାର୍ଯ୍ୟରେ ପରିଣତ ହୁଅନ୍ତି, ସେଥିରେ ଜଡ଼ିତ ଥିବା ଲୋକ ଧରା ପଡ଼ିଯାଏ, ଶୀଘ୍ର ହେଉ ବା ଡେରି ହେଉ। ଏପରିକି ମନରେ କାହା ପ୍ରତି ଈର୍ଷା ବା ବିରୋଧୀ ଚିନ୍ତା କରୁଥିଲେ ମଧ୍ୟ ତାହା ମୁହଁର ଭାବରୁ, କଥାରୁ ଆଉ ବ୍ୟବହାରରୁ ଧରା ପକାଇଦିଏ ନିଜକୁ। ତେଣୁ ମୁଁ ଯଦି ମନ ଭିତରେ କାହାର କ୍ଷତି ଚିନ୍ତା କରୁଛି ବୋଲି ସେ ଲୋକ ସାମାନ୍ୟ ଆଭାସ ପାଇଲା, ସେ ମୋତେ କିଭଳି ଭଲ ପାଇପାରିବ କହନ୍ତୁ ତ। ଖୁବ୍ ବିରଳ ଲୋକ ଅଛନ୍ତି ଯେଉଁମାନେ ଏସବୁକୁ ଗୁରୁତ୍ୱ ଦିଅନ୍ତି ନାହିଁ। ଆମେ ଯେତେବେଳେ ମଣିଷ, ଆମ ଭିତରେ ଏସବୁ ମନ୍ଦ ଚିନ୍ତା ଆସିବ, ବସା ବାନ୍ଧିବ ଏବଂ ସେହି ଅନୁସାରେ କାର୍ଯ୍ୟ କରିବା ପାଇଁ ଆମକୁ ମଧ୍ୟ ଉସ୍କେଇବ। ଆମ ଭିତରକୁ ଯେ ଭଲ ଚିନ୍ତା ଆସନ୍ତି ନାହିଁ ଏଭଳି କଥା ନୁହେଁ, ଆସନ୍ତି, କିନ୍ତୁ ମନ୍ଦ ଚିନ୍ତା ଗୁଡ଼ାକ ବହୁ ସଂଖ୍ୟାରେ ଶୀଘ୍ର ଶୀଘ୍ର ଆସନ୍ତି। ଆଉ ଗୋଟିଏ କଥା ଦେଖନ୍ତୁ, କେଉଁଠି କିଛି ସୁବିଧା ବା ଫାଇଦା ଆମକୁ ମିଳିଯାଉଛି, ଆମେ ଖୁସି ହୋଇ ତାକୁ ଗ୍ରହଣ କରିନେଉଛୁ, ସେଥିରେ ଭଲ ମନ୍ଦ ଦିଗଟାକୁ ଆମେ ଆଡ଼େଇ ଦେଉଛୁ। ଗୋଟିଏ ସୁନ୍ଦରୀ ଝିଅ ଦେଖିଲୁ, ମନରେ କାମନାର ଲାଳସା ଜାଗୁଛି, ଅନେକ ସେହି ଲାଳସାର ଭୟାବହ ପରିଣାମ ଚିନ୍ତା କରି ତାକୁ ମନରୁ ଦୂରେଇ ଦେଉଛନ୍ତି ଗୋଟିଏ ସାମାଜିକ ଶୃଙ୍ଖଳାର ଦାୟରେ। ଆଉ କେତେକ ଉଚ୍ଛୃଙ୍ଖଳ ହୋଇ ବିଭତ୍ସ କାଣ୍ଡମାନ ଘଟାଉଛନ୍ତି। କେଉଁ ଗୋଟିଏ ଯଶ ପାଇଁ, ସମ୍ମାନ ପାଇଁ, କ୍ଷମତା ପାଇଁ ଆମେ ପରସ୍ପରକୁ ଈର୍ଷା କରିବାରେ ଲାଗୁଛୁ, କ୍ଷଣିକ ପ୍ରାପ୍ତି ପାଇଁ ଦୀର୍ଘଦିନର ସମ୍ପର୍କ ମଧ୍ୟ ବଳି ପଡ଼ିଯାଉଛି। ଏସବୁ କଥାକୁ ବିଚାର କଲେ ମନେ ହେବ ଯେ ଜଣେ ସାଧାରଣ ମଣିଷ ପକ୍ଷରେ ଏସବୁ ହେଉଛି ସ୍ୱାଭାବିକ କଥା। ଯେଉଁମାନେ ସାଧୁ ନିର୍ବିକାର ସ୍ତରରେ ଥାଆନ୍ତି ସେମାନଙ୍କର କଥା ଭିନ୍ନ, କିନ୍ତୁ ଆମେ ଯେଉଁମାନେ ସାଧାରଣ ଭାବରେ ମଣିଷ, ଆମେ କେହି ଜୋର କରି କହିପାରିବା ନାହିଁ ଯେ ଆମ ଭିତରେ ପାପ ଚିନ୍ତା ନାହିଁ ବା ଆମେ ପାପ ଚିନ୍ତା ମନକୁ ଆଣୁନା। ଏ କଥାଟି ଏଭଳି ସତ୍ୟ ଯେ କେହି ଯଦି ମନା କରେ ଏ ସମ୍ପର୍କରେ, ତେବେ ବୁଝିବାକୁ ହେବ ସେ ମିଛ କହୁଛି। ଏଭଳି କହିବାର ମଧ୍ୟ ଆବଶ୍ୟକତା ନାହିଁ, ପାପ ଚିନ୍ତାମାନେ ମନକୁ ଆସିବେ, କାରଣ ସଂସାରରେ ଏତେ ମାୟା ପ୍ରଲୋଭନ ଭର୍ତ୍ତି ହୋଇ ରହିଛି, ଆଉ ମଣିଷର ଯେଉଁ ଇନ୍ଦ୍ରିୟମାନେ ଅଛନ୍ତି ସେମାନେ ବିଭିନ୍ନ ପାପ ଚିନ୍ତା ଆଣିବେ। କିନ୍ତୁ ଜଣେ ଭଲ ମଣିଷର କାମ ହେଉଛି ସେ ଚିନ୍ତାମାନଙ୍କୁ ଟିକିଏ ପରଖିବା। ଏଥିପାଇଁ ଆଉ ଯେଉଁ ସବୁ ଉପାଦାନ ଦରକାର ହୁଏ ଆମ ଭିତରେ, ତାହା ହେଉଛି ସଂସ୍କାର, ଶିକ୍ଷା, ଜ୍ଞାନ ଏବଂ ବିବେଚନା ଶକ୍ତି। ଏସବୁର ସାହାଯ୍ୟ ନେଇ ଏ ଚିନ୍ତାଗୁଡ଼ିକୁ ପରଖିଲେ ସେଥିରେ ଭଲମନ୍ଦ ବାରି ହୋଇ ଦିଶନ୍ତି, ଯାହାଫଳରେ କାହାକୁ କାର୍ଯ୍ୟକାରୀ କରିବା ଆଉ କାହାକୁ କାର୍ଯ୍ୟକାରୀ ନ କରିବା ଏ ନିର୍ଣ୍ଣୟ ନେବାଟା ସୁବିଧା ହୁଏ। ଯେଉଁମାନେ ଏ ପରୀକ୍ଷାଟି ଜାରି ରଖନ୍ତି, କାଳକ୍ରମେ ତାହା ସେମାନଙ୍କର ଏକ ଶକ୍ତିରେ ପରିଣତ ହୋଇଯାଏ। କୌଣସି ଚିନ୍ତାର ପରିଣାମଟି ତାଙ୍କୁ ସଙ୍ଗେ ସଙ୍ଗେ ଜଳଜଳ ହୋଇ ଦିଶେ, ଫଳରେ ସେମାନେ ତ ପାପ କାର୍ଯ୍ୟ କରନ୍ତି ନାହିଁ, ଧୀରେ ଧୀରେ ଏହା ଅଭ୍ୟାସରେ ପରିଣତ ହୋଇଯିବା ଫଳରେ ପାପ ଚିନ୍ତା ମନକୁ ଆସିବାଟା ମଧ୍ୟ କମିଯାଏ, ଆଉ ପାପ କାର୍ଯ୍ୟ କରିବାର ତ ପ୍ରଶ୍ନ ହିଁ ଉଠୁନି। ଏହି କାର୍ଯ୍ୟଟି ଯାହା ଆମେ କରିପାରନ୍ତେ, ତାହା କରିବାର ମୋଟେ ଅଭ୍ୟାସ ବା ଆଗ୍ରହ ଆମର ରହୁନଥିବାରୁ ପାପ ଚିନ୍ତାମାନେ କେବଳ ଯେ ଆମ ଭିତରକୁ ପଶୁଛନ୍ତି ତାହା ନୁହେଁ, ସେଭଳି କାମ କରିବା ପାଇଁ ମଧ୍ୟ ଆମକୁ ପ୍ରଭାବିତ କରି ପକାଉଛନ୍ତି। ଆମ ଶରୀରରେ ବିଭିନ୍ନ ରୋଗ ଜନ୍ମ ନେଲାବେଳେ ଆମର ରୋଗ ପ୍ରତିରୋଧକ ଶକ୍ତି ତାକୁ ବିନାଶ କରିଦିଏ ଏବଂ ଏହାଦ୍ୱାରା ଆମେ ଅନେକ ରୋଗରୁ ଆପଣା ଛାଇ ରକ୍ଷା ପାଇଯାଉ। ସେହିଭଳି ଏହି ପାପ ଚିନ୍ତାମାନଙ୍କୁ ନିଜ ଭିତରେ ଥିବା ସଂସ୍କାର, ବିଦ୍ୟା ଏବଂ ବିବେକ ରୂପକ ପ୍ରତିଷେଧକ ଶକ୍ତି ଦ୍ୱାରା ମାରିବାକୁ ପଡ଼ିବ। ପାପ ଚିନ୍ତାମାନେ ଆସିବେ କିନ୍ତୁ ପ୍ରଭାବ ଦେଖାଇ ପାରିବେ ନାହିଁ। ଉପାୟଟି ଆଦୌ କଠିନ ନୁହେଁ, ବରଂ ଖୁବ୍ ସରଳ, କାରଣ ଏଥିପାଇଁ ଆମକୁ କାହା ଉପରେ ନିର୍ଭର କରିବାକୁ ପଡ଼ୁନାହିଁ, କେବଳ ଅଭ୍ୟାସ ଲୋଡ଼ା।

ଶୁଣିଲେ ଚେତନା ଚିନ୍ତନ ଆକାଶବାଣୀ ଭବାନୀପାଟଣ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ପ୍ରଯୋଜନା କରିଛନ୍ତି ସୁଭାଷ ମହାନ୍ତି। ସଙ୍ଗୀତ ପରିଚାଳନା କରିଛନ୍ତି ରାଖାଲ ଚନ୍ଦ୍ର ମହାନ୍ତି। କଣ୍ଠଶିଳ୍ପୀମାନେ ହେଲେ ଭିକାରୀ ଚରଣ ବଳ, ତୃପ୍ତି ଦାସ, ଶୈଳଭମା ମହାପାତ୍ର ଓ ରାମହରି ଦାସ।

ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପରାମର୍ଶ ଦେଲେ, ତୁମେ ବ୍ରହ୍ମଶସ୍ତ୍ର ପ୍ରୟୋଗ କରି ଅଶ୍ୱତ୍ଥମା ପେଶିଥିବା ବ୍ରହ୍ମାସ୍ତ୍ରକୁ ସଂହାର। ଅର୍ଜୁନ ଅଶ୍ୱତ୍ଥମାଙ୍କୁ ପରାସ୍ତ କରି ବାନ୍ଧି ଆଣି ଦ୍ରୌପଦୀଙ୍କ ନିକଟରେ ପହଞ୍ଚାଇବାରୁ ଦ୍ରୌପଦୀ କହିଲେ, ଏ ଗୁରୁଙ୍କ ପୁତ୍ର ତେଣୁ ଦଣ୍ଡଯୋଗ୍ୟ ନୁହେଁ। ପୁତ୍ରମାନଙ୍କୁ ହରାଇ ମୁଁ ଯେପରି କାନ୍ଦୁଛି, ତାଙ୍କ ମାଆଙ୍କୁ ସେହିପରି ଦଣ୍ଡ ନ ମିଳୁ।

ପ୍ରଚାର କଲୁ ଅଦିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ସକାଳ 6:45 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ପରେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

ମାର୍କଣ୍ଡ ପୋଖରୀନୁ ମହାପ୍ରଭୁଙ୍କର କାଳିୟ ଦଳନ ଲୀଳା କରାଯିବା। ଇତାର ଉତ୍ତରୁ ରତ୍ନସିଂହାସନ ଉପରେ ବିରାଜିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ କାଳିୟ ଦଳନ ବେଶତୀ ସଜାଯିବା। ରାଜ୍ୟ ଆଇବା ଛଅ ଦିନ ତକ୍ କମ୍ ନୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଇବା ଚବିଶ ଘଣ୍ଟା ଭିତରେ ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ ସହିତ ସତରଟା ଜିଲ୍ଲାନୁ ଚଡ଼କ ମାରିକରି ବର୍ଷା ହେବା ବୋଲିକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଆକଳନ କରାଯାଇଛି। ଇତାକେ ନଜରଥି ରଖିକରି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ତରଫରୁ ଏସବୁ ଜିଲ୍ଲାମାନଙ୍କ ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଇନୋ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ରାତିରେ ଦିନ 12:30 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ଟି ନିବେଦିତା, ଭାରତ ରଥ, ପୁନମ ମହାନ୍ତି, ବେଣୁଧର ସୁବୁଦ୍ଧି, ମିତା ପରିଜା ଓ ଜିତେନ୍ଦ୍ରନାଥ ପଟ୍ଟନାୟକ। ଚାଷର କଥା ଦିନ ଗୋଟେ 10 ମିନିଟ୍ରେ, ଦିନ ଗୋଟେ 20 ମିନିଟ୍ରେ ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଯୁବବାଣୀ କ୍ରମରେ ସାହିତ୍ୟାନ ପ୍ରଚାର କରିବ ଅପରାହ୍ନ 5:30। ସନ୍ଧ୍ୟା 6:30 ଶୁଣିବେ ସମନ୍ୱିତ କାର୍ଯ୍ୟକ୍ରମ ଯୁବା ଶକ୍ତି ଓ ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ କ୍ରମରେ ମାଲକାନଗିରି ଜିଲ୍ଲା ସମ୍ପର୍କରେ। ଏହି କାର୍ଯ୍ୟକ୍ରମ ଦେଇ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30। ରାତି 8:00 ଶୁଣିବେ ଗୀତ ଗଜଲ। ଶିଳ୍ପୀମାନେ ହେଲେ ବିଶାଲ ମିଶ୍ର ଓ ମୋନିକା। ସମ୍ବଲପୁରୀ ଗୀତ ପ୍ରଚାର କରିବୁ ରାତି 8:15। ଶିଳ୍ପୀ ଫକୀର ପଟ୍ଟନାୟକ ଓ ସୁଷମା ମିଶ୍ର। ରାତି 8:30 ସ୍ପୋର୍ଟସ୍ କେନ୍ ସ୍ପଟଲାଇଟ୍ ରାତି 9:15 ଓ ପବ୍ଲିକ୍ ସ୍ପିକ୍ ରାତି 9:30। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ଶୁଣିବେ ନାଟକ ପିଣ୍ଡଦାନ, ରଚନା ପଞ୍ଚାନନ ମିଶ୍ର, ପ୍ରଯୋଜନ ମାନଭଞ୍ଜନ ହୋତା। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ପଣ୍ଡିତ ଜିତେନ୍ଦ୍ର ଅଭିଷେକୀଙ୍କ ଶାସ୍ତ୍ରୀୟ ଗାୟନ ରାତି 10:30। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ବସିବାକୁ ଥିବା ଏହି ବୈଠକରେ ବିଭିନ୍ନ ବିଭାଗର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇ ମଞ୍ଜୁରୀ ପ୍ରଦାନ କରାଯିବ। ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ଆଜି ଶେଷ ହେଉଛି। ଗତମାସ 6 ତାରିଖରୁ ଏହି ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଶନିବାର ସୁଦ୍ଧା 21,40,682 ଜଣ ଚାଷୀ ପଞ୍ଜୀକୃତ ହୋଇଥିଲେ। ବରଗଡ଼ ଜିଲ୍ଲାରୁ ସର୍ବାଧିକ 1,83,000 ଚାଷୀ ପଞ୍ଜୀକରଣ କରିଛନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଗତ ଶନିବାର ପର୍ଯ୍ୟନ୍ତ ପ୍ରାୟ 2 ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ଭୁବନେଶ୍ୱର ୟୁନିଟ୍ 2 ହେବାକୁ ଥିବା ଏହି ଅଭିଯୋଗ ଶୁଣାଣିକୁ ମୁଖ୍ୟମନ୍ତ୍ରୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ସ୍ଥଗିତ ରଖାଯାଇଛି ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ

0: ଦୁର୍ଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ। ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ବିଦ୍ୟୁତ୍ ଭିତ୍ତିଭୂମି ସ୍ଥାନାନ୍ତର ପ୍ରକ୍ରିୟାକୁ ଅଧିକ ସୁଗମ କରିବା ଲକ୍ଷ୍ୟରେ ଏକ ସ୍ୱତନ୍ତ୍ର ଅନ୍ଲାଇନ୍ ପୋର୍ଟାଲ୍ କାର୍ଯ୍ୟକ୍ଷମ ହେଉଛି। ଟାଟା ପାୱାର କେନ୍ଦ୍ରୀୟ ଓଡ଼ିଶା ବିତରଣ ସଂସ୍ଥା ଓପିଟିସିଡିଓଏଲ୍ ପକ୍ଷରୁ ଏହି ପୋର୍ଟାଲ୍କୁ କାର୍ଯ୍ୟକାରୀ କରାଯାଇଛି। ବିଦ୍ୟୁତ୍ ଭିତ୍ତିଭୂମି ସ୍ଥାନାନ୍ତରଣ ପ୍ରସ୍ତାବ ଏଣିକି ଏହି ପୋର୍ଟାଲ୍ ମାଧ୍ୟମରେ ପରିଚାଳିତ ହେବ। ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ପୂର୍ବରୁ ଅନୁଷ୍ଠିତ ଏକ ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଆଧାରରେ ଏହି ପୋର୍ଟାଲ୍ କାର୍ଯ୍ୟକ୍ଷମ ହୋଇଥିବା ବିଦ୍ୟୁତ୍ ବିତରଣ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ସରକାର ଉଚ୍ଚ ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ବିଜ୍ଞାନ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ନେଇ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ମାସ 12-22 ତାରିଖ ପର୍ଯ୍ୟନ୍ତ ଏଥିପାଇଁ ବେଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ ସଂସ୍ଥାନର ଚଲ୍ଲାକେସ୍ଥିତ ପ୍ରତିଭା ବିକାଶ କେନ୍ଦ୍ରଠାରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର 120 ଜଣ ମାଧ୍ୟମିକ ବିଜ୍ଞାନ ଶିକ୍ଷକ ପ୍ରଶିକ୍ଷଣ ଗ୍ରହଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି। ପ୍ରତ୍ୟେକ ଜିଲ୍ଲାରୁ 4 ଲେଖାଏଁ ବିଜ୍ଞାନ ଶିକ୍ଷକଙ୍କୁ ଏଥିପାଇଁ ମନୋନୀତ କରାଯାଇଛି। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଗତ 1 ସ୍ୱତନ୍ତ୍ର ଇ ଚିହ୍ନଟ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ପରିବହନ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ିଗୁଡ଼ିକ ବିରୋଧରେ ଏଣିକି ସ୍ୱୟଂକ୍ରିୟ ଚାଲାଣ କଟିବ। ପ୍ରଦୂଷଣ ପ୍ରମାଣପତ୍ର ତଥା ବୀମା ଅବଧି ଶେଷ ହୋଇଥିବା କିମ୍ବା ନବୀକରଣ ହୋଇନଥିବା ଗାଡ଼ିଗୁଡ଼ିକ ପାଇଁ ମଧ୍ୟ ଏହି ବ୍ୟବସ୍ଥା ଜରିଆରେ ସ୍ୱୟଂଚାଳିତ ଇ ଚାଲାଣ ଜାରି କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ଏଥିପାଇଁ ରାଜ୍ୟର ବିଭିନ୍ନ ପ୍ରମୁଖ ସଡ଼କ ଛକ ତଥା ରାଜପଥରେ ଅତ୍ୟାଧୁନିକ ସିସିଟିଭି କ୍ୟାମେରା ସ୍ଥାପନ କରାଯାଇଛି। ପୁରୀ ଜିଲ୍ଲାରେ ଅନୁସୂଚିତ ଜନଜାତି କଲ୍ୟାଣ ନେଇ କାର୍ଯ୍ୟକାରୀ ହେଉଥିବା ଯୋଜନା ଏବଂ ସମସ୍ୟା ସମାଧାନ ଉପରେ ଏକ ସମୀକ୍ଷା ବୈଠକ ଗତକାଲି ପୁରୀଠାରେ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଅନୁସୂଚିତ ଜନଜାତି କମିଶନର ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଏଥିପାଇଁ ଆଲୋଚନା କରିଛନ୍ତି। ଏଫ୍ଆର୍ଏ ଯୋଜନା ଅଧୀନରେ ଅନୁସୂଚିତ ଜନଜାତି ଲୋକଙ୍କୁ ଜମି ପଟ୍ଟା ପ୍ରଦାନ ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଆସନ୍ତାକାଲି ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। କାର୍ଯ୍ୟସ୍ଥଳୀରେ ଅନୁପସ୍ଥିତ ରହୁଥିବା କର୍ମଚାରୀଙ୍କ କ୍ଷେତ୍ରରେ କାମ ନାହିଁ ତ ଦରମା ନାହିଁ ପଦକ୍ଷେପ ଗ୍ରହଣ କରାଯିବାକୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସମଗ୍ର ଶିକ୍ଷା ଅଧୀନସ୍ଥ କର୍ମଚାରୀଙ୍କ ବିଭିନ୍ନ ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଓସେପା ପକ୍ଷରୁ କୁହାଯାଇଛି। ଏଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ଭାଦ୍ରବ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କର କାଳିଆ ଦଳନ ବେଶ ଓ ଧେନୁକାସୁର ବଧ ପ୍ରସ୍ତାବ ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ନୀତି ପରେ ଠାକୁରଙ୍କର ଏହି ବେଶ ପ୍ରକ୍ରିୟା ଆରମ୍ଭ ହେବ। ଗତକାଲି ଶ୍ରୀଜୀଉଙ୍କର ବଣଭୋଜି ବେଶ ସହ କୋଳିବିକା ନୀତି, ବକାସୁର ଏବଂ ଅର୍ଘାସୁର ବଧ ନୀତି ଅନୁଷ୍ଠିତ ହୋଇଛି। ନବରଙ୍ଗପୁର ଜିଲ୍ଲାରେ ମାଣ୍ଡିଆ ଚାଷ ପ୍ରତି କୃଷକଙ୍କର ଆକର୍ଷଣ ବୃଦ୍ଧି ପାଉଛି। 6410 ହେକ୍ଟର ଜମିରେ ମାଣ୍ଡିଆ ଚାଷ ହୋଇଛି। ଜିଲ୍ଲାରେ ଏପର୍ଯ୍ୟନ୍ତ 13084 ଜଣଙ୍କ ମଧ୍ୟରୁ 6371 ମାଣ୍ଡିଆ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିବ। ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ବଜ୍ରପାତ ସହ ବର୍ଷା ନେଇ ଆଜି 23 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଶୁକ୍ରବାର ସୁଦ୍ଧା ଉପକୂଳ, ଆଭ୍ୟନ୍ତରୀଣ ଏବଂ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ମୌସୁମୀ ଦୁର୍ବଳ ହେବା ଯୋଗୁଁ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗୁଳୁଗୁଳି ଏବଂ ତାପମାତ୍ରା ବୃଦ୍ଧି ପାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ସ୍ୱାସ୍ଥ୍ୟ ପାଇଁ ଫଳାହାର ଆଲୋଚନା କରିଛନ୍ତି ଡକ୍ଟର ଶୋଭାରାଣୀ ବର୍ମା।
2: ଆମର ଦୈନନ୍ଦିନ ଜୀବନଶୈଳୀରେ ଫଳାହାର ଯେ କେତେ ଜରୁରୀ ଆମେ ଏକଥା ସମ୍ପୂର୍ଣ୍ଣ ଭୁଲି ଯାଇଛେ। କେବଳ ପର୍ବପର୍ବାଣୀ ବା ବ୍ରତ ଉପବାସରେ ହିଁ ଫଳ କଥା ମନେ ପଡୁଛି। ପୁରାତନ କାଳର ଆଦିବ ମାନବଙ୍କ କଥା ଯଦି ଆମେ ଚିନ୍ତା କରିବା ତେବେ ଦେଖିବା ସେମାନେ ଫଳକୁ ହିଁ ସେମାନଙ୍କର ମୁଖ୍ୟ ଖାଦ୍ୟ ଭାବରେ ଗ୍ରହଣ କରୁଥିଲେ ଏବଂ ବେଶ ନିରୋଗ ରହୁଥିଲେ। ଫଳରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ଏବଂ ଏ ଭରି ରହିଛି। ଏତଦ୍ ବ୍ୟତୀତ B1, B2, B6, B12

0: ଲୌହସାର ଏବଂ ପ୍ରୋଟିନ୍ ତଥା ଫାଇବର ମଧ୍ୟ କିଞ୍ଚିତ ପରିମାଣରେ ମିଳିଥାଏ। ଋତୁର ପରିବର୍ତ୍ତନ ଅନୁଯାୟୀ ଭିନ୍ନ ଭିନ୍ନ ଫଳ ଆମେ ଦେଖିବାକୁ ପାଇଥାଉ। ପ୍ରତ୍ୟେକ ଋତୁରେ ସେଓ, କମଳା, ଅଙ୍ଗୁର, ନାସପାତି ଆଦି କିଛି କିଛି ମାତ୍ରାରେ ଦେଖିବାକୁ ମିଳୁଥିଲେ ହେଁ ଶୀତ ଋତୁରେ ଏହା ପ୍ରଚୁର ପରିମାଣରେ ବଜାରରେ ଦେଖିବାକୁ ମିଳିଥାଏ ଏବଂ ଫଳର ସ୍ୱାଦ ବେଶ ମିଠା ଥାଏ। ସେଓ, କମଳା, ଟଭା, ବାତାପି ଆଦିରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ଓ ଭିଟାମିନ୍ ଏ ଏବଂ B1, B2, B6, B12 ଭଳି ଭିଟାମିନ୍ ତଥା ପୁଷ୍ଟିସାର ମଧ୍ୟ କିଞ୍ଚିତ ପରିମାଣରେ ମିଳିଥାଏ। ବଜାରରେ ମିଳୁଥିବା ଡାଳିମ୍ବ, ସପେଟା ତଥା ଶୀତ ଦିନରେ ବହୁ ପରିମାଣରେ ମିଳୁଥିବା ଅଙ୍ଗୁର କୋଳି ମଧ୍ୟରେ ମଧ୍ୟ ଯଥେଷ୍ଟ ଉପାଦେୟତା ଭରି ରହିଛି। ଏସବୁଥିରୁ ପ୍ରଚୁର ପରିମାଣରେ ଲୌହସାର ଆମକୁ ମିଳିଥାଏ ଏବଂ ଭିଟାମିନ୍ ଏ, ସି, ପୁଷ୍ଟିସାର ଆଦି ମଧ୍ୟ କିଞ୍ଚିତ ମାତ୍ରାରେ ମିଳିଥାଏ। ଶୀତ ଋତୁରେ ବିଭିନ୍ନ ଫଳମାନଙ୍କ ମଧ୍ୟରେ ଅଁଳା ବେଶ ଉପକାରୀ ଫଳଟିଏ। ଆକାରରେ ଛୋଟ ହେଲେ ମଧ୍ୟ ବହୁ ଗୁଣର ଅଧିକାରୀ। ଆମେ ଏହି ଋତୁରେ ଯଦି ଦୈନିକ ଏହି ଅଁଳା ରସକୁ 1 ଚାମଚ ଲେଖାଏଁ ନିୟମିତ ଭାବେ ସକାଳ ସମୟରେ ଦାନ୍ତ ଘଷିବା ପରେ ସେବନ କରିବା, ତେବେ ଦେଖିବା ପ୍ରାୟ 1 ମାସରୁ 1.5 ମାସ ମଧ୍ୟରେ ରୁଗ୍ଣ ଦେଖାଯାଉଥିବା ମୁଣ୍ଡର କେଶ ସବୁ ବେଶ ଘନ, ସତେଜ ଓ ଚମକ ଦେଖାଯାଉଛି। ଏତଦ୍ବ୍ୟତୀତ ଏହା ଯକୃତରେ ଥିବା ବିକୃତିକୁ ସୁଧାରିବା ସହ ମଳ ମଧ୍ୟ ପରିଷ୍କାର କରିଥାଏ। ମୁଖମଣ୍ଡଳରେ ଥିବା କଳା ଦାଗ ଲିଭାଇବାରେ ମଧ୍ୟ ଏହା ବେଶ ଲାଭକାରୀ, ଯଦ୍ୱାରା ମୁଖମଣ୍ଡଳରେ ଚମକତା ଆସିଥାଏ। ଆମେ ଚିନ୍ତା କରିବା ଉଚିତ ଯେ ପ୍ରତ୍ୟେକ ବ୍ୟକ୍ତିର ଦୈନନ୍ଦିନ ଖାଦ୍ୟାହାରରେ ଫଳ ରହିବା ନିତାନ୍ତ ଜରୁରୀ। ଆମେ ଯଦି ନିୟମିତ ଭାବରେ ଫଳ ସେବନ କରିବା, ତେବେ ଶରୀର ବେଶ ସୁସ୍ଥ ରହିଥାଏ। ତତ୍ସହିତ ତ୍ୱଚା ମଧ୍ୟ ବେଶ ସତେଜ ଦେଖାଯାଏ ଓ ମୁଖମଣ୍ଡଳର ତ୍ୱଚାରେ ତେଜ ସହ ଚମକ ଦେଖାଯାଏ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ଶରୀରରେ ହଠାତ୍ କୌଣସି ରୋଗର ସଂକ୍ରମଣ ହୋଇପାରିନଥାଏ ଏବଂ କୌଣସି ଚର୍ମ ରୋଗ ମଧ୍ୟ ସହଜରେ ହୋଇନଥାଏ। ଦୈନନ୍ଦିନ ଜୀବନର ପ୍ରତ୍ୟେକ ଦିନର ସକାଳରେ ପ୍ରଥମ ଖାଦ୍ୟରେ ଆମେ ଯଦି କିଛି ଫଳ ସେବନ କରିପାରିବା, ତେବେ ଆମର ସ୍ୱାସ୍ଥ୍ୟଟି ଖୁବ୍ ସୁନ୍ଦର ବଜାୟ ରଖିପାରିବା। ଶୀତ ଋତୁରେ ଯେଉଁ ବ୍ୟକ୍ତିମାନଙ୍କ ଶରୀରରେ ଚର୍ମ ଗୁଡିକ ଫଟା ଫଟା ଦେଖାଯାଏ, ସେମାନଙ୍କ କ୍ଷେତ୍ରରେ ଫଳାହାର ନିତାନ୍ତ ଜରୁରୀ। ସେହିପରି ରକ୍ତହୀନ ରୋଗୀଟିଏ ଯଦି ଦୈନିକ ସକାଳ ଓ ଅପହରଣରେ 2ଟି ପାଚିଲା କଦଳୀ ନିୟମିତ କରି ଖାଏ, ତେବେ ଆପଣ ଦେଖିବେ ପ୍ରାୟତଃ 1 ମାସ ପରେ ତାହାର ରକ୍ତ ପରୀକ୍ଷା କଲେ ଶରୀରରେ ହେମୋଗ୍ଲୋବିନ୍ର ପରିମାଣ ନିଶ୍ଚିତ ଭାବରେ ଆଶାନୁରୂପକ ଭାବେ ବଢ଼ିଛି। କଦଳୀରେ ପ୍ରଚୁର ପରିମାଣରେ ଭିଟାମିନ୍ ଏ ଓ ଲୌହସାର ରହିଥାଏ। ନିୟମିତ ଫଳାହାର ଦ୍ୱାରା ଯକୃତରେ କୌଣସି ବିକୃତ ଦେଖାଯାଇ ନଥାଏ। ହୃତ୍ପିଣ୍ଡରେ ରକ୍ତ ସଞ୍ଚାଳନ ଓ ହୃତ୍ପିଣ୍ଡର ଗତି ଠିକ୍ ରହିଥାଏ ଏବଂ ସହଜରେ ହୃଦ୍ରୋଗ ଆକ୍ରାନ୍ତ ହୋଇନଥାଏ ତଥା ରକ୍ତ ମଧ୍ୟ ପରିଷ୍କାର ରହିଥାଏ। ଚକ୍ଷୁର ଦୃଷ୍ଟିଶକ୍ତି ମଧ୍ୟ ଖୁବ୍ ସୁନ୍ଦର ବଜାୟ ରହିଥାଏ। ଏତଦ୍ବ୍ୟତୀତ ଫଳାହାର ଦ୍ୱାରା ଶରୀରରେ ଫ୍ୟାଟ୍ ବା କୋଲେଷ୍ଟ୍ରଲର ପରିମାଣକୁ ମଧ୍ୟ ଏହା କମାଇ ଦେଇଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ସ୍ୱାସ୍ଥ୍ୟ ପାଇଁ ଫଳାହାର, ଆଲୋଚନା କରିଥିଲେ ଡାକ୍ତର ଶୋଭାରାଣୀ ବର୍ମା। ଆକାଶବାଣୀ କଟକ ସମୟ ବର୍ତ୍ତମାନ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତ ଓ ଫ୍ରାନ୍ସ ପ୍ରଯୁକ୍ତି ବିଦ୍ୟାଠାରୁ ଆରମ୍ଭ କରି ମହାକାଶ ଓ ଜଳବାୟୁ କ୍ଷେତ୍ର ପର୍ଯ୍ୟନ୍ତ ନୂତନ ଗତିଶକ୍ତି ସହ ଅଗ୍ରସର ହେଉଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ସତ୍ୟନିକେତନ ଅଞ୍ଚଳରେ କୋଠା ଭୁଷୁଡ଼ିବା ଘଟଣାର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ, ଭାରତୀୟ ମହାକାଶ ଅନୁସନ୍ଧାନ ପ୍ରତିଷ୍ଠାନକୁ ଘରୋଇକରଣ କରିବା କିମ୍ବା ଏହାର ଭୂମିକାକୁ ଗୌଣ କରିବା ନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ, ସ୍ପଷ୍ଟ କଲା ଇସ୍ରୋ। ଗୋଆ ପୁଲିସକୁ ଆଜି ମର୍ଯ୍ୟାଦାଜନକ ରାଷ୍ଟ୍ରପତି ପୁଲିସ କଲର ପ୍ରଦାନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଚୀନ ଯୋଡ଼ିକୁ ପରାସ୍ତ କରି ଚାଇନା ମାଷ୍ଟର୍ସ ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସ ଟାଇଟଲ ହାସଲ କଲେ ଭାରତୀୟ ଯୋଡ଼ି ସାତ୍ୱିକ ଓ ଚିରାଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗତ କିଛି ବର୍ଷ ମଧ୍ୟରେ ଭାରତ ଫ୍ରାନ୍ସ ସମ୍ପର୍କ ଉଚ୍ଚତର ସୋପାନରେ

0: ପହଞ୍ଚିଛି। ସେ କହିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ଙ୍କ ସହ ଉଭୟ ଦେଶ ସ୍ୱତନ୍ତ୍ର ବିଶ୍ୱ ରଣନୈତିକ ସହଭାଗିତା ନିର୍ମାଣ କରୁଛନ୍ତି। ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ପ୍ୟାରିସ୍ରେ ସ୍ୱାମୀ ନାରାୟଣ ହିନ୍ଦୁ ମନ୍ଦିରର ଉଦ୍ଘାଟନ କରି ଶ୍ରୀ ମୋଦି କହିଛନ୍ତି ପ୍ରଯୁକ୍ତି ବିଦ୍ୟା, କୃତ୍ରିମ ବୁଦ୍ଧିମତା ଏବଂ ପ୍ରତିରକ୍ଷାଠାରୁ ଆରମ୍ଭ କରି ମହାକାଶ ଓ ଜଳବାୟୁ କ୍ଷେତ୍ର ପର୍ଯ୍ୟନ୍ତ ଉଭୟ ଦେଶ ନୂତନ ଗତି, ଶକ୍ତି ଓ ନବୀକରଣୀୟ କାର୍ଯ୍ୟ ସହିତ ଅଗ୍ରସର ହେଉଛନ୍ତି। ଶ୍ରୀ ମୋଦି କହିଛନ୍ତି ଉଭୟ ଦେଶ ଚଳିତ ବର୍ଷକୁ ଭାରତ ଫ୍ରାନ୍ସ ନବସୃଜନ ବର୍ଷ ଭାବରେ ପାଳନ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଫ୍ରାନ୍ସ ରଣନୈତିକ ସହଭାଗିତା ଏହାର ଦୀର୍ଘକାଳୀନ ସାଂସ୍କୃତିକ ଏବଂ ରାଜନୈତିକ ସଂଯୋଗର ଦୃଢ଼ ଭିତ୍ତିଭୂମି ଉପରେ ନିର୍ଭର କରୁଛି। ଫ୍ରାନ୍ସରେ ଭାରତୀୟ ସୈନିକଙ୍କ ବଳିଦାନର ସାକ୍ଷୀ ସ୍ୱରୂପ ଭାରତର ଭୂମିକା ଏବେ ମଧ୍ୟ ଉଜ୍ଜୀବିତ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: BAPS के माध्यम से जब अलग अलग देशों में मंदिरों की प्राण प्रतिष्ठा होती है तो वहां भारत के प्राचीन विचार और मानवीय मूल्य भी साथ साथ ही जाते हैं और भारत का विचार कहता है समानम मनः सहचित्तमेषां अर्थात हमारे मन समान हो हमारे हृदय साथ जुड़े। इसलिए आज जब फ्रांस में इतना भव्य मंदिर बनकर तैयार हुआ है ये फ्रांस की विविधता को तो समृद्ध करेगा ही इससे भारत और फ्रांस के सांस्कृतिक संबंधों को भी ऊर्जा मिलेगी।
0: ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱାମୀ ନାରାୟଣ ମନ୍ଦିର ଭାରତ ଫ୍ରାନ୍ସ ମିଳିତ ଉଦ୍ୟମର ଏକ ନିଦର୍ଶନ ଭାବେ ଉଭା ହୋଇଛି। ଏହି ମନ୍ଦିରରେ ବ୍ୟବହୃତ ପଥରଗୁଡ଼ିକର ବହୁ ଅଂଶ ଭାରତରେ ଖୋଦିତ ହୋଇଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ଆଗାମୀ ଦିନରେ ଏହି ମନ୍ଦିର ଉଭୟ ଦେଶ ମଧ୍ୟରେ ସହଯୋଗ ଓ ଅପାର ସମ୍ଭାବନାର ପ୍ରତୀକ ଭାବେ ସାବ୍ୟସ୍ତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ମନ୍ଦିର କେବଳ ଫ୍ରାନ୍ସର ବିବିଧତାକୁ ସମୃଦ୍ଧ କରିବ ନାହିଁ ବରଂ ଉଭୟ ଦେଶ ମଧ୍ୟରେ ଥିବା ସାଂସ୍କୃତିକ ସମ୍ପର୍କକୁ ଆହୁରି ମଜବୁତ କରିବ।
1: बीते वर्षों में भारत और फ्रांस के संबंध नई ऊंचाइयों तक पहुंचे हैं। मेरे मित्र प्रेसिडेंट मैक्रों के साथ मिलकर दोनों देश एक स्पेशल ग्लोबल स्ट्रेटेजिक पार्टनरशिप बना रहे। टेक्नोलॉजी, AI और डिफेंस से लेकर स्पेस और क्लाइमेट एक्शन तक हम एक नई गति और नई ऊर्जा के साथ मिलकर के आगे बढ़ रहे हैं। हम 2026 को इंडिया फ्रांस ईयर ऑफ इनोवेशन के रूप में भी सेलिब्रेट कर रहे हैं।
0: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ନୂଆଦିଲ୍ଲୀର ସତ୍ୟନିକେତନ ଅଞ୍ଚଳରେ କୋଠା ଭୁଶୁଡ଼ିବା ଘଟଣାର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ କୋଠାର ମାଲିକଙ୍କ ବିରୋଧରେ ଏତଲା ପଞ୍ଜୀକରଣ କରିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଘଟଣାସ୍ଥଳରେ ସମୀକ୍ଷା ଏବଂ ପ୍ରାଥମିକ ଆକଳନ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଘଟଣାରେ ଦାୟୀ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ କଠୋରତମ ଦଣ୍ଡ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି। ଗତକାଲି ବିଳମ୍ବିତ ରାତିରେ ଆଉ ଏକ ମୃତଦେହ ଉଦ୍ଧାର ହେବା ପରେ ଏହି କୋଠା ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି ପାଇଛି। କୋଠାର ଭଙ୍ଗାରୁଜା ଅଂଶ ସଫା କରିବା ଏବଂ ସେଥିରେ ଫସି ରହିଥିବା ଲୋକଙ୍କୁ ଖୋଜିବା ପାଇଁ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। NDRF, ଅଗ୍ନିଶମ, ଦିଲ୍ଲୀ ପୋଲିସ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ଦିଲ୍ଲୀ ପୋଲିସ କମିଶନର ଏବଂ NDRFର ମହାନିର୍ଦ୍ଦେଶକଙ୍କ ସହ କଥା ହୋଇ ଉଦ୍ଧାର କାର୍ଯ୍ୟ ଜୋରଦାର କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀର ଜଣେ ପୋଲିସ ଅଧିକାରୀ କହିଛନ୍ତି ସମ୍ପୃକ୍ତ କୋଠାଟି ପେଇଂ ଗେଷ୍ଟ ବାସସ୍ଥାନ ଭାବେ ବ୍ୟବହାର କରାଯାଉଥିଲା। ଗତକାଲି କୋଠାର ତଳଭାଗରେ ମରାମତି କାର୍ଯ୍ୟ ଚାଲିଥିବା ବେଳେ ଅପରାହ୍ନ ପ୍ରାୟ 1:30 ସମୟରେ କୋଠାଟି ଭୁଶୁଡ଼ି ପଡ଼ିଥିଲା। ଦିଲ୍ଲୀ ମେୟର ପ୍ରବେଶ ୱାହି କହିଛନ୍ତି ଦିଲ୍ଲୀରେ 4 ମହଲାରୁ ଅଧିକ ସମସ୍ତ ବେଆଇନ ନିର୍ମାଣକୁ ତୁରନ୍ତ ସିଲ୍ କରାଯିବ। ଦିଲ୍ଲୀର ଏହି କୋଠା ଭୁଶୁଡ଼ିବା ଘଟଣା ପରେ ଆଜି ଶ୍ରୀ ଭେଙ୍କଟେଶ୍ୱର କଲେଜକୁ ବନ୍ଦ ରଖିବା ନେଇ ଘୋଷଣା କରାଯାଇଛି। କଲେଜ ପକ୍ଷରୁ କୁହାଯାଇଛି ଏକ ଅସ୍ଥାୟୀ ପଦକ୍ଷେପ ସ୍ୱରୂପ ଅନେକଗୁଡ଼ିଏ ପେଇଂ ଗେଷ୍ଟ କୋଠା ବନ୍ଦ କରାଯିବ ଏବଂ ସତ୍ୟନିକେତନ ଅଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀମାନଙ୍କୁ କଲେଜର ଶ୍ରେଣୀଗୃହରେ ରଖାଯିବ। ଆର୍ଯ୍ୟଭଟ୍ଟ କଲେଜରେ ମଧ୍ୟ ଆଜି ଶିକ୍ଷାଦାନ ବନ୍ଦ ରହିବ। ସେହି କଲେଜକୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଅସ୍ଥାୟୀ ବାସସ୍ଥଳ ରୂପେ ବ୍ୟବହାର କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ମହାକାଶ ଅନୁସନ୍ଧାନ ପ୍ରତିଷ୍ଠାନ ଇସ୍ରୋକୁ ସମ୍ପୂର୍ଣ୍ଣ ଘରୋଇକରଣ କରିବା କିମ୍ବା ଏହାର ଭୂମିକାକୁ ଗୌଣ କରିବା ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଇସ୍ରୋ ପକ୍ଷରୁ ସ୍ପଷ୍ଟ କରାଯାଇଛି। गणमाध्यम प्रसारित होता एभली सूचना को

ଭିତ୍ତିହୀନ ବୋଲି ଇସ୍ରୋ କହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଇସ୍ରୋ ପକ୍ଷରୁ ଏକ ସ୍ପଷ୍ଟୀକରଣରେ କୁହାଯାଇଛି, ଏହି ସଂସ୍ଥାକୁ ଘରୋଇକରଣ କରାଯିବ ନାହିଁ କିମ୍ବା ଏହାର ଭୂମିକା ହ୍ରାସ କରିବା ଲାଗି କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେବେ ଇସ୍ରୋରେ ଘରୋଇ କ୍ଷେତ୍ରର ଯୋଗଦାନ ଆଗାମୀ ପିଢ଼ିର ମହାକାଶ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ସହ ପ୍ରଯୁକ୍ତି ବିଦ୍ୟା ଏବଂ ତତ୍ ସମ୍ପର୍କିତ ସାମର୍ଥ୍ୟ ବୃଦ୍ଧି ଦିଗରେ ଅଧିକ ସଫଳତା ମିଳିପାରିବ। ଭାରତୀୟ ଶିଳ୍ପ ଏବଂ ପ୍ରଯୁକ୍ତି ବିଦ୍ୟାଗତ ଦକ୍ଷତାକୁ ଅତ୍ୟନ୍ତ ପରିପକ୍ୱ ଓ ବିକାଶଶୀଳ ବୋଲି ଇସ୍ରୋ କହିଛି। ଘରୋଇ କ୍ଷେତ୍ରର ଯୋଗଦାନ ଫଳରେ ବିଶ୍ୱ ବଜାରରେ ଉତ୍ପାଦନ ବାଣିଜ୍ୟିକରଣ ବୃଦ୍ଧି ପାଇଛି। ପରବର୍ତ୍ତୀ ପିଢ଼ିର ପ୍ରଯୁକ୍ତି ବିଦ୍ୟା ଏବଂ ମହାକାଶ ଗବେଷଣା ଲାଗି ଘରୋଇ କ୍ଷେତ୍ରର ଯୋଗଦାନ ଜାତୀୟ ମହାକାଶ କାର୍ଯ୍ୟକ୍ରମକୁ ପୂର୍ଣ୍ଣ ରୂପ ଦେବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୋଆ ଗସ୍ତର ଶେଷ ଦିନରେ ଗୋଆ ପୁଲିସ୍କୁ ମର୍ଯ୍ୟାଦାଜନକ ରାଷ୍ଟ୍ରପତି ପୁଲିସ୍ କଲର ପ୍ରଦାନ କରିବେ। ତଲେଇଗାଓଁସ୍ଥିତ ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀ ଇଣ୍ଡୋର ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର ସମାରୋହରେ ମନ୍ତ୍ରୀ ଶ୍ରୀ ଶାହା ଏହି ସମ୍ମାନ ପ୍ରଦାନ କରିବେ। ପୁଲିସ୍ ବାହିନୀର ଅଦମ୍ୟ

ସାମର୍ଥ୍ୟ ବୃଦ୍ଧି ଦିଗରେ ଅଧିକ ସଫଳତା ମିଳିପାରିବ। ଭାରତୀୟ ଶିଳ୍ପ ଏବଂ ପ୍ରଯୁକ୍ତି ବିଦ୍ୟାଗତ ଦକ୍ଷତାକୁ ଅତ୍ୟନ୍ତ ପରିପକ୍ୱ ଓ ବିକାଶଶୀଳ ବୋଲି ଇସ୍ରୋ କହିଛି। ଘରୋଇ କ୍ଷେତ୍ରର ଯୋଗଦାନ ଫଳରେ ବିଶ୍ୱ ବଜାରରେ ଉତ୍ପାଦନ ବାଣିଜ୍ୟିକରଣ ବୃଦ୍ଧି ପାଇଛି। ପରବର୍ତ୍ତୀ ପିଢ଼ିର ପ୍ରଯୁକ୍ତି ବିଦ୍ୟା ଏବଂ ମହାକାଶ ଗବେଷଣା ଲାଗି ଘରୋଇ କ୍ଷେତ୍ରର ଯୋଗଦାନ ଜାତୀୟ ମହାକାଶ କାର୍ଯ୍ୟକ୍ରମକୁ ପୂର୍ଣ୍ଣ ରୂପ ଦେବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୋଆ ଗସ୍ତର ଶେଷ ଦିନରେ ଗୋଆ ପୁଲିସ୍କୁ ମର୍ଯ୍ୟାଦାଜନକ ରାଷ୍ଟ୍ରପତି ପୁଲିସ୍ କଲର ପ୍ରଦାନ କରିବେ। ତଲେଇଗାଓଁସ୍ଥିତ ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀ ଇଣ୍ଡୋର ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର ସମାରୋହରେ ମନ୍ତ୍ରୀ ଶ୍ରୀ ଶାହା ଏହି ସମ୍ମାନ ପ୍ରଦାନ କରିବେ। ପୁଲିସ୍ ବାହିନୀର ଅଦମ୍ୟ ଆତ୍ମବଳ ଏବଂ ପ୍ରଚେଷ୍ଟାକୁ ସମ୍ମାନ ପ୍ରଦାନ ପୂର୍ବକ ରାଷ୍ଟ୍ରପତିଙ୍କ ପୁଲିସ୍ କଲର ପ୍ରଦାନ କରାଯାଇଥାଏ। ସମାରୋହ ପୂର୍ବରୁ ମନ୍ତ୍ରୀ ଶ୍ରୀ ଶାହା ଜୋନାଲ ପରିଷଦ ବୈଠକରେ ଯୋଗଦେଇ ଆଞ୍ଚଳିକ ସମସ୍ୟାଗୁଡ଼ିକ ଉପରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଇରାନ୍ର ସର୍ବୋଚ୍ଚ ସୁରକ୍ଷା ଅଧିକାରୀ କହିଛନ୍ତି ଆଗାମୀ ଦିନରେ ହର୍ମୁଜ୍ ପ୍ରଣାଳୀର ବାହ୍ୟ ମାର୍ଗକୁ ନୂଆ ପ୍ରତିବନ୍ଧିତ ଅଞ୍ଚଳ ଭାବେ ଘୋଷଣା କରାଯିବ। ଯଦି କୌଣସି ଜାହାଜ ଅନୁମତି ନଥାଇ ସେହି ମାର୍ଗରେ ପ୍ରବେଶ କରନ୍ତି ସେମାନଙ୍କୁ ଇରାନ୍ର ସାଙ୍କ୍ସନ୍ ଲିଷ୍ଟରେ ଅନ୍ତର୍ଭୁକ୍ତ କରାଯିବ। ଇରାନ୍ର ସୁପ୍ରିମ୍ ନ୍ୟାସନାଲ୍ ସିକ୍ୟୁରିଟି କାଉନ୍ସିଲ୍ର ସଚିବ ମେଜର ଜେନେରାଲ୍ ମୋହସେନ୍ ରେଜାଇ କହିଛନ୍ତି ଆମେରିକା ନୌସେନା ପକ୍ଷରୁ ବନ୍ଦ ରଖାଯାଇଥିବା ଅଞ୍ଚଳରୁ ଏହି ପ୍ରତିବନ୍ଧିତ ଅଞ୍ଚଳର ସୀମା ଆରମ୍ଭ ହେବ। ଇରାନ୍ର ସୂଚନା ଅନୁଯାୟୀ ହର୍ମୁଜ୍ ପ୍ରଣାଳୀ ବନ୍ଦ ରହିବା ଫଳରେ ସେଠାକାର ଜଳପଥରେ ଯାତାୟତ ହ୍ରାସ ପାଇଛି। ମେଜର ଜେନେରାଲ୍ ରଜାଇ କହିଛନ୍ତି ହର୍ମୁଜ୍ ପ୍ରଣାଳୀ ଦେଇ ଆମେରିକୀୟ ଜାହାଜ ଅତିକ୍ରମ କରିବା ଲାଗି ଚେଷ୍ଟା କରୁଥିବା ବେଳେ ଇରାନ୍ର ସୁରକ୍ଷା ଅଧିକାରୀମାନେ ସେଗୁଡ଼ିକୁ ନିଜ ହେପାଜତକୁ ନେଇଛନ୍ତି। ଚୀନ୍ର ସେଞ୍ଜେନ୍ରେ ଚାଲିଥିବା ଚାଇନା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ପୁରୁଷ ଡବଲ୍ସ ଫାଇନାଲ୍ରେ ଭାରତୀୟ ଯୋଡ଼ି ସାତ୍ୱିକ ସାଇରାଜ ରାଙ୍କି ରେଡ୍ଡି ଏବଂ ଚିରାଗ ସେଟ୍ଟି ଟାଇଟଲ୍ ହାସଲ କରିଛନ୍ତି। ଏହି ଯୋଡ଼ି ଚୀନ୍ର ହେଜି ତିଙ୍ଗ୍ ଏବଂ ରେନ୍ ସିଆଙ୍ଗ୍ ୟୁ ଯୋଡ଼ିଙ୍କୁ 11-21, 21-13 ଓ 21-17 ସେଟ୍ରେ ପରାସ୍ତ କରିଥିଲେ। ଏହି ବିଜୟ ସହିତ ଭାରତ ପ୍ରଥମ ଥର ପାଇଁ ଚାଇନା ମାଷ୍ଟର୍ସରେ ଟାଇଟଲ୍ ହାସଲ କରିଛି। ଏହି ଭାରତୀୟ ଯୋଡ଼ି ପୂର୍ବରୁ ସିଙ୍ଗାପୁର ଓପନ୍ ସୁପର 750 ଜିତିଥିଲେ ଏବଂ ଥାଇଲାଣ୍ଡ ଓପନ୍ ସୁପର 500ରେ ରନର୍ସ ଅପ୍ ହୋଇଥିଲେ। ଭାରତ 20 ବର୍ଷର ବ୍ୟବଧାନ ପରେ AFC 20 କୋଡ଼ିଏ ବର୍ଷରୁ କମ୍ ଏସିଆ କପ୍ ଫୁଟବଲ ମୁଖ୍ୟ ପ୍ରତିଯୋଗିତା ଲାଗି ଯୋଗ୍ୟ ବିବେଚିତ ହୋଇଛି। ଗତକାଲି ତାସ୍କାଣ୍ଡରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତ ବାଂଲାଦେଶକୁ 3 ଗୋଲ୍ରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ 3 ମ୍ୟାଚ୍ରେ 6 ପଏଣ୍ଟ ହାସଲ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତ ଓ ଫ୍ରାନ୍ସ ପ୍ରଯୁକ୍ତି ବିଦ୍ୟାଠାରୁ ଆରମ୍ଭ କରି ମହାକାଶ ଜଳବାୟୁ କ୍ଷେତ୍ର ପର୍ଯ୍ୟନ୍ତ ନୂତନ ଶକ୍ତି ଓ ଗତି ସହ ଅଗ୍ରସର ହେଉଛି କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ସତ୍ୟନିକେତନ ଅଞ୍ଚଳରେ କୋଠା ଭୁଷୁଡ଼ିବା ଘଟଣାର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ, ଭାରତୀୟ ମହାକାଶ ଅନୁସନ୍ଧାନ ପ୍ରତିଷ୍ଠାନକୁ ଘରୋଇକରଣ କରିବା କିମ୍ବା ଏହାର ଭୂମିକାକୁ ଗୌଣ କରିବା ନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ ସ୍ପଷ୍ଟ କଲା ଇସ୍ରୋ, ଗୋଆ ପୁଲିସ୍କୁ ଆଜି ମର୍ଯ୍ୟାଦାଜନକ ରାଷ୍ଟ୍ରପତି ପୁଲିସ୍ କଲର ପ୍ରଦାନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ, ଏବଂ ଚୀନ୍ ଯୋଡ଼ିକୁ ପରାସ୍ତ କରି ଚାଇନା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ପୁରୁଷ ଡବଲ୍ସ ଟାଇଟଲ୍ ହାସଲ କଲେ ଭାରତୀୟ ଯୋଡ଼ି ସାତ୍ୱିକ ଓ ଚିରାଗ। ସମ୍ବାଦ ଶେଷ ହେଲା।

ଏତେବେଳେ ଯେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣ ପ୍ରଚାର କରୁଛୁ ସ୍ୱଚ୍ଛ ଭାରତ ଅଭିଯାନ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ। ଉପସ୍ଥାପନା କରିଛନ୍ତି ପ୍ରଫୁଲ୍ଲ କୁମାର ମାଝୀ।

ଏଥିରେ ସମାଗମ ହେବାର ସମ୍ଭାବନା ରହିଛି। ଉତ୍ସବ କିଭଳି ସୁରୁଖୁରୁରେ ସମ୍ପାଦିତ ହେବ ସେଥିପାଇଁ ପ୍ରଶାସନ ତରଫରୁ ତ ବ୍ୟାପକ ପ୍ରସ୍ତୁତି କରାଯାଉଛି, କିନ୍ତୁ ଜନସାଧାରଣ ମଧ୍ୟ ସଚେତନ ଏବଂ ସତର୍କ ରହିବା ବିଧେୟ। ଗ୍ରାମାଞ୍ଚଳରୁ ବହୁ ପରିମାଣରେ ଲୋକ ଆସିବାର ସମ୍ଭାବନା ରହିଛି। ଲୋକ ଆସନ୍ତୁ, ଉତ୍ସବରେ ସାମିଲ ହୁଅନ୍ତୁ ଏବଂ କଳା ଓ ସଂସ୍କୃତିର ଏହି ମହାପର୍ବକୁ ଉତ୍ସାହିତ କରନ୍ତୁ। ଲୋକଙ୍କ ଆଗ୍ରହ, ଉତ୍ସାହ ଏବଂ ଉଦ୍ଦୀପନା ହିଁ ଏଭଳି ଉତ୍ସବଗୁଡ଼ିକୁ ବଞ୍ଚେଇ ରଖିପାରିବ ଏବଂ ଆୟୋଜକମାନେ ପ୍ରେରଣା ପାଇପାରିବେ। କିନ୍ତୁ ସାବଧାନ ହୋଇ ଉତ୍ସବରେ ଯୋଗଦାନ କରନ୍ତୁ, ଖାଲି ପାଦରେ ଆସନ୍ତୁ ନାହିଁ, ଚପଲର ବ୍ୟବହାର କରନ୍ତୁ। ସାଧାରଣତଃ ଗ୍ରାମାଞ୍ଚଳରେ ଖାଲି ପାଦରେ ଚାଲିବାର ଲୋକଙ୍କ ଅଭ୍ୟାସ ରହିଛି। ଏହାଦ୍ୱାରା କଣ୍ଟା, କାଚ ଇତ୍ୟାଦି ଦ୍ୱାରା ପାଦ ଆଘାତପ୍ରାପ୍ତ ହେବାର ସମ୍ଭାବନା ରହିଛି। ଆସିବା ବେଳେ ଏବଂ ସହରରେ ଯାନବାହନ ପ୍ରତି ସାବଧାନ ରୁହନ୍ତୁ, ଅନ୍ୟମନସ୍କ ରୁହନ୍ତୁ ନାହିଁ, ଦିକଡ଼ ଦେଖି ରାସ୍ତା ପାରି ହୁଅନ୍ତୁ। ଏହାଦ୍ୱାରା ଆମେ ଆକ୍ସିଡେଣ୍ଟକୁ ଏଡ଼ାଇ ଯାଇପାରିବା। ଶାନ୍ତି ଶୃଙ୍ଖଳା ବଜାୟ ରଖନ୍ତୁ। ଉତ୍ସବ ସମୟରେ ନିଶାସକ୍ତ ହୁଅନ୍ତୁ ନାହିଁ। କଳା ସଂସ୍କୃତିର ଏହି ମହାପର୍ବକୁ ଉପଭୋଗ କରନ୍ତୁ। ଖାଦ୍ୟପେୟ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ। ବାସି କିମ୍ବା ମାଛି ବସା ଖାଦ୍ୟ ଖାଆନ୍ତୁ ନାହିଁ। ପିଲାପିଲିଙ୍କୁ ମଧ୍ୟ ଏଥିରୁ ଦୂରେଇ ରଖନ୍ତୁ। ଉପଯୁକ୍ତ ପାଣି ମଧ୍ୟ ପିଅନ୍ତୁ। ରାସ୍ତାଘାଟ କିମ୍ବା ଉତ୍ସବ ସ୍ଥାନକୁ ସଫାସୁତୁରା ରଖନ୍ତୁ, ଅସନା କରନ୍ତୁ ନାହିଁ। ବିଭିନ୍ନ ଶୌଚାଳୟର ବ୍ୟବହାର କରନ୍ତୁ। ସ୍ୱଚ୍ଛ ଜୀବନ ଜିଅନ୍ତୁ, ଅନ୍ୟମାନଙ୍କୁ ମଧ୍ୟ ସ୍ୱଚ୍ଛ ଜୀବନ ଜିଇଁବାରେ ସହାୟକ ହୁଅନ୍ତୁ।

ସ୍ୱଚ୍ଛ ଜୀବନ ଜୀଇଁବା କେବଳ ଆମ ଘର ଏବଂ ଘର ଚାରିପଟକୁ ସୀମିତ ନୁହେଁ। ବିଭିନ୍ନ ଯାନିଯାତ୍ରା, ପର୍ବପର୍ବାଣୀ ଏବଂ ସାର୍ବଜନୀନ ସ୍ଥାନରେ ମଧ୍ୟ ସ୍ୱଚ୍ଛତା ପ୍ରତି ଆମେ ଗୁରୁତ୍ୱ ଦେବା କଥା। ଯେମିତି ଆପଣମାନେ ଜାଣନ୍ତି, କଳାହାଣ୍ଡି ଉତ୍ସବ ଘୁମୁରା 2018 ଚଳିତ ଜାନୁଆରୀ ମାସ 14 ତାରିଖରୁ 17 ତାରିଖ ପର୍ଯ୍ୟନ୍ତ ଭବାନୀପାଟଣା ସହରରେ ଅନୁଷ୍ଠିତ ହେବ। ପ୍ରଶାସନର ଆକଳନ ଅନୁଯାୟୀ ପ୍ରାୟ 40,000 ଲୋକଙ୍କ

0: ప్రజర్గల్య కార్యక్రమ శ్రీరామచరిత మానస్ ఆకాశవాణి భవని పట్టణ ఇతర శ్రుణంతో చేసర్ కథ
1: ହେନ୍ତା ତ ଆମର ଚାଷୀ ଦାଦାମାନେ ବରଷ ସାରା ଭିନ୍ନ ଭିନ୍ନ ପ୍ରକାରର ଚାଷ କରିଥିସନ୍, ଯେନ୍ତାକି ଆଲୁ, ସାରୁ, ମାଖନ, ଭିଣି ଆରୁ ଲଇନି। ତ ଇସବୁ ଚାଷ କଲା ଭିତରେ ଗୋଟେ ମୁଖ୍ୟ ସମସ୍ୟା ରହିଛି, ସେଟା ହେଲା ରୋଗ ପୋକର ସମସ୍ୟା। କୃଷି ଉତ୍ପାଦନର ବୃଦ୍ଧି ଲାଗି ଚାଷୀ ଦାଦାମାନେ କ୍ଷେତ୍ରେ ନୂଆ ନୂଆ ଜ୍ଞାନ କୌଶଳର ପ୍ରୟୋଗ କେତେ ଦିନୁ କରି ଆସୁଛନ୍। ମାତ୍ର ଫସଲ ନେ ରୋଗ ପୋକ ଆକ୍ରମଣ କୃଷି ଉତ୍ପାଦନ ବୃଦ୍ଧି ନେ ଗୋଟେ ମୁଖ୍ୟ ବାଧକଟା। ରୋଗ ପୋକ ମାନକେ ଦମନ କରବାର ଲାଗି ଚାଷୀ ଦାଦାମାନେ ଫସଲନେ ରାସାୟନିକ କୀଟନାଶକ ଭଳିଆ କେତେ ପ୍ରକାରର ସାର ପ୍ରୟୋଗ କରିଥିସନେ। କଥା ହଉଛେ ଏମାନଙ୍କର ଭୁଲ ଆରୁ ବାରମ୍ବାର ପ୍ରୟୋଗ କରବାର ଦ୍ୱାରା ଚାଷୀ ଦାଦାମାନଙ୍କେ ଭିନ୍ନ ଭିନ୍ନ ଅସୁବିଧାର ସାମ୍ନା ବି କରବାକେ ପଡ଼ିଥିସି। ଯେନ୍ତାକି ପାନ୍, ପବନ ଆରୁ ମାଇଟ ଏଟାର ଦ୍ୱାରା ବେଶୀ ପ୍ରଦୂଷିତ ହେଇଥିସି। ସେଥିର୍ଲାଗି ବୋଲିକରି ଚାଷୀ ଦାଦାମାନେ ଯଦି ଗଛ ପତର ଭିନ୍ନ ଭିନ୍ନ ଅଂଶ ମାନକେ ଯଦି ଜୈବ କୀଟନାଶକ ହିପା ସେଇଟାକେ ବ୍ୟବହାର କରିବେ ବୋଇଲେ କମ୍ ଖର୍ଚ୍ଚାନେ ନିଜର ଫସଲର ସଂରକ୍ଷଣ କରିପାରିବେ ଆର୍ ନିଜର ଉତ୍ପାଦନକେ ବି ବଢ଼େଇ ପାରିବେ। ସେନ୍ତା ଜୈବ କୀଟନାଶକ ଭିତରେ ଗୋଟେ କଛେ ନିମ୍ ତେଲ ବୋଲିକରି, ଏ ନିମ୍ ତେଲ ସାଧା ହିପାସେ 100 କିଲୋଗ୍ରାମ ନିମ୍ ମୁଞ୍ଜିକେ ପେଡ଼ାମା ବୋଇଲେ ସେନୁ 10 କିଲୋଗ୍ରାମ ନିମ୍

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ ଭବାନୀପାଟଣ ପ୍ରଚାର କରୁଛୁ ପୁରାତନ କ୍ରମରେ ଓଡ଼ିଶୀ। ଶୁଣନ୍ତୁ ପ୍ରଥମେ ବନମାଣିକ ଗୀତ ରଚନାରୁ ଶିଳ୍ପୀ ଗାଇଛନ୍ତି ସସ୍ମିତା ଶୁଭଶ୍ରୀ ଭଞ୍ଜ।

ప్రచార్కల్య కార్యక్రమ పురాతని ଆଜିଏଥିରେ ଶୁଣିଲେ କେତୋଟି ଓଡ଼ିଶୀ ଶିଳ୍ପୀ ଥିଲେ ସସ୍ମିତା ଶୁଭଶ୍ରୀ ଭଞ୍ଜ ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ସକାଳ 8:00 ହେବାକୁ ଯାଉଛି ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ସମାଚାର ପ୍ରଭାତ ଓ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରିଛୁ ଆକାଶବାଣୀ ଦିଲ୍ଲୀରୁ

ଶୁଣୁଛନ୍ତି ଗୀତ ଗୀତାଞ୍ଜଳିରେ କେତୋଟି ଓଡ଼ିଆ ଭକ୍ତି ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷରେ ଶୁଣନ୍ତୁ କଣ୍ଠଶିଳ୍ପୀ ଶ୍ରୀକାନ୍ତ ଦାସ। ଗୀତ ରଚନା କରିଛନ୍ତି ଅଲେଖ ବିଶ୍ୱାଳ, ସଙ୍ଗୀତ ଭାରତୀ କୃଷ୍ଣ।

ଶୁଣୁଥିଲେ ଗୀତ ଗୀତାଞ୍ଜଳିରେ କେତୋଟି ଓଡ଼ିଆ ଭକ୍ତି ଗୀତ। ଆକାଶବାଣୀ ଭବାନୀପାଟଣ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ କୃତ ମହାକାବ୍ୟ ବୈଦେହେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ।

ରାମ ଓ ଲକ୍ଷ୍ମଣଙ୍କ ବିଜ୍ଞମାନେ ନରନାରାୟଣ କହନ୍ତି, ତାଙ୍କ ବୀରପଣକୁ କିଏ ଶେଷ କରିପାରିବ? ଲେଖ ବା ଦେବତାମାନଙ୍କ ଲେଖାରେ ସେ ବୀରତ୍ୱ ଅଲେଖ ବା ଅସୀମ। ବିଶ୍ୱମ୍ଭର ବା ବିଶ୍ୱକୁ ଯେ ଭରଣ କରନ୍ତି ଓ ବିଶ୍ୱଭରେ ହୋଇ ସାରା ବିଶ୍ୱରେ ପରିପୂର୍ଣ୍ଣ ଭାବେ ଭରି ରହିଛନ୍ତି, ସେ ରାମ ସର ମାରି ବିଶ୍ୱ ଭରିଦେଲେ ବିଷ୍ଣୁ ରାମଙ୍କ ସଙ୍ଗେ ଅନନ୍ତରୂପୀ ଲକ୍ଷ୍ମଣ ସାହା ରୂପେ ରହିଛନ୍ତି। ଇନ୍ଦ୍ରଙ୍କୁ ଜିଣିଥିବା ଇନ୍ଦ୍ରଜିତ ମଧ୍ୟ ଇତର ବା ସାମାନ୍ୟ ନୁହେଁ। ପ୍ରଭୁ ଶ୍ରୀରାମ ନିଜ ମର୍ଯ୍ୟାଦା ବା ସୀମା ମଧ୍ୟରେ ରହି ନିଜକୁ ଭଗବାନ ଘୋଷଣା ନକଲେ ହେଁ ଭଞ୍ଜକ ବି ନିଜର ସୀମିତ ସୁଯୋଗରେ ତାଙ୍କୁ ପ୍ରଭୁତ୍ୱ ସୂଚାଇବାରେ ହେଳା କରିନାହାନ୍ତି। ରାମ ଲକ୍ଷ୍ମଣଙ୍କ ସର ଇନ୍ଦ୍ରଜିତ କବଚ ଭେଦ କରି ପ୍ରଚୁର ଶୋଳିତ ବା ରକ୍ତ ବୁହାଇଲା। ପ୍ରଥମେ ମଲାବେଳର ଅସ୍ପଷ୍ଟ ବଚନ ଭଳି ନୀଚ ସ୍ୱରରେ କହି ପରେ ଉଚ୍ଚସ୍ୱରରେ କହିଲା, ହେ ମାରିଚ ବୋଧକ ରାମର ଭ୍ରାତା, ଏଥରକ ଗର୍ବ ମୁଞ୍ଚ ବା ପରିତ୍ୟାଗ କର।

ଏ ପୃଥିବୀ ଛାଡ଼ି ସୁସଞ୍ଚ ବା ସୁନ୍ଦର ସମନପୁର ଅର୍ଥାତ୍ ଯମପୁରୀ ଯିବାକୁ ପ୍ରସ୍ତୁତ ହୁଅ। ବାସବଜିତ ବା ଇନ୍ଦ୍ରଜିତ ଚତୁର ଘନ ବା ପ୍ରଳୟକାଳ ସୃଷ୍ଟି କରି ଚାରି ମେଳା ସଦୃଶ ହେଲା, ସର ବର୍ଷା କରି ଗଗନ ଘୋଟାଇଲା, ବାନର ସୃଷ୍ଟି ନାଶ କଲା, ବିକର୍ତ୍ତନଜ ଅର୍ଥାତ୍ ସୂର୍ଯ୍ୟସୁତ ସୁଗ୍ରୀବର ଲୀଳା ବୁଡ଼ାଇଲା, ବଟପତ୍ରରେ ବିଷ୍ଣୁ ଶୋଇଲା ଭଳି ଇନ୍ଦ୍ରଜିତରେ ବ୍ରହ୍ମାସରେ ବିଷ୍ଣୁରୂପୀ ରାମ ମୋହ ଗଲେ, ସୀତାବଲ୍ଲଭ ରାମକୁ କାଳମୁକୁନ୍ଦ କରାଇଲା, ଶିବରୂପୀ ଲକ୍ଷ୍ମଣଙ୍କୁ ଅଚେତ କଲା। ପ୍ରଳୟରେ ବାସ୍ତୁସ୍ପତି ବା ଇନ୍ଦ୍ର ପ୍ରଭୃତି ବିଲୟ ହେବା ଭଳି ସୁଗ୍ରୀବ ପ୍ରଭୃତିଙ୍କ ବିନାଶ ହେଲା। ଅନ୍ୟ ବାନରମାନେ ଲୁଚିଲେ, କେବଳ ମାର୍କଣ୍ଡେୟ ଭଳି ବର୍ତ୍ତିଗଲେ ବିଭୀଷଣ। ପ୍ରଳୟ ପରେ ପୁଣି ବ୍ରହ୍ମଜାତ ହେଲା ଭଳି ଜାମ୍ବବାନ ଚେତା ପାଇଲା। ହନୁମାନ ଗନ୍ଧମାର୍ଦ୍ଦନ ଉପାଡ଼ି ତା ଔଷଧରେ ଅଚେତ ସୈନ୍ୟମାନଙ୍କ ଚେତା ଫେରାଇଲେ। ଅଚ୍ୟୁତ ଓ ଈଶ୍ୱର ରୂପୀ ରାମ ଲକ୍ଷ୍ମଣ ଦୁଇ ଭାଇ ପୁନର୍ବାର ଦୈତ୍ୟ ବିନାଶ ପାଇଁ ଲାଗିପଡ଼ିଲେ। ଏଣେ ଇନ୍ଦ୍ରଜିତ ରାବଣଙ୍କୁ କହିଲା, ସେ ଶତ୍ରୁ ସଂହାର କରିସାରିଛି, ନାରୀମାନେ ତାକୁ ବନ୍ଦନା କଲେ। ରାବଣ କହିଲା, ଏଥର ପାପ ଗଲା।

ପ୍ରଚାର କଲୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା କରିଥିଲେ ପ୍ରସଞ୍ଜିତ ମହାନ୍ତି ଓ ଡକ୍ଟର ସନ୍ତନ କୁମାର ରଥ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମହମ୍ମଦ ସିକନ୍ଦର ଆଲମ। ବର୍ଣ୍ଣନାରେ ଥିଲେ ଅନିତ୍ୟ ମହାନ୍ତି। କଣ୍ଠଶିଳ୍ପୀମାନେ ଥିଲେ ଭୁବନେଶ୍ୱରୀ ମିଶ୍ର, ଚନ୍ଦ୍ରମଣି ଲେଙ୍କା, ଅର୍ଜୁନ ଚରଣ ସାମଲ, ଶାନ୍ତିଲତା ଛୋଟରାୟ ଓ ବିଜୟ କୁମାର ମିଶ୍ର।

କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ ନାଗିନା ଚଳଚ୍ଚିତ୍ରରୁ ଆନନ୍ଦ ବକ୍ସିଙ୍କ ଗୀତ ରଚନା ଏବଂ ଲକ୍ଷ୍ମୀକାନ୍ତ ପେରେଲାଲଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତଟିକୁ ଗାଇଛନ୍ତି କବିତା କୃଷ୍ଣମୂର୍ତ୍ତି।

ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ। ଖୁଦଗର୍ଜ କଥାଚିତ୍ରରୁ ଇନ୍ଦିବରଙ୍କ ଗୀତ ରଚନାରୁ ଗାଇଛନ୍ତି ମହମ୍ମଦ ଅଜିଜ ଓ ସାଧନା ସରଗମ। ସଙ୍ଗୀତ ରାଜେଶ ରୋଶନ।

ପ୍ରଚାର କଲୁ ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣ। ଶ୍ରୋତାବନ୍ଧୁ, ଏଥର ସହିତ ଶୁଣିବା କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ନେଇଛୁ ତୋ ବିନା ମୋ କାହାଣୀ ଅଧା, ଏ କଥାଚିତ୍ରରୁ। ବିଜୟ ମଲ୍ଲଙ୍କ ଗୀତ ରଚନାରୁ ଗାଇଛନ୍ତି ନିବେଦିତା, ସଙ୍ଗୀତ ଦେଇଛନ୍ତି ଶାନ୍ତିରାଜ ଖୁସଲା।

କାର୍ଯ୍ୟକ୍ରମରେ ଏଥର ଅରୁଣ ମନ୍ତ୍ରୀଙ୍କ ଗୀତ ରଚନାରୁ ଦତକଣ୍ଠରେ ଗାଇଛନ୍ତି ତପୁ ମିଶ୍ର ଓ ଶରତ ନାୟକ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶରତ ନାୟକ। କଥାଚିତ୍ର ଚକାଚକା ଭଉଁରୀ।

ମନେ ରହିବ ଏ ପ୍ରେମ କାହାଣୀ। ଏ କଥାଚିତ୍ରରେ ଶୁଣନ୍ତୁ ତପୁ ମିଶ୍ରଙ୍କ କଣ୍ଠରେ ନିର୍ମଳ ନାୟକଙ୍କ ଗୀତରଚନାରୁ ସଙ୍ଗୀତ ଦେଇଛନ୍ତି ବିଦ୍ୟୁତ ରାୟ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଦ୍ୟୁତିମ ରାଣ କଥାଚିତ୍ରରୁ ଗଣେଶ୍ୱର ମହାପାତ୍ରଙ୍କ ଗୀତ ରଚନାରୁ ଗାଇଛନ୍ତି ଇରା ମହାନ୍ତି ଓ କୁମାର ବାପି। ସଙ୍ଗୀତ ଦେଇଛନ୍ତି ମଳୟ ମିଶ୍ର।

ଓଡ଼ିଶାର ଜନଜୀବନ, ସମାଜ ଓ ସଂସ୍କୃତି ଅତି ମହାନ୍। ଧର୍ମନୀତି ଓ ଚଳଣୀର ବିଭେଦ ରହିଥିଲେ ମଧ୍ୟ ଓଡ଼ିଶାବାସୀ ବିଭିନ୍ନ ପର୍ବପର୍ବାଣୀଗୁଡ଼ିକୁ ଆନନ୍ଦରେ ପାଳନ କରନ୍ତି। ଜୀବନରେ ଆଧ୍ୟାତ୍ମିକ ଜ୍ଞାନର ଉପଲବ୍ଧି ହିଁ ପର୍ବ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ପର୍ବପର୍ବାଣୀ ପାଳନ କରିବା ଦ୍ୱାରା ମନରେ ଜାଗ୍ରତ ହୁଏ ଅପୂର୍ବ ଭକ୍ତିଭାବ, କର୍ମକ୍ଲାନ୍ତ ଜୀବନରେ ଆସିଥାଏ ଅପୂର୍ବ ଆନନ୍ଦ। ତେବେ ମୋଟାମୋଟି ଭାବେ ପର୍ବପର୍ବାଣୀ ପାଳନ କରିବା ଦ୍ୱାରା ଜୀବନ ହୁଏ ସରସ ଓ ମଧୁମୟ। ସେଥିମଧ୍ୟରୁ ଏହି ମାସଟି ହେଉଛି ଭାଦ୍ରବ ମାସ। ଏହି ମାସରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ନନ୍ଦୋତ୍ସବ, ସପ୍ତପୁରୀ ଅମାବାସ୍ୟା, ଗଣେଶ ଚତୁର୍ଥୀ, ଷଷ୍ଠୀ ଓଷା, ସୋମନାଥ ବ୍ରତ, ଖୁଦୁରୁକୁଣୀ, ରାଧାଷ୍ଟମୀ ଓ ବାମନ ଜନ୍ମ ଆଦି ଅନେକ ପର୍ବ ପାଳନ କରାଯାଇଥାଏ। ସାମାଜିକ ଜୀବନକୁ ମଧୁମୟ କରିବାରେ ପର୍ବପର୍ବାଣୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା ମନର ଅଜ୍ଞାନତା, କୁସଂସ୍କାର ଦୂରୀଭୂତ ହେବା ସଙ୍ଗେ ସଙ୍ଗେ ସତଭକ୍ତି ଭାବ ଜାଗ୍ରତ ହୁଏ।

ଆଜି ଭାଦ୍ରବ ମାସ କୃଷ୍ଣ ପକ୍ଷ କାଳିଆ ଦଳନ ଏକାଦଶୀ। କାଳିଆ ଦଳନ ଏକାଦଶୀରେ ମଧ୍ୟ ଅନ୍ୟ ନାମ ରହିଛି, ଯେମିତିକି ଅନ୍ନଦା ଏକାଦଶୀ ବା ଅଜୟ।

ଏକାଦଶୀ। ଏହି ଏକାଦଶୀ ଭାଦ୍ରବ କୃଷ୍ଣପକ୍ଷ ଏକାଦଶୀରେ ପଡ଼ିଥାଏ। ଏହି ଦିନ ଶ୍ରୀମନ୍ଦିରରେ ମହାପ୍ରଭୁ କାଳିଆ ଦଳନ ବେଶ ଧାରଣ କରିଥାନ୍ତି। କିମ୍ବଦନ୍ତୀ ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣ ଯମୁନା ନଦୀରେ କାଳିଆ ନାଗକୁ ଦମନ କରିଥିଲେ। ଧର୍ମଗ୍ରନ୍ଥ ଅନୁଯାୟୀ ଗରୁଡ଼ଙ୍କ ଭୟରେ କାଳିଆ ନାଗ ଯମୁନା ନଦୀରେ ଆଶ୍ରୟ ନେଇଥିଲେ। ସେମାନେ ଯମୁନା ନଦୀର ଜଳକୁ ନିଜର ବିଷ ଜଳ ଦ୍ୱାରା ବିଷାକ୍ତ କରିଦେଇଥିଲେ। ସେମାନଙ୍କର ପ୍ରଭାବରେ ଯମୁନା ନଦୀ ମଧ୍ୟକୁ କେହି ପ୍ରବେଶ କରିପାରୁନଥିଲେ। ଥରେ କୌଣସି କାରଣବଶତଃ ପ୍ରଭୁ ଶ୍ରୀକୃଷ୍ଣ ଯମୁନା ନଦୀ ମଧ୍ୟକୁ ଯାଇଥିଲେ। ଏହି ସମୟରେ କାଳିଆ ନାଗ କୃଷ୍ଣଙ୍କୁ ପାଣି ମଧ୍ୟକୁ ଟାଣି ନେଇଥିଲେ। କାଳିଆ ନାଗକୁ ଦମନ କରିବା ପାଇଁ ଶ୍ରୀକୃଷ୍ଣ ସେମାନଙ୍କ ମସ୍ତକ ଉପରେ ନୃତ୍ୟ ଆରମ୍ଭ କରିଥିଲେ। ନାଗପତ୍ନୀମାନଙ୍କ ଅନୁରୋଧ କ୍ରମେ ପ୍ରଭୁ ଶ୍ରୀକୃଷ୍ଣ ସେମାନଙ୍କୁ ମୁକ୍ତ କରିଦେଇଥିଲେ। କାଳିଆ ନାଗମାନେ ସେହିଦିନ ଯମୁନା

ମଧ୍ୟକୁ ଯାଇଥିଲେ। ଏହି ସମୟରେ କାଳିଆ ନାଗ କୃଷ୍ଣଙ୍କୁ ପାଣି ମଧ୍ୟକୁ ଟାଣି ନେଇଥିଲେ। କାଳିଆ ନାଗକୁ ଦମନ କରିବା ପାଇଁ ଶ୍ରୀକୃଷ୍ଣ ସେମାନଙ୍କ ମସ୍ତକ ଉପରେ ନୃତ୍ୟ ଆରମ୍ଭ କରିଥିଲେ। ନାଗପତ୍ନୀମାନଙ୍କ ଅନୁରୋଧ କ୍ରମେ ପ୍ରଭୁ ଶ୍ରୀକୃଷ୍ଣ ସେମାନଙ୍କୁ ମୁକ୍ତ କରିଦେଇଥିଲେ। କାଳିଆ ନାଗମାନେ ସେହିଦିନ ଯମୁନା ନଦୀ ପରିତ୍ୟାଗ କରିଦେଇଥିଲେ। ଏହି ଦିନଟି ପୁରାଣରେ କାଳିଆ ଦଳନ ଏକାଦଶୀ ନାମରେ ଉଲ୍ଲେଖ ରହିଅଛି।

ସୁସ୍ଥ ଶରୀରରେ ସୁସ୍ଥ ମନବାସ କରେ। ଏହି କଥାଟି ଆମ ଜୀବନରେ ପୋଷଣର ଗୁରୁତ୍ୱକୁ ସ୍ପଷ୍ଟ କରେ। ମଣିଷର ଶାରୀରିକ ବିକାଶ, ମାନସିକ ଦକ୍ଷତା, ରୋଗ ପ୍ରତିରୋଧକ କ୍ଷମତା ଓ ସାମାଜିକ ସୁସ୍ଥତା ପାଇଁ ସନ୍ତୁଳିତ ଓ ପୌଷ୍ଟିକ ଖାଦ୍ୟ ଅତ୍ୟନ୍ତ ଆବଶ୍ୟକ। ପୋଷଣ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ଏବଂ କୁପୋଷଣ ଦୂର କରିବା ଉଦ୍ଦେଶ୍ୟରେ ଭାରତରେ ପ୍ରତିବର୍ଷ ସେପ୍ଟେମ୍ବର 1 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ଜାତୀୟ ପୋଷଣ ସପ୍ତାହ ପାଳନ କରାଯାଏ। ଜାତୀୟ ପୋଷଣ ସପ୍ତାହର ମୁଖ୍ୟ ଲକ୍ଷ୍ୟ ହେଉଛି ସାଧାରଣ ଲୋକଙ୍କୁ ସୁସ୍ଥ ଖାଦ୍ୟ, ସଠିକ୍ ପୋଷଣ ବିଷୟରେ ସଚେତନ କରିବା। ଆମ ଦେଶରେ ଏକପଟେ କୁପୋଷଣ ଓ ଅପପୋଷଣ ଭଳି ସମସ୍ୟା ରହିଛି, ଅନ୍ୟପଟେ ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ଯୋଗୁଁ ଅନେକ ଜୀବନଶୈଳୀ ଜନିତ ସମସ୍ୟା ଦେଖାଦେଉଛି। ତେଣୁ ଏହି ସପ୍ତାହ ଲୋକମାନଙ୍କୁ ଖାଦ୍ୟର ଗୁଣ, ପରିମାଣ ଓ ବିବିଧତା ବିଷୟରେ ସଚେତନ କରିବା। ପୋଷଣ କ'ଣ, ଆସନ୍ତୁ ଜାଣିବା ସେ ସମ୍ପର୍କରେ। ପୋଷକ ହେଉଛି ଖାଦ୍ୟରୁ ଶରୀରରୁ ଆବଶ୍ୟକ ଶକ୍ତି ଓ ପୋଷକ ତତ୍ତ୍ୱ ମିଳିବାର ପ୍ରକ୍ରିୟା। ଆମ ଖାଦ୍ୟରେ କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଚର୍ବି, ଭିଟାମିନ୍, ଖଣିଜ ଲବଣ, ଫାଇବର ଓ ଜଳ ଭଳି ପୋଷକ ତତ୍ତ୍ୱ ଥିବା ଆବଶ୍ୟକ। ଏଗୁଡ଼ିକ ଶରୀରକୁ ଶକ୍ତି ଦେବା ସହିତ ଶରୀରର ବୃଦ୍ଧି, ତନ୍ତୁ ଗଠନ ଓ ରୋଗ ପ୍ରତିରୋଧରେ ସାହାଯ୍ୟ କରେ। ସନ୍ତୁଳିତ ଖାଦ୍ୟ ହେଉଛି ଏପରି ଖାଦ୍ୟ ଯେଉଁଥିରେ ଶରୀରର ଆବଶ୍ୟକତା ଅନୁସାରେ ବିଭିନ୍ନ ପୋଷକ ତତ୍ତ୍ୱ ଉପଯୁକ୍ତ ପରିମାଣରେ ରହିଥାଏ। ଭାତ, ରୁଟି, ମାଣ୍ଡିଆ, ଡାଲି, ଶାଗ, ବିଭିନ୍ନ ଫଳ, ଦୁଗ୍ଧ, ଦୁଗ୍ଧଜାତ ଖାଦ୍ୟ, ମାଛ ଇତ୍ୟାଦି ଖାଦ୍ୟକୁ ଉପଯୁକ୍ତ ଭାବରେ ଆହାର ସାମିଲ କରିବା ଦରକାର। ଜାତୀୟ ପୋଷଣ ସପ୍ତାହ ଆମକୁ ମନେ ପକାଇ ଦିଏଛି ଭଲ ସ୍ୱାସ୍ଥ୍ୟର ମୂଳ ଆଧାର ହେଉଛି ସଠିକ ପୋଷଣ। ଏକ ସୁସ୍ଥ ଓ ସଶକ୍ତ ଭାରତ ଗଠନ ପାଇଁ ଶିଶୁ, କିଶୋର ଓ କିଶୋରୀ, ମହିଳା, ବୃଦ୍ଧ ଓ ପ୍ରତ୍ୟେକ ନାଗରିକଙ୍କୁ ପୋଷଣ ଉପରେ ଧ୍ୟାନ ଦେବା ଆବଶ୍ୟକ। ପୌଷ୍ଟିକ ଖାଦ୍ୟ, ସୁସ୍ଥ ଜୀବନ, ଏହି ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ଆମ ସମସ୍ତଙ୍କର ଦାୟିତ୍ୱ। ପୋଷଣ ସଚେତନ ସମାଜ ହିଁ ସୁସ୍ଥ, ସମୃଦ୍ଧ ଓ ଶକ୍ତିଶାଳୀ ଦେଶର ଭିତ୍ତି।

ପୃଥିବୀର ଜୀବଜଗତ, କୃଷି, ଜଳସମ୍ପଦ ଓ ମାନବ ସଭ୍ୟତା ଜଳବାୟୁ ଉପରେ ନିର୍ଭରଶୀଳ। କିନ୍ତୁ ଗତ କିଛି ଦଶନ୍ଧି ଧରି ପୃଥିବୀର ଜଳବାୟୁରେ ଦ୍ରୁତ ପରିବର୍ତ୍ତନ ଘଟୁଛି। ଗ୍ଲୋବାଲ୍ ୱାର୍ମ ବା ବିଶ୍ୱ ଉଷ୍ମୀକରଣ ଏହି ପରିବର୍ତ୍ତନର ଏକ ପ୍ରମୁଖ ଅଂଶ। ମାନବ କାର୍ଯ୍ୟକଳାପ ଯୋଗୁଁ ବାୟୁମଣ୍ଡଳରେ ଉଷ୍ମତା ଧରି ରଖୁଥିବା ଗ୍ୟାସ୍ର ପରିମାଣ ବଢ଼ିବା ଫଳରେ ପୃଥିବୀର ହାରାହାରି ତାପମାତ୍ରା ବୃଦ୍ଧି ପାଉଛି। ଜଳବାୟୁ ପରିବର୍ତ୍ତନର କିଛି ପ୍ରାକୃତିକ କାରଣ ଥିଲେ ମଧ୍ୟ ବର୍ତ୍ତମାନର ଦ୍ରୁତ ପରିବର୍ତ୍ତନର ପ୍ରମୁଖ କାରଣ ମାନବ କାର୍ଯ୍ୟକଳାପ, କୋଇଲା, ପେଟ୍ରୋଲିୟମ ଓ

ପ୍ରାକୃତିକ ଗ୍ୟାସ୍ ପରି ଜୀବାଶ୍ମ ଇନ୍ଧନର ଅତ୍ୟଧିକ ବ୍ୟବହାର ଫଳରେ ବହୁ ପରିମାଣର କାର୍ବନ୍ ଡାଇଅକ୍ସାଇଡ୍ ନିର୍ଗତ ହୁଏ। ବନ ନଷ୍ଟ ମଧ୍ୟ ଏକ ବଡ଼ କାରଣ। ଗଛ ବାୟୁମଣ୍ଡଳରୁ କାର୍ବନ୍ ଡାଇଅକ୍ସାଇଡ୍ ଶୋଷଣ କରିଥାଏ, ତେଣୁ ବ୍ୟାପକ ଭାବେ ଜଙ୍ଗଲ କାଟିବା ଦ୍ୱାରା କାର୍ବନ୍ ଶୋଷଣ କ୍ଷମତା କମିଯାଏ। ଜଳବାୟୁ ପରିବର୍ତ୍ତନର ସବୁଠାରୁ ପ୍ରମୁଖ ପ୍ରଭାବ ହେଉଛି ପୃଥିବୀର ତାପମାତ୍ରା ବଢ଼ିବା। ଅନେକ ଅଞ୍ଚଳରେ ଅତ୍ୟଧିକ ଗରମ ଦିନ ଓ ଦୀର୍ଘସ୍ଥାୟୀ ତାପ ପ୍ରଭାବ ଦେଖାଯାଉଛି। ଅତ୍ୟଧିକ ଗରମ ମଣିଷ ପଶୁ ପକ୍ଷୀ ଓ ଉଦ୍ଭିଦଙ୍କ ଉପରେ ତାପ ସୃଷ୍ଟି କରେ। ବିଶେଷ କରି ଶିଶୁ ବୃଦ୍ଧ ଓ ଦୁର୍ବଳ ଲୋକମାନେ ଅଧିକ ପ୍ରଭାବିତ ହୋଇପାରନ୍ତି। ଜଳବାୟୁ ପରିବର୍ତ୍ତନ ଫଳରେ ବର୍ଷାର ଧାରା ମଧ୍ୟ ବଦଳୁଛି। କେତେକ ଅଞ୍ଚଳରେ ଅତ୍ୟଧିକ ବର୍ଷା ଓ ବନ୍ୟା ଦେଖାଯାଉଥିବା ବେଳେ ଅନ୍ୟ କେତେକ ଅଞ୍ଚଳରେ ଦୀର୍ଘ ଶୁଷ୍କତା ଓ ମରୁଡ଼ି ପରିସ୍ଥିତି ଦେଖାଯାଏ। ଅନିୟମିତ ମୌସୁମୀ ବର୍ଷା କୃଷକମାନଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରେ। ଅତ୍ୟଧିକ ବର୍ଷା ଚାଷ ନଷ୍ଟ କରିପାରେ ଏବଂ କମ୍ ବର୍ଷା ଜଳ ସଙ୍କଟ ସୃଷ୍ଟି କରିପାରେ। ଜଳବାୟୁ ପରିବର୍ତ୍ତନ ଆଜି ସମଗ୍ର ମାନବ ସମାଜ ପାଇଁ ଏକ ବଡ଼ ଆହ୍ୱାନ। ଏହାର ପ୍ରଭାବ କେବଳ ତାପମାତ୍ରା ବୃଦ୍ଧିରେ ସୀମିତ ନୁହେଁ, କୃଷି ଜଳସମ୍ପଦ ସ୍ୱାସ୍ଥ୍ୟ ଜୀବବିବିଧତା ଓ ଅର୍ଥନୀତି ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ୁଛି। ତେଣୁ ଆଜିଠାରୁ ସଚେତନ ହୋଇ ପରିବେଶର ସୁରକ୍ଷା କରିବା ଆମର କର୍ତ୍ତବ୍ୟ। ପୃଥିବୀ ଆମର ନୁହେଁ, ଆମେ ପୃଥିବୀର ରକ୍ଷକ। ଏହି ଚେତନା ସହିତ ପ୍ରତ୍ୟେକ ମଣିଷ ନିଜ ଦାୟିତ୍ୱ ପାଳନ କଲେ ଆମେ ଏକ ସୁସ୍ଥ ସୁନ୍ଦର ଓ ସୁରକ୍ଷିତ ପୃଥିବୀ ଗଢ଼ିପାରିବା।

ମୌସୁମ ବର୍ଷା ଆରମ୍ଭ ହୋଇଯାଇଥିବାରୁ ଡାଇରିଆ, ଟାଇଫଏଡ୍ ଓ ହେପାଟାଇଟିସ୍ ଆଦି ଜଳବାହିତ ରୋଗ ବ୍ୟାପିବାର ଆଶଙ୍କା ରହିଛି। ଏଥିରୁ ରକ୍ଷା ପାଇବା ପାଇଁ କିଛି ସାବଧାନତା ଅବଲମ୍ବନ କରନ୍ତୁ। ଗଭୀର ନଳକୂପ, ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ସ୍ଥାପିତ ନଳପାଣି, ଗଭୀର ତଥା ସୁରକ୍ଷିତ କୂପ, FSSAI ସ୍ୱୀକୃତ ବୋତଲର ପାଣି ପିଇବା ପାଇଁ ବ୍ୟବହାର କରନ୍ତୁ। ପାଣିର ଶୁଦ୍ଧତା ସମ୍ପର୍କରେ ସନ୍ଦେହ ଥିଲେ ତାହାକୁ ଫୁଟାଇ କିମ୍ବା ସେଥିରେ ହେଲୋଜେନ୍ ବଟିକା ପକାଇ ଗୋଟିଏ ଲିଟର ପାଣିରେ ଗୋଟିଏ ବଟିକା ଅଧଘଣ୍ଟା ପରେ ପିଅନ୍ତୁ। ଶୌଚ ପାଇଁ କେବଳ ପାଇଖାନା ବ୍ୟବହାର କରନ୍ତୁ। ବାହାରେ ଶୌଚ ହେଲେ ପାନୀୟ ଜଳ ଉତ୍ସ ସଂକ୍ରମିତ ହେବାର ଆଶଙ୍କା ଅଛି। ଖାଇବା ପୂର୍ବରୁ ଓ ଶୌଚ ପରେ ହାତକୁ ସାବୁନରେ ଭଲ ଭାବରେ ଧୁଅନ୍ତୁ। ବାସି ଖାଦ୍ୟ, ମାଛି ବସୁଥିବା, ଦୁର୍ଗନ୍ଧ ହେଉଥିବା, ଖୋଲାରେ ବିକ୍ରି ହେଉଥିବା ଖାଦ୍ୟ ଖାଆନ୍ତୁ ନାହିଁ। ପନିପରିବା ଓ ଫଳମୂଳକୁ ଭଲ ଭାବରେ ପରିଷ୍କାର ପାଣିରେ ଧୋଇ ବ୍ୟବହାର କରନ୍ତୁ। ବାସନ କୁସନ ଭଲ ଭାବରେ ସଫା କରି ପରିଷ୍କାର ପାଣିରେ ଧୁଅନ୍ତୁ। ତରଳ ଛଡ଼ା ହେଲେ ORS ଦ୍ରବଣ ପିଅନ୍ତୁ ଏବଂ ଛୋଟ ପିଲାଙ୍କୁ ଏଥିସହ ସ୍ୱାସ୍ଥ୍ୟକର୍ମୀ ଡାକ୍ତରଖାନାର ପରାମର୍ଶ କ୍ରମେ ବଟିକା ମଧ୍ୟ ଦିଅନ୍ତୁ। ଶିଶୁମାନଙ୍କୁ ଉପଯୁକ୍ତ ସମୟରେ ଟିକା ଦିଅନ୍ତୁ ଓ ଭିଟାମିନ୍ ଏ ଦ୍ରବଣ ଖୁଆନ୍ତୁ।

ଏବେ ଆମେରିକାର ମାସାଚୁମେକ୍ସ ରାଜ୍ୟରେ ବୋଷ୍ଟନ୍ ସହର ସ୍ଥାପନ ହୋଇଥିଲା। 1822 ପର୍ତ୍ତୁଗାଲଠାରୁ ବ୍ରାଜିଲର ସ୍ୱାଧୀନତା ଘୋଷଣା ହୋଇଥିଲା। 1860 ମସିହା ଆଜିର ଦିନରେ ଲେଡ଼ିଏଲଗିନ୍ ନାମକ ଜାହାଜ ମିସ୍ଗାନ୍ ହ୍ରଦରେ ବୁଡ଼ିବାରୁ 400 ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ବ୍ୟାଙ୍କ ଅଫ୍ ଇଣ୍ଡିଆର ସ୍ଥାପନା 1906 ମସିହାରେ ହୋଇଥିଲା। 1965 ମସିହାରେ ଭାରତୀୟ ସୀମାରେ ମୁତୟନ ନିଜ ସୈନ୍ୟବାହିନୀକୁ ସୁଦୃଢ଼ କରିବାକୁ ଚୀନର ଘୋଷଣା ହୋଇଥିଲା। 2008 ନକ୍ଷତ୍ର ବିଜ୍ଞାନୀମାନେ ଆକାଶଗଙ୍ଗା ମଧ୍ୟଭାଗରେ ଉପସ୍ଥିତ ବିଶାଳ ବ୍ଲାକ୍ ହୋଲ୍ ଭିତରେ ସ୍ପଷ୍ଟ କରାଯାଇଥିଲା। 2009 ମସିହାରେ ନିର୍ଦ୍ଦେଶକ ପ୍ରିୟ ଦର୍ଶକଙ୍କ ଫିଲ୍ମ କୋଜିଭରମ୍କୁ 55ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାରରେ ସର୍ବଶ୍ରେଷ୍ଠ ଫିଲ୍ମ ପୁରସ୍କାର ଦିଆଯାଇଥିଲା।

ଆସନ୍ତୁ ଜାଣିବା କିଛି ସ୍ଥାନୀୟ ଖବର। ନୂଆଖାଇ ସମେତ ପାର୍ବଣ ଋତୁରେ ଧର୍ମଗଡ଼ ସହରରେ ବଢ଼ୁଥିବା ଜନଗହଳିକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ସ୍ଥାନୀୟ ବ୍ୟବସାୟୀ ସଂଘ ଦାବି କରିଛି। ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର କୁଆଙ୍ଗ ବସାଠାରେ ଗ୍ରାମାଞ୍ଚଳର ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଫିନାଇଲ୍ ପ୍ରସ୍ତୁତି ତାଲିମ ଶିବିର ହୋଇଛି। ଏହି କାର୍ଯ୍ୟକ୍ରମରେ ଫିନାଇଲ୍ର ପ୍ରସ୍ତୁତି ପାଇଁ କଞ୍ଚାମାଲ ସଂଗ୍ରହ, ପ୍ରସ୍ତୁତି ଓ ବିପଣନ ବାବଦରେ ତାଲିମ ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ, ପୂର୍ବରୁ ଅଞ୍ଚଳର ମହିଳାମାନଙ୍କୁ ସିଲେଇ ତାଲିମ, ବିଭିନ୍ନ କୁଟୀର ଶିଳ୍ପ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଥୁଆମୁଳ ରାମପୁର ବ୍ଲକ ଶ୍ରୀମସ୍କା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ତାଲୁକ ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ହୋଇଛି। ଏହି କାର୍ଯ୍ୟକ୍ରମରେ ନାଇସା ଏସିଡ୍ ଆକ୍ରମଣରେ ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ ଆଇନଗତ ସେବା ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ନୂଆପଡ଼ା ସ୍ଥାନୀୟ ଜୀବନ ବୀମା ନିଗମ ତରଫରୁ 70ତମ ବୀମା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ 26 ୟୁନିଟ୍ ରକ୍ତ ସଂଗ୍ରହ କରି ଜିଲ୍ଲା ମୁଖ୍ୟ ରକ୍ତଭଣ୍ଡାରକୁ ହସ୍ତାନ୍ତର କରାଯାଇଥିଲା।

ଆସନ୍ତୁ ଜାଣିବା ପାଣିପାଗ ସମ୍ପର୍କରେ ସୂଚନା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଦ୍ୱାରା ସୂଚାଇ ଦିଆଯାଇଛି ଯେ ଭବାନୀପାଟଣା ଓ ତା'ର ଆଖପାଖ ଅଞ୍ଚଳର ତାପମାତ୍ରା ସର୍ବୋଚ୍ଚ 33 ଡିଗ୍ରୀ ସେଲସିୟସ୍ ଓ ସର୍ବନିମ୍ନ ତାପମାତ୍ରା 25 ଡିଗ୍ରୀ ସେଲସିୟସ୍ ରହିବ। ବାୟୁର ଆର୍ଦ୍ରତା 68% ଓ ପବନର ବେଗ ଘଣ୍ଟା ପ୍ରତି 13 କିଲୋମିଟର ବେଗରେ ବହିବାର ସମ୍ଭାବନା ଅଛି।

ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଯାଇଛି ଆପଣମାନଙ୍କଠାରୁ ବିଦାୟ ନେବାକୁ ପଡ଼ିବ। ବିଦାୟ ନେବା ପୂର୍ବରୁ କହି ରଖୁଛୁ, କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେବାକୁ ଜମାରୁ ଭୁଲିବେନି। ଆମ ଠିକଣା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି, ପିନ୍ ନମ୍ବର 7660001। ଆମର ହ୍ୱାଟ୍ସଆପ୍ ନମ୍ବରଟି କହି ରଖୁଛୁ 8895994143।

ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଛରକା ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ 11:10:25। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ, ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଦିନ 12 ଏବଂ ଦିନ 2:45 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ। ଦିନ 12:30 ଶୁଣିବେ ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀମାନେ ହେଲେ ଟି ନିବେଦିତା, ଭାରତରଥ, ପୁନମ ମହାନ୍ତି, ବେଣୁଧର ସୁବୁଦ୍ଧି, ମିତା ପରିଜା ଓ ଜିତେନ୍ଦ୍ରନାଥ ପଟ୍ଟନାୟକ। ଚାଷର କଥା ପ୍ରଚାର କରିବୁ ଦିନ 1:10। ଦିନ 1:20 ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ଏ ଥିଲା ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଦ୍ୱିତୀୟ ଅଧିବେଶନ ଆରମ୍ଭ କରିବୁ ଦିନ 12। ସେତେବେଳେ ଯାଏଁ ବିଦାୟ ନେଉଛୁ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ମୌସମ କଥାଚିତ୍ରରୁ। କଣ୍ଠଶିଳ୍ପୀ ଶହୀଦ ମାଲ୍ୟ, ଗୀତ ରଚନା ଇର୍ଷାଦ କମିଲ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

ଶ୍ରୋତାବନ୍ଧୁ ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ରାୱାନ କଥାଚିତ୍ରରୁ। ଦ୍ୱୈତ କଣ୍ଠରେ ଗାଇଛନ୍ତି ଏକନ୍ ଓ ହଂସିକା ଅୟର। ଗୀତ ରଚନା ବିଶାଲ ଦଦଲାନୀ। ସଙ୍ଗୀତ ନିର୍ଦ୍ଦେଶନା ବିଶାଲ ଓ ଶେଖର।

ଶ୍ରୋତବନ୍ଧୁ, କାର୍ଯ୍ୟକ୍ରମର ଶେଷ ଗୀତଟି ପ୍ରଚାର କରୁଛୁ ଶିବାୟ କଥାଚିତ୍ରରୁ। ମିଳିତ କଣ୍ଠରେ ଗାଇଛନ୍ତି ମିଥୁନ, ମୋହିତ ଚକ୍ରବର୍ତ୍ତୀ, ସୁଖବିନ୍ଦର ସିଂ, ବାଦଶା, ମେଘା, ଶ୍ରୀରାମ ଓ ଅନୁରାଗ। ଗୀତ ରଚନା

ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ଶେଷ ଗୀତଟି ପ୍ରଚାର କରୁଛୁ ଶିବାୟ କଥାଚିତ୍ରରୁ। ମିଳିତ କଣ୍ଠରେ ଗାଇଛନ୍ତି ମିଥୁନ, ମୋହିତ ଚକ୍ରବର୍ତ୍ତୀ, ସୁଖବିନ୍ଦର ସିଂ, ବାଦଶା, ମେଘା, ଶ୍ରୀରାମ ଓ ଅନୁରାଗ। ଗୀତ ରଚନା ସନ୍ଦୀପ ଶ୍ରୀବାସ୍ତବ, ସଙ୍ଗୀତ ନିର୍ଦ୍ଦେଶନା ମିଥୁନ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ ଶିଳ୍ପୀ ଟି ନିବେଦିତାଙ୍କ କଣ୍ଠରେ ଡକ୍ଟର ବାସୁଦେବ ପ୍ରଧାନଙ୍କ ଗୀତ ରଚନାରୁ ଏହି ସୁଗମ ସଙ୍ଗୀତଟି।

0: ସମସ୍ତଙ୍କ ପାଇଁ ସାମାଜିକ ସୁରକ୍ଷା ଅଟଳ ପେନ୍ସନ୍ ଯୋଜନା ମୋଦିଜୀଙ୍କ ସଂକଳ୍ପ
1: ଯୋଜନା ଉନ୍ ନୌଜବାନୋଂ କେ ଲିଏ ହୈ ତାକି ଆପ୍ ଜବ୍ 60 ସାଲ୍ କେ ହୋଗେ ଆପକୋ କଭି କିସି କେ ସହାରେ କି ଜରୁରତ୍ ନ ପଡେ ଆପ୍ ଅପନା ବୁଢ଼ାପା ଭି ଗୌରବ କେ ସାଥ ବିତା ସକୋ।
0: ଏ ପର୍ଯ୍ୟନ୍ତ ଏହି ଯୋଜନାରେ 9,50,00,000 ଅଧିକ ଲାଭାର୍ଥୀ ଯୋଡ଼ି ହୋଇ ସାରିଲେଣି। ଯଦି ଆପଣ 18-40 ବର୍ଷ ବୟସର ହୋଇଥାନ୍ତି ତେବେ ମାସିକ ଅଟଳ ପେନ୍ସନ୍ ସହିତ 3 ଗ୍ୟାରେଣ୍ଟେଡ୍ ସୁବିଧା ବିଷୟରେ ଜାଣିବା ପାଇଁ ଆପଣଙ୍କ ବ୍ୟାଙ୍କ ଶାଖା ସହ ଯୋଗାଯୋଗ କରନ୍ତୁ।
2: ଶ୍ରୋତବନ୍ଧୁ ପ୍ରଚାର କରୁଛୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ପ୍ରେମଚାନ୍ଦ ପଟ୍ଟନାୟକଙ୍କ ଗୀତ ରଚନାରୁ ବେଣୁଧର ସୁବୁଦ୍ଧିଙ୍କ କଣ୍ଠରେ।

ଶ୍ରୋତା ବନ୍ଧୁ, ପ୍ରଚାର କରୁଛୁ କାର୍ଯ୍ୟକ୍ରମର ଶେଷ ଗୀତଟି ଶିଳ୍ପୀ ମିତା ପରିଜାଙ୍କ କଣ୍ଠରେ, ଗୀତ ରଚନା ଶଶିଭୂଷଣ ବେହେରା।

0: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ ହିନ୍ଦୀ ଓ ଇଂରାଜୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ। ଏବେ ଆସନ୍ତୁ ଶୁଣିବା ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷର କଥା।
1: ଚାଷୀ ଦାଦାମାନେ ବରଷ ସାରା ଭିନ୍ନ ଭିନ୍ନ ପ୍ରକାର ଚାଷ କରିଥିସନ୍, ଯେନ୍ତାକି ଆଲୁ, ସାରୁ, ବାଇଗନ୍, କୁନ୍ଦୁରୁ ଆରୁ, ଲଇନି। ତ ଏଇସବୁ ଚାଷ କରବାର ଭିତରେ ଆମର ଏନ୍ତା ବି କିଛି ଚାଷୀ ଦାଦାମାନେ ଅଛନ୍ ଯେନ୍ମାନେ ତାକର ସମୟ ବାହାର କରି କରି ଏ ଛତୁ ଚାଷ ବି କରିଥିସନେ। ହେନ୍ତା ଯଦି ଦେଖ୍ମା ବୋଇଲେ ସାରା ପୃଥିବୀନେ ଚାଷ କରାଯାଉଥିବାର ଖାଦ୍ୟ ଉପଯୋଗୀ ଛତୁମାନଙ୍କର ଭିତରେ ଇ ପାଲ ଛତୁ 3 ନମ୍ବର ଗୁରୁତ୍ୱପୂର୍ଣ୍ଣ ଛତୁ ହିପାସେ ଇଟାକେ ଗଣାଯାଉଛେ। ଆମର ଯେନ୍ନେ ଇ ପିଆଲ ଛତୁ 1943 ମସିହାନେ ସଫଲ ହିପାସେ ପରୀକ୍ଷା କରି କରି ଇଟାକେ ଚାଷ କରାଯାଇଥିଲା। ବର୍ତ୍ତମାନ କଥାକେ ଦେଖ୍ମା ବୋଇଲେ ଆମର ରାଇଜ ଇ ପିଆଲ ଛତୁ ଉତ୍ପାଦନରେ ଗୋଟେ ପ୍ରମୁଖ କେନ୍ଦ୍ର ହିପାସେ ସବକର ଠାନୁ ଆଗେ ଅଛେ। ଯଦି ଆମର ଚାଷୀ ଦାଦାମାନେ ଉପଯୁକ୍ତ ଚାଷ ପ୍ରଣାଳୀ ହିପାସେ ଇ ଚାଷନେ ଧ୍ୟାନ ଦେବେ ବୋଇଲେ ଆରୁ ତାର ସନେ ଉପଯୁକ୍ତ ବିହନ ଇସବକେ ବ୍ୟବହାର କରିବେ ବୋଇଲେ ପୁଆଲ ଛତୁ ଚାଷନୁ ଠିକ୍ ଅମଲ 2ଟା ପାଇପାରବେ। ତାର ସନେ ସନେ ଇଟାର ଜୈବିକ ଦକ୍ଷତାକେ ବି ବୃଦ୍ଧି କରାଯାଇପାରବା। ଇ କଥା ଗୋଟେକେ ବି ଆମର ଚାଷୀ ଦାଦାମାନଙ୍କେ ନିହାତି ଭାବରେ ଜାଣବାକେ ପଡ଼ବା। ଏ ତ ଇ ଚାଷ ଲାଗି ପ୍ରଥମେ ଆମକେ କେନ୍ତା ଜଳବାୟୁ ଆବଶ୍ୟକ ହେବା ଇ କଥା ଗୋଟେ ଆଗ ଜାଣବାକେ ପଡ଼ବା। ସଫଲ ପୁଆଲ ଛତୁ ଚାଷ ଲାଗି 30-35 ଡିଗ୍ରୀ ସେଣ୍ଟିଗ୍ରେଡ୍ ତାପମାତ୍ରା ଆରୁ 85-95% ଆର୍ଦ୍ରତାର ଆବଶ୍ୟକତା ପଡ଼ବା। ଏ ସେନ୍ତା 25-38 ଡିଗ୍ରୀ ସେଣ୍ଟିଗ୍ରେଡ୍ ତାପମାତ୍ରା ଭିତରେ ବି ପିଆଲ ଛତୁ ଚାଷ ଆମର ଚାଷୀ ଦାଦାମାନେ କରିପାରବେ। ସେଥିର୍ଲାଗି ଆମର ରାଇଜନେ ଇ ପୁଆଲ ଛତୁ ଚାଷକେ ମାର୍ଚ୍ଚ ମାସ ଠାନୁ ଆରମ୍ଭ କରି କରି ଡିସେମ୍ବର ମାସ ଭିତରେ ବେଶି କରି ଚାଷ କରାଯାଇଥିସି। କିଛି ଚାଷୀ ଦାଦା ଅଛନ୍ ଏଟାକେ ଏପ୍ରିଲ ନୁ ଜୁନ୍ ମାସ ଭିତରେ ବି କରିଥିସନ୍। ମାତ୍ର ତାପମାତ୍ରା ଅଧିକ ଥିବା କାରଣରୁ ଏ ଛତୁ ଅମଲ ଲାଗି ସେମାନେ ଯେତିକି ଆଶ କରିଥିସନ୍ ସେତିକି ନେଇ ପାଇପାରନେ, ଅମଲ କମିଯାଇଥିସି। ଆର୍ ଗୋଟେ କଥା ହେଲା ଯେତିକି ଅମଲ ଲାଗି ଆମେ ଇ ଚାଷ କରିଥିମା ସେତିକି ପାଇବାର ଲାଗି ବାୟୁମଣ୍ଡଳର ଆର୍ଦ୍ରତା 85-95% ରହିବାର ଆବଶ୍ୟକତା ଏ। ଯେନ୍ ଅଞ୍ଚଲ ମନକେ ଅଧିକା ତାପମାତ୍ରା ନେଇ ହେଲେ କମ୍ ଆର୍ଦ୍ରତା ରହୁଥିବାର ଅଞ୍ଚଲ ମନକେ ଛତୁଘର ମନକର ଭିତରେ କୃତ୍ରିମ ଉପାୟ ଅଧିକା ଆର୍ଦ୍ରତା ଆରୁ କମ୍ ତାପମାତ୍ରା ରକ୍ଷା କରାଯାଇପାରବା ବୋଇଲେ ଆମେ ଉତ୍ପାଦନକେ ବୃଦ୍ଧି କରିପାରମା ଏ। ସେନ୍ତା ଏବେ କଥା ଆସୁଛି ପିଆଲ ଛତୁର ଇ ଫିମ୍ପିର ଅଭିବୃଦ୍ଧି ଆରୁ ତାର ପ୍ରଜନନ ଲାଗି ଅଧିକା ଆଲୋକ ଦରକାର ହେସି ଏ। ଛତୁ ପଟାଲି ମନକର ଉପରେ ସିଧା ସିଧା ସୂର୍ଯ୍ୟ କିରଣ ପଡ଼ବାରଟା ଇଟା ଠିକ୍ ନେଇ ହୁଏ। ସେନ୍ତା ଚାଷ କରାଯାଉଥିବା ନଡ଼ା ମନକର ଅମ୍ଳତା 6-7 ଭିତରେ ରହିବାର ଦରକାର ଏ। ଏନ୍ତା ହେବା ବୋଇଲେ ଛତୁ ଫିମ୍ପିର ବୃଦ୍ଧି ଭଲ ହେଇପାରସି ଆରୁ ବାକି ଫିମ୍ପି ମନକର ବଢ଼ବାରଟା କମିଯାଇସି। ସେନ୍ତା ଆର୍ ଗୋଟେ କଥା ହେଲା ଅଧିକା ଅମଲ ପାଇବାର ଲାଗ୍ତି ଛତୁ ଚାଷ କରାଯାଉଥିବାର ଜାଗା ମନକେ ଠିକ୍ ପରିମାଣରେ ଯେନ୍ତା ପବନ ଯିବାର ଆସବାର କରିପାରୁଥିବାର ସେଭଳି ଆମକେ ବ୍ୟବସ୍ଥା ଗୋଟେ ବି ରଖବାକେ ପଡ଼ବା ଏ। ସେନ୍ତା ନଡ଼ା ମନକର ଜଳୀୟ ଅଂଶ 65% ରହିବାର କଥା ଏ। ସେନ୍ତା ଛତୁ ଚାଷ କରାଯାଉଥିବାର ଘର ଭିତରେ ଯେତିକି ହେଇପାରବା ସେତିକି ପରିଷ୍କାର ସେ ଜାଗାକେ ରଖବାକେ ପଡ଼ବା। ଏନ୍ତା ନେଇ କର୍ମା ବୋଇଲେ ବାକି ଯେନ୍ ପ୍ରତିଦ୍ୱନ୍ଦ୍ୱୀ ଫିମ୍ପି ମନକର ସଂକ୍ରମଣ ବଢ଼ିଯିବା ଆରୁ ଆମକେ ଯେତିକି ଅମଲ ମିଲବାର କଥା ସେତିକି ନେଇ ମିଲିପାରେ। ସେନ୍ତା ଆମର ଚାଷୀମାନେ ଯଦି ଭଲ ଆରୁ ଉନ୍ନତ ମାନର ବିହନ ସଂଗ୍ରହ କରିପାରିବେ ବୋଇଲେ ତାଙ୍କର ଲାଗି ଇଟା ଟିକେ ଭଲ ହେବା। ଛତୁ ଚାଷ ଲାଗି ସବୁବେଳେ ଠିକ୍ ଜାଗାନୁ ଉନ୍ନତ ମାନର ବିହନ ସଂଗ୍ରହ କରବାରଟା ଇଟା ଗୋଟେ ଖୁବ୍ ବଡ଼ କଥା ଏ। ପିଆଲ ଛତୁର ଫିମ୍ପି ମନକରନୁ ଗୋଟେ ସନେ 7 ଦିନ ଭିତରେ ବିହନ ପ୍ରସ୍ତୁତ କରାଯାଇପାରବା ଏ। ସେଥିର୍ଲାଗି ଚକ୍ ପାଉଡର ନେଇହେଲେ ଜିପ୍ସମ୍ ମିଶିଥିବାର 2% ହିପାସେ ସିଝା ଗହମ ବିହନ ତିଆର ଲାଗି ସବୁଠାନୁ ଭଲ ବୋଲିକରି ଜଣାପଡ଼ିଛେ ଏ। ଦାନା ହିପାସେ କବକ ତାର ଜାଲ ବିସ୍ତାର କରି କରି 7 ଦିନ ଭିତରେ ଇଟା ସମ୍ଭବ ହେଇପାରସି। ଇଟାର ଗୋଟେ ସପ୍ତାହ ପଛେ ସେନେ ଗୋଟେ ପ୍ରକାରର ଦିହିର ପରିବର୍ତ୍ତନ ହେସି ଆରୁ ବିହନ ଲାଲ ରଙ୍ଗର ଦିଶି ଏ। ଇ ସମୟରେ ଆମର ଚାଷୀମାନେ ବିହନକେ ବ୍ୟବହାର କରିବେ ବୋଇଲେ ସେ ବିହନରୁ ଅଧିକା ଅମଲ ପାଇପାରବେ। ଭଲ ଅମଲ ପାଇବାର ଲାଗି ଛତୁ ମଞ୍ଜିର ପ୍ରସ୍ତୁତି କରବାର 30 ଦିନ ଭିତରେ ଇଟାକେ ବ୍ୟବହାର କରାଯିବାର କଥା ଏ। ସେନ୍ତା ବିହନକେ ଆମେ 60 ଦିନ ଭିତରେ ତାର ବ୍ୟବହାର କର୍ମା ବୋଇଲେ ସେନୁ ଆମେ ତାର ଠିକ୍ ଲାଭ ପାଇପାରମା।
0: ଶ୍ରୋତାବନ୍ଧ ଶୁଣୁଥିଲେ ଚାଷ ଉପଯୋଗୀ କାର୍ଯ୍ୟକ୍ରମ ଚାଷର କଥା।
2: ଦର୍ଶକ ବୃନ୍ଦ, ଖବରଦାର, ଯଦି ବ୍ରେକିଂ ନ୍ୟୁଜ ହେବାରୁ ବଞ୍ଚିବାର ଅଛି ତେବେ ପଇସା ପଠେଇବା ସମୟରେ ନାମ ଆଉ ଧନରାଶି ସର୍ବଦା

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

ନମସ୍କାର ଶ୍ରୋତା ଭଉଣୀ, ଶକ୍ତିରୂପା କାର୍ଯ୍ୟକ୍ରମରେ ଆପଣମାନଙ୍କୁ ମୋର ଅନ୍ତରରୁ ଶୁଭେଚ୍ଛା, ସ୍ନେହଭରା ଅଭିନନ୍ଦନ। ଆପଣଙ୍କ ସାଥୀ ମୁଁ ସସ୍ମିତା ମହାନ୍ତି।

ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ, ସୁସ୍ଥ ଥିବେ ଏବଂ ନିଜ ପରିବାର ସହିତ ହସଖୁସିରେ ଦିନ କାଟୁଥିବେ। ତ ଶ୍ରୋତା ଭଉଣୀ, ଆଜିର ବିଷୟ ହେଲା ପରିବାରରେ ପୁଷ୍ଟିକର ଖାଦ୍ୟର ମହତ୍ତ୍ୱ ଉପରେ ମହିଳାଙ୍କର ସଚେତନତା। ସୁସ୍ଥ ଶରୀରରେ ସୁସ୍ଥ ମନ ବାସ କରେ, ଏହି କଥାଟି ଆମ ଜୀବନରେ ଖାଦ୍ୟର ଗୁରୁତ୍ୱକୁ ସ୍ପଷ୍ଟ କରେ। ମଣିଷର ଜୀବନଧାରଣା, ଶାରୀରିକ ବିକାଶ, ମାନସିକ ସ୍ୱାସ୍ଥ୍ୟ, କାର୍ଯ୍ୟକ୍ଷମତା ଓ ରୋଗ ପ୍ରତିରୋଧକ ଶକ୍ତି ପାଇଁ ଖାଦ୍ୟ ଅତ୍ୟନ୍ତ ଆବଶ୍ୟକ। କେବଳ ପେଟ ଭରିବା ପାଇଁ ଖାଦ୍ୟ ଖାଇବା ଯଥେଷ୍ଟ ନୁହେଁ, ଖାଦ୍ୟରେ ଶରୀରକୁ ଆବଶ୍ୟକ ପୋଷକ ତତ୍ତ୍ୱ ଠିକ୍ ପରିମାଣରେ

କାରଣରୁ ପୁଷ୍ଟିକର ଓ ସନ୍ତୁଳିତ ଖାଦ୍ୟ ଏକ ସୁସ୍ଥ ପରିବାରର ମୂଳ ଆଧାର। ପରିବାରର ଖାଦ୍ୟ ବ୍ୟବସ୍ଥା, ରୋଷେଇ ଖାଦ୍ୟ ସଂରକ୍ଷଣ ଓ ଛୋଟ ପିଲାଙ୍କ ଖାଦ୍ୟ ଅଭ୍ୟାସ ଗଢ଼ିବାରେ ମହିଳାଙ୍କର ଭୂମିକା ଅନେକ ପରିବାରରେ ଗୁରୁତ୍ୱପୂର୍ଣ୍ଣ। ତେଣୁ ପୁଷ୍ଟିକର ଖାଦ୍ୟ ସମ୍ପର୍କରେ ମହିଳାମାନେ ସଚେତନ ହେଲେ ତାହାର ସୁଫଳ ସମଗ୍ର ପରିବାର ପାଇପାରେ। ତେବେ ଏହା ମଧ୍ୟ ମନେ ରଖିବା ଦରକାର ଯେ ପରିବାରର ପୁଷ୍ଟି ଦାୟିତ୍ୱ କେବଳ ମହିଳାଙ୍କର ନୁହେଁ, ପରିବାରର ସମସ୍ତ ସଦସ୍ୟଙ୍କର ସମାନ ଭୂମିକା ରହିଛି। ଯେଉଁ ଖାଦ୍ୟ ଶରୀରକୁ ଆବଶ୍ୟକ ଶକ୍ତି, ପ୍ରୋଟିନ, ଚର୍ବି, ଭିଟାମିନ, ଖଣିଜ ଲବଣ, ତନ୍ତୁ ଓ ପାଣି ଯୋଗାଇଥାଏ, ତାହାକୁ ସାଧାରଣ ଭାବେ ପୁଷ୍ଟିକର ଖାଦ୍ୟ କୁହାଯାଏ। ଶରୀର, ବୟସ, ଲିଙ୍ଗ, କାର୍ଯ୍ୟକ୍ଷମତା ଓ ବିଶେଷ ଅବସ୍ଥା ଅନୁସାରେ ପୋଷଣର ଆବଶ୍ୟକତା ଭିନ୍ନ ହୋଇଥାଏ। ପୁଷ୍ଟିକର ଖାଦ୍ୟ ମାନେ କେବଳ ଦାମୀ ଖାଦ୍ୟ ନୁହେଁ, ଆମ ଘରୋଇ ଓ ସ୍ଥାନୀୟ ଖାଦ୍ୟ ଯଥା ଡାଲି, ଚାଉଳ, ମାଣ୍ଡିଆ, ବିଭିନ୍ନ ଶସ୍ୟ, ଶାଗ,

0: ହୋଇଥାଏ ତାହାକୁ ସାଧାରଣ ଭାବେ ପୁଷ୍ଟିକର ଖାଦ୍ୟ କୁହାଯାଏ। ଶରୀର ବୟସ ଲିଙ୍ଗ କାର୍ଯ୍ୟକ୍ଷମତା ଓ ବିଶେଷ ଅବସ୍ଥା ଅନୁସାରେ ପୋଷଣର ଆବଶ୍ୟକତା ଭିନ୍ନ ହୋଇଥାଏ। ପୁଷ୍ଟିକର ଖାଦ୍ୟମାନେ କେବଳ ଦାମୀ ଖାଦ୍ୟ ନୁହେଁ, ଆମ ଘରୋଇ ଓ ସ୍ଥାନୀୟ ଖାଦ୍ୟ ଯଥା ଡାଲି ଚାଉଳ ମାଣ୍ଡିଆ ବିଭିନ୍ନ ଶସ୍ୟ ଶାଗ ସବୁଜ ପନିପରିବା ଋତୁକାଳୀନ ଫଳ ଦୁଗ୍ଧଜାତ ଖାଦ୍ୟ ଡିମ୍ବ ମାଛ ମାଂସ ବାଦାମ ଚଣା ଅନ୍ୟାନ୍ୟ ଡାଲି ଜାତୀୟ ଖାଦ୍ୟ ମିଶାଇ ସନ୍ତୁଳିତ ଭାବରେ ଖାଇବା ଦ୍ୱାରା ଭଲ ପୋଷଣ ପାଇପାରିବା। ମହିଳା ସଚେତନ ହେଲେ ପରିବାର ସଚେତନ ହେବ। ଜଣେ ମହିଳା ଯଦି ଖାଦ୍ୟର ପୋଷଣ ମୂଲ୍ୟ ବୁଝନ୍ତି ତେବେ ସେ ନିଜ ଖାଦ୍ୟ ଅଭ୍ୟାସରେ ଭଲ ପରିବର୍ତ୍ତନ ଆଣିପାରନ୍ତି। ଶିଶୁମାନଙ୍କୁ ଛୋଟବେଳୁ ସୁସ୍ଥ ଖାଦ୍ୟ ଖାଇବାର ଅଭ୍ୟାସ ଶିଖାଇପାରନ୍ତି। ଏହି କାରଣରୁ ମହିଳାଙ୍କୁ ପୋଷଣ ବିଷୟରେ ସଚେତନ କରିବା କେବଳ ଜଣେ ବ୍ୟକ୍ତିଙ୍କୁ ଜ୍ଞାନ ଦେବା ନୁହେଁ, ଏହା ଗୋଟିଏ ପରିବାର ଗୋଟିଏ ପିଢ଼ି ଓ ଶେଷରେ ସମଗ୍ର ସମାଜକୁ ସୁସ୍ଥ କରିବାର ଏକ ଉପାୟ। ତେବେ ଆସନ୍ତୁ ଆମ ଗହଣରେ ଆମ ଷ୍ଟୁଡ଼ିଓରେ ଉପସ୍ଥିତ ଅଛନ୍ତି ଭଉଣୀ ସସ୍ମିତା ରଥ, ସେ ଏକାଧାରରେ ସୁଗୃହିଣୀ ସୁଗାୟିକା ଏବଂ ଯିଏ ଜଣେ ବ୍ୟକ୍ତିଙ୍କୁ ସୁସ୍ଥ ଜୀବନଶୈଳୀ ଭଲ ଖାଦ୍ୟ ଅଭ୍ୟାସ ବ୍ୟାୟାମ ଓ ଦୈନନ୍ଦିନ ଜୀବନର ଭଲ ଅଭ୍ୟାସ ଗଢ଼ିବାରେ ପରାମର୍ଶ ଦିଅନ୍ତି। ସୁସ୍ଥତା ପ୍ରଶିକ୍ଷକ ବା ସ୍ୱାସ୍ଥ୍ୟ ସୁସ୍ଥତା ପରାମର୍ଶଦାତା, ଆସନ୍ତୁ ତାଙ୍କ ସହିତ ଆମେ କଥାବାର୍ତ୍ତା ହେବା ଆଉ ଅଧିକ ଜାଣିନେବା। ଭଉଣୀ ନମସ୍କାର।
1: ନମସ୍କାର ଭଉଣୀ,
0: ଆମ ଶକ୍ତିରୂପା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।
1: ଧନ୍ୟବାଦ ଭଉଣୀ।
0: ଆପଣଙ୍କ ସମ୍ପୂର୍ଣ୍ଣ ପରିଚୟ ଆମ ଶ୍ରୋତା ଭଉଣୀମାନଙ୍କୁ ଦିଅନ୍ତୁ।
1: ମୁଁ ସସ୍ମିତା ରଥ, ମୁଁ ଜଣେ ଗୃହିଣୀ ସହିତ ସଙ୍ଗୀତ ପ୍ରତି ମଧ୍ୟ ମୋର ରୁଚି ରଖେ ଏବଂ ମୁଁ କିପରି ସୁସ୍ଥ ରହିବି ଓ ମୋ ପରିବାରକୁ କିପରି ସୁସ୍ଥ ରଖିବି ଏବଂ ଆମ ସମାଜକୁ ଏକ ସୁସ୍ଥ ସମାଜ ଗଠନ କରିବାର ପ୍ରୟାସ ଜାରି ରଖିଛି ଜଣେ ସୁସ୍ଥତା ପ୍ରଶିକ୍ଷକ ଭାବରେ।
0: ଆଚ୍ଛା ଭଉଣୀ, ଆମର ବିଷୟ ତ ହେଲା ଯେ ପରିବାରରେ ପୁଷ୍ଟିକର ଖାଦ୍ୟର ମହତ୍ଵ ଉପରେ ମହିଳାଙ୍କର ସଚେତନତା। ତେବେ ଭଉଣୀ କୁହନ୍ତୁ ଯେ ଆପଣ ପ୍ରଥମେ ସୁସ୍ଥତା ପ୍ରଶିକ୍ଷକ ଭାବରେ କେମିତି ପ୍ରେରଣା ପାଇଲେ ବା କାହାଠାରୁ ପ୍ରେରଣା ପାଇଲେ?
1: ସେଇଟା ବହୁତ ଲମ୍ବା କଥା ଭଉଣୀ। ଦିନକୁ ଦିନ ମୋ ସ୍ୱାସ୍ଥ୍ୟ ଯେମିତି ବିଗିଡ଼ି ଚାଲିଥାଏ, ମୁଁ ବହୁତ ମୋଟା ହୋଇଯାଇଥାଏ। 86 କିଲୋ ଓଜନ ମୋର ବଢ଼ିଯାଇଛି। 86 କିଲୋ ଓଜନ ବଢ଼ିବା ସାଙ୍ଗରେ ମୁଁ ଅନେକ ପ୍ରକାର ରୋଗ ମଧ୍ୟ ମୋତେ ମାଡ଼ି ବସିଥାଏ, ଯେମିତିକି ଏସିଡ଼ିଟି ହେବା, ଗ୍ୟାସ୍ ହେବା, ଓଭରୱେଟ୍ ପାଇଁ ମୁଁ ଚାଲି ବି ପାରୁନଥିଲି, ବସିପାରେନି, ବହୁତ ସମୟ ଠିଆ ହୋଇପାରେନି, ରୋଷେଇ କରିବାରେ ମୋର ବହୁତ କଷ୍ଟ ମୁଁ ଅନୁଭବ କରିଛି, କୁଆଡ଼େ ଯିବା ପାଇଁ ମୋତେ ଇଚ୍ଛା ହେବନି। ମୁଁ ସଙ୍ଗୀତ ଶିଖିଛି, ଗୀତ ଗାଏ, କିନ୍ତୁ ମୋ ଗୀତ ପ୍ରତି ଏତେ ଆଗ୍ରହ ଥିଲେ ମଧ୍ୟ ମୁଁ କେଉଁଠିକୁ ଯିବା ପାଇଁ ରାଜି ହେଉନଥିଲି। ବହୁତ ଖରାପ ଲାଗେ ମୋତେ ଯିବା ପାଇଁ, ନିଜକୁ ନିଜେ ଲାଜ ଲାଗେ ବାହାରକୁ ଯିବା ପାଇଁ, ଏତେ ମୋଟା ହୋଇଯାଇଥିଲି। କେବେ ବି ଭାବିପାରୁନଥିଲି ଯେ ମୁଁ କ'ଣ ଥିଲି ଆଉ କ'ଣ ହେଲି ଆଉ ମୁଁ କେମିତି ସୁସ୍ଥ ହେବି ଆଗକୁ। ଏମିତି ଭାବି ଭାବି ଦିନେ ଦେବଦୂତ ସାଜି, ଯିଏ ମୋତେ ସୁସ୍ଥ ରହିବା ପାଇଁ ପ୍ରଶିକ୍ଷିତ କରିଥିଲେ, ମୋ କୋଚ୍, ସିଏ ଭେଟିଲେ ମୋତେ। ଏହି ସୁସ୍ଥ ଜୀବନଯାପନ ବିତେଇବାର ଲାଗି ମୋତେ ମୁଁ କ'ଣ ଖାଇବି କ'ଣ ପିଇବି ସବୁଯାକ ସିଏ ନିଜେ ବତେଇଲେ ମୋତେ। ତାଙ୍କ କଥା ମାନିକି ତାଙ୍କର ଅନୁସାରେ ଚଳିକି କେତେ ଖାଇବା, କେଉଁ ସମୟରେ ଶୋଇବେ, କେତେ ପାଣି ପିଇବେ, କେମିତି ପୁଷ୍ଟିକର ଖାଦ୍ୟ ଖାଇବେ, ସବୁ ମାନି ମାନି ମାନି ମୁଁ 27 କେଜି ଓଜନ କମ୍ କଲି। ଆଜି ସୁସ୍ଥ ଅଛି। ମୋ ପରିବାରରେ ମୋ ସ୍ୱାମୀ ମୋ ପିଲାମାନେ ସମସ୍ତେ ସୁସ୍ଥ ଜୀବନଯାପନ କରୁଛନ୍ତି, ସମସ୍ତେ ଆକ୍ଟିଭ୍ ହୋଇଯାଇଛନ୍ତି ପୁରା। ମୋ କୋଚ୍ ମୋତେ ଗୋଟିଏ ସୁନ୍ଦର ଜାଗା ଦେଖାଇଦେଲେ, ଯାହାକୁ ଆମେ ସ୍ୱାସ୍ଥ୍ୟ ମନ୍ଦିର ବୋଲି କହୁଁ, ଆମ ନ୍ୟୁଟ୍ରିସନ୍ କ୍ଲବ୍, ସେଇଟାକୁ ଆମେ ଡେଲି ଯାଉଁ, ସେଇଠି ପ୍ରଶିକ୍ଷିତ ହଉ, ସେଇଠି ବ୍ୟାୟାମ କରୁ, ପ୍ରୋଟିନ୍ଯୁକ୍ତ ଖାଦ୍ୟ ଖାଉ। ଆମର ଗୋଟେ ସେକ୍ ଅଛି, ସେଇଟାକୁ ପିଉ ସମସ୍ତେ, ଏଫ୍ରେସ୍ ଅଛି ତାକୁ ବି ପିଉ। ଏମିତି ବହୁତ ମାନେ ନିଜକୁ ନିଜ ଆମେ ବଦଳେଇ ଦେଇଛୁ ପୁରାପୁରି, ଆଉ ବହୁତ ବଢ଼ିଆ ଲାଗୁଛି। ସେଇ 86 କେଜି ଓଜନକୁ ମୁଁ ଅନୁଭବ କରିଛି, ମୋତେ ଯିଏ ଜାଣିଛନ୍ତି ସେମାନେ ବି ଦେଖିଛନ୍ତି, ସେମାନେ ଆଜି କହୁଛନ୍ତି ଯେ ଏମିତି କେମିତି ହେଇଗଲୁ ବୋଲିକି, ଆଉ ବହୁତ ଖୁସି ହେଉଛନ୍ତି ମୋତେ ଦେଖିକି। ଯିଏ ଯିଏ

0: ଆଗରୁ ମୋତେ ଦେଖିକି ହସୁଥିଲେ, ଏମିତି କ'ଣ ହେଇଯାଇଛୁ, ମୁହଁ ଫୁଲି ଯାଇଛି, ଗାଲ ଫୁଲି ଯାଇଛି, ରୋଗିଣା ପରି ଦିଶୁଛୁ, ବହୁତ ଖରାପ ଦିଶୁଛୁ। ସେମାନେ ଏବେ ଦେଖିକି ପୁରା ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ଯେ ତୁ ଏମିତି କେମିତି ବଦଳି ଗଲୁ, ଏତେ ଚେଞ୍ଜ କେମିତି କି ହେଇଗଲୁ। ସେଇଟା ଦେଖିକି ମୋତେ ଏତେ ଶୁଣିକି ସମସ୍ତଙ୍କର କମ୍ପ୍ଲିମେଣ୍ଟ ଏତେ ଖୁସି ଲାଗୁଛି, ମୁଁ ମାନେ କହିବି ପାରୁନି। ମୁଁ ନିଜେ ସୁସ୍ଥ ହେବା ସହିତ ମୋ ପରିବାରକୁ ସୁସ୍ଥ ରଖିବା ସହିତ ମୁଁ ସବୁବେଳେ ଚିନ୍ତା କରେ ଯେ ମାନେ ମୁଁ ଯେମିତି ସୁସ୍ଥ ରହିଲି, ଆମ ପରିବେଶକୁ କେମିତି ସୁସ୍ଥ ରଖିବି, ଆମ ଗାଁକୁ କେମିତି ସୁସ୍ଥ ରଖିବି, ଆମ ସହରର ଲୋକମାନଙ୍କୁ କେମିତି ମୁଁ ଜଣେଇବି। ମୁଁ ଯାହା ଯାହା ପାଖକୁ ଯାଏ, ଯାହାକୁ ଭେଟେ, ମୋ ପରିବାର ହେଉ, ମୋ ବନ୍ଧୁବାନ୍ଧବ ହେଉ, ମୋ ସାଙ୍ଗସାଥିରେ ହୁଅନ୍ତୁ, କି ମୁଁ ଯାହାକୁ ବି ଟିକେ ବି ଜାଣିଛି, ସେମାନଙ୍କୁ ବି ନ୍ୟୁଟ୍ରିସନ୍ କ୍ଲବ୍ ବାବଦରେ ମୁଁ କହେ ତାଙ୍କୁ, ଆଉ ସମସ୍ତଙ୍କୁ ଡାକି ଆଣେ ସେଇଠି ପ୍ରଶିକ୍ଷିତ ହେବା ପାଇଁ। ସେମାନେ ଜାଣନ୍ତୁ ଜାଣନ୍ତୁ ଯେ ଏ ପ୍ରକାର ଜିନିଷ ଗୋଟେ ଅଛି, ଯାହାଦ୍ୱାରା କି ସେମାନେ ଏତେ ଖରାପ ଶୈଳୀରେ ପଢ଼ି ଆସିଛନ୍ତି, ତାହାକୁ କେମିତି ସୁଧାରିବେ ସେମାନେ ନିଜେ ଜାଣିବା କଥା। ଆଉ ବହୁତ ଲୋକ ଜାଣୁଛନ୍ତି, ଶୁଣୁଛନ୍ତି ମଧ୍ୟ, ମୁଁ ଯାହା କହିବି ଶୁଣୁଛନ୍ତି। ମୋତେ ବହୁତ ଖୁସି ଲାଗୁଛି ସେଇଟା ଦେଖିକି, ମୁଁ ସେମାନଙ୍କୁ ପ୍ରେରିତ କରିପାରିଛି ମୋ ସ୍ୱାସ୍ଥ୍ୟ ନେଇକି, ମୋତେ ବହୁତ ଖୁସି ଲାଗୁଛି। କିନ୍ତୁ ମୁଁ ଯାହାକୁ କହିଛି ସେମାନେ ବି ଆସୁଛନ୍ତି, ବହୁତ ଜଣଙ୍କୁ ସେମିତି ରେଜଲ୍ଟ ଦେଇଛୁ ଆମେ, ସୁସ୍ଥ କରିଛୁ, ଆଉ ସେମାନେ ନିରୋଗୀ ହେଇକିରି ବି ସେଠି ଯାଉଛନ୍ତି। ଆଉ ଏଇଟା ବି କହୁଛନ୍ତି ଯେ ହଁ, ଆମେ ସବୁଦିନ ପାଇଁ ଏଇ ବ୍ୟାୟାମ କରିବୁ, ସବୁଦିନ ପାଇଁ ମାନେ ଶିକ୍ଷା ନେବୁ, ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବୁ, ମୋତେ ସମସ୍ତେ କହିକିରି ଯାଉଛନ୍ତି ସେଇଠୁ।
1: ତାହେଲେ ଭଉଣୀ, ବିଷୟବସ୍ତୁ ଆଡ଼କୁ ଯିବା ଆମେ। ଆଚ୍ଛା ଭଉଣୀ, କୁହନ୍ତୁ ଯେ ପୁଷ୍ଟିକର ଖାଦ୍ୟ କ'ଣ?
0: ଦେଖନ୍ତୁ ଭଉଣୀ, ପୁଷ୍ଟିକର ଖାଦ୍ୟ ହେଲା ଯେଉଁ ଖାଦ୍ୟ ଆମ ଶରୀରକୁ ଆବଶ୍ୟକ ଶକ୍ତି ଓ ପୋଷକ ତତ୍ତ୍ୱ ଯଥା ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଚର୍ବି, ଭିଟାମିନ୍, ଖଣିଜ ଲବଣ, ତନ୍ତୁ ଓ ଜଳ ଯୋଗାଇଥାଏ, ତାହାକୁ ପୁଷ୍ଟିକର ଖାଦ୍ୟ କୁହାଯାଏ। ଶରୀରର ସୁସ୍ଥ ବିକାଶ, ରୋଗ ପ୍ରତିରୋଧ କ୍ଷମତା, ଶକ୍ତି ଓ ମାନସିକ ସତେଜତା ପାଇଁ ଏପରି ଖାଦ୍ୟ ଆବଶ୍ୟକ। ଭାତ, ରୁଟି, ମାଣ୍ଡିଆ, ଡାଲି, ଅଣ୍ଡା, ମାଛ, ଦୁଗ୍ଧ, ଶାଗ, ପନିପରିବା, ଯେମିତି ଫଳ, ବାଦାମ ଓ ବିଭିନ୍ନ ବୀଜ ଆଦିକୁ ଉପଯୁକ୍ତ ଭାବରେ ଖାଦ୍ୟରେ ସାମିଲ କରିବା ନିହାତି ଜରୁରୀ। କେବଳ ସେତିକି ଖାଦ୍ୟ ଖାଇବା ନୁହେଁ ଭଉଣୀ, ବିଭିନ୍ନ ପ୍ରକାରର ଖାଦ୍ୟକୁ ଠିକ୍ ପରିମାଣରେ ହିଁ ଖାଇବା ସୁସ୍ଥ ପୁଷ୍ଟିର ମୂଳ ଲକ୍ଷଣ।
1: ହଁ ଭଉଣୀ, ତାହେଲେ ମହିଳାଙ୍କ ପାଇଁ ପୁଷ୍ଟିକର ଖାଦ୍ୟ କାହିଁକି ଆବଶ୍ୟକ?
0: ଦେଖନ୍ତୁ ଭଉଣୀ, ମହିଳାମାନେ ନିଜ ପରିବାରର ଯତ୍ନ ନେବା ସହିତ ନିଜ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନେବା ଆବଶ୍ୟକ, ଏହି କଥା ସବୁ ମହିଳା ଜାଣିବା କଥା। ମହିଳାଙ୍କ ଜୀବନରେ କିଶୋରାବସ୍ଥା, ଗର୍ଭାବସ୍ଥା, ସ୍ତନ୍ୟଦାନ ଓ ବୃଦ୍ଧାବସ୍ଥା ଭଳି ବିଭିନ୍ନ ପର୍ଯ୍ୟାୟ ଆସେ। କିଶୋରାବସ୍ଥା ଜନ୍ମ ହୋଇଛନ୍ତି, ଗର୍ଭାବସ୍ଥା ଯେତେବେଳେ ବାହା ହୋଇକି ଆସନ୍ତି, ଗର୍ଭଧାରଣ କରନ୍ତି, ଶିଶୁ ହେଲା ପରେ ସ୍ତନ୍ୟପାନ କରନ୍ତି, ତାପରେ ଯେଭଳି ବୃଦ୍ଧାବସ୍ଥା ଆସେ ସେପରି ବିଭିନ୍ନ ପର୍ଯ୍ୟାୟ ରୂପରେ ଆସିଥାଏ। ପ୍ରତ୍ୟେକ ପର୍ଯ୍ୟାୟରେ ପୋଷଣର ଆବଶ୍ୟକତା ଭିନ୍ନ ହୋଇଥାଏ, ବିଶେଷ କରି ଆଇରନ୍ ଜାତୀୟ, ପ୍ରୋଟିନ୍, ଭିଟାମିନ୍ ଓ ଖଣିଜ ଲବଣ ଭଳି ପୋଷକ ତତ୍ତ୍ୱର ଆବଶ୍ୟକତାକୁ କେବେ ବି ଅବହେଳା କରିବା ଉଚିତ ନୁହେଁ। ନିଜେ ସୁସ୍ଥ ରହିଲେ ସିନା ମହିଳା ପରିବାରର ଅନ୍ୟ ସଦସ୍ୟଙ୍କ ଯତ୍ନ ନେଇପାରିବ।
1: ଆଚ୍ଛା ଭଉଣୀ, କୁହନ୍ତୁ ଯେ ଗର୍ଭାବସ୍ଥାରେ ପୁଷ୍ଟିକର ଖାଦ୍ୟର ମହତ୍ତ୍ୱ କ'ଣ?
0: ଗର୍ଭାବସ୍ଥାରେ ମାଆଙ୍କ ଶରୀରରେ ଅନେକ ପରିବର୍ତ୍ତନ ହେବା ସହିତ ଗର୍ଭରେ ଯେଉଁ ଶିଶୁଟି ଥାଏ ତା'ର ମଧ୍ୟ ବିକାଶ ହୁଏ। ତେଣୁ ଏହି ସମୟରେ କ'ଣ କରିବା ଦରକାର? ବିଭିନ୍ନ ପ୍ରକାର ବୋଲେ ଭେରାଇଟି ଯାକୁ କହନ୍ତି ନାଇଁ, ଭେରାଇଟିର ଏବଂ ଭେରାଇଟି ଖାଦ୍ୟ ଏବଂ ପୁଷ୍ଟିକର ଖାଦ୍ୟ, ଅନ୍ୟ ଅନ୍ୟ ପ୍ରକାର ଖାଦ୍ୟ ବି ହେଇଥିବ ଆଉ ସେଇଟା ପୁଷ୍ଟିକର ବି ହେଇଥିବ, ସେଇ ଖାଦ୍ୟ ଖାଇବା ନିହାତି ଆବଶ୍ୟକ। ଯେମିତି ଡାଲି, ଅଣ୍ଡା, ମାଛ କିମ୍ବା ଅନ୍ୟ ପ୍ରୋଟିନ୍ ଯୁକ୍ତ ଖାଦ୍ୟ, ଯେମିତି ଶାଗ, ପନିପରିବା, ଫଳ, ଦୁଗ୍ଧଜାତୀୟ ଖାଦ୍ୟ ଖାଦ୍ୟ ତାଲିକାରେ ରଖାଯାଇପାରେ। ଲୌହ, ଆଇରନ୍, ଫୋଲିକ୍ ଏସିଡ଼୍ ଭଳି ପୋଷକ ତତ୍ତ୍ୱ ଗର୍ଭାବସ୍ଥାରେ ବିଶେଷ ଗୁରୁତ୍ୱ ରଖେ ଭଉଣୀ। ତେବେ ଯେକୌଣସି ସପ୍ଲିମେଣ୍ଟ ବା ଔଷଧ ନିଜେ ନିଜ ହିସାବରେ ନେବେନି, କେବେ ବି ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶରେ ହିଁ ନେବା ଉଚିତ।
1: ମହିଳାଙ୍କ ପୁଷ୍ଟି ସଚେତନତା ବୃଦ୍ଧିରେ ଶିକ୍ଷାର ଭୂମିକା କ'ଣ?
0: ଭଉଣୀ, ଶିକ୍ଷାର ଭୂମିକା ମହିଳାମାନଙ୍କ ସଚେତନତା ବୃଦ୍ଧିରେ ନିହାତି ଆବଶ୍ୟକ। ଶିକ୍ଷା ମହିଳାକୁ ସଠିକ୍ ସୂଚନା ବୁଝିବା ଓ ନିଷ୍ପତ୍ତି ନେବାର କ୍ଷମତା ଯୋଗାଇଥାଏ। ପୁଷ୍ଟି ବିଷୟରେ ଶିକ୍ଷିତ ମହିଳା ଖାଦ୍ୟର ପୋଷଣ ମୂଲ୍ୟ।

0: ପରିମାଣ, ପରିଚ୍ଛନ୍ନତା ଯେମିତି ସଫା ସୁତୁରା ଓ ଖାଦ୍ୟ ସୁରକ୍ଷା ସମ୍ପର୍କରେ ଅଧିକ ସଚେତନ ହୋଇପାରନ୍ତି। ଗର୍ଭାବସ୍ଥା ଶିଶୁ ପୁଷ୍ଟି କିଶୋରୀ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନାକୁ ଠିକ୍ ଭାବରେ ବୁଝିପାରନ୍ତି। ଶିକ୍ଷା ଭୁଲ ଖାଦ୍ୟ ଧାରଣା ଓ କୁସଂସ୍କାରକୁ ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଯେଭଳି ଅନ୍ଧବିଶ୍ୱାସ ଆମର ରହିଛି ନା, ବହୁତ ଲୋକ ଅନ୍ଧବିଶ୍ୱାସରେ ବିଶ୍ୱାସ କରନ୍ତି କିନ୍ତୁ ଶିକ୍ଷିତ ମହିଳା ଅନ୍ଧବିଶ୍ୱାସକୁ ନେଇକି ଚାଲେ ନା, ସେ ଶିକ୍ଷା ଉପରେ ହିଁ ଭରସା କରିଥାଏ ସବୁବେଳେ। ତେଣୁ ମହିଳା ଶିକ୍ଷା ଓ ସଚେତନତା ଓ ପୁଷ୍ଟି ପରସ୍ପର ସହ ଜଡ଼ିତ।
1: ଖାଦ୍ୟ ପ୍ରସ୍ତୁତିରେ ପରିଚ୍ଛନ୍ନତା କାହିଁକି ଜରୁରୀ?
0: ପୁଷ୍ଟିକର ଖାଦ୍ୟ ହେଲେ ମଧ୍ୟ ଯଦି ତାହା ଅପରିଷ୍କାର ଭାବେ ପ୍ରସ୍ତୁତ କିମ୍ବା ସଂରକ୍ଷିତ ହୁଏ ତେବେ ଖାଦ୍ୟଜନିତ ରୋଗ ହୋଇପାରେ। ତେଣୁ ଖାଦ୍ୟ ପ୍ରସ୍ତୁତ ପୂର୍ବରୁ ହାତ ଧୋଇବା, ପରିଷ୍କାର ପାଣି ବ୍ୟବହାର କରିବା, କଞ୍ଚା ଏବଂ ରନ୍ଧା ଖାଦ୍ୟକୁ ଅଲଗା ଅଲଗା କରିବା, ଯେମିତି ରନ୍ଧା ଖାଦ୍ୟକୁ ଉପଯୁକ୍ତ ଭାବରେ ଢାଙ୍କିକି ରଖିବା, ମହିଳାମାନେ ଘରେ ଏପରି ଅଭ୍ୟାସକୁ ନିୟମିତ କଲେ, ପ୍ରତିଦିନ ଯଦି ଆମେ ସେହି ଅଭ୍ୟାସକୁ କରିବା ଭଉଣୀ, ତାହେଲେ ପରିବାରର ସୁରକ୍ଷା କରିପାରିବା
1: ନିଶ୍ଚିତ ଭାବରେ। ଗୋଟେ ନାରୀ ଶିକ୍ଷିତ ହେଲେ ହିଁ ସେ ପରିବାର, ସମାଜ, ଦେଶକୁ ଭଲ ଭାବରେ ଉନ୍ନତି କରିବ।
0: ନିହାତି ନିହାତି।
1: ତ ଭଉଣୀ, ଆମେ ଆଗକୁ ତ କଥା ହେବା। ଆପଣ କହୁଥିଲେ ଯେ ଆପଣଙ୍କ ରୁଚି ସଙ୍ଗୀତ ବୋଲିକିନା, ଆମ ଶ୍ରୋତା ଭଉଣୀମାନଙ୍କ ପାଇଁ ଦୀପଦ ଗାଇ ଦିଅନ୍ତୁ।

0: ବହୁତ ଭଲ ଲାଗିଲା ଭଉଣୀ, ଆପଣଙ୍କର କଣ୍ଠସ୍ୱର ଅତି ମଧୁର, ଆମ ଶ୍ରୋତା ଭଉଣୀ ମାନେ ଶୁଣିକି ବହୁତ ମାତ୍ରାରେ ଖୁସି ହେଉଥିବେ। ଭଉଣୀ କୁହନ୍ତୁ ଯେ ଆପଣ ତ ସୁସ୍ଥତା ପ୍ରଶିକ୍ଷକ ଜଣେ, ତ ଆପଣ ଦୈନନ୍ଦିନ ଜୀବନଶୈଳୀ ମାନେ ସକାଳରୁ ରାତି ପର୍ଯ୍ୟନ୍ତ ଆପଣ କେମିତି ସୁନ୍ଦର ଭାବରେ ଆପଣ ଗଢ଼ି ତୋଳନ୍ତି ସେ ବିଷୟରେ ଆମ ଶ୍ରୋତା ଭଉଣୀଙ୍କୁ ଟିକେ କୁହନ୍ତୁ।
1: ଦେଖନ୍ତୁ ଭଉଣୀ, ଯେହେତୁ ମୁଁ ଜଣେ ମହିଳା, ମୋତେ ଘରର ସବୁ ଜିନିଷକୁ ସବୁ କାମକୁ ସାରିକି ମାନେ ମ୍ୟାନେଜ୍ କରିକିରି ମୋତେ ମୋ ସୁସ୍ଥ ସ୍ୱାସ୍ଥ୍ୟ ପ୍ରତି ମୋତେ ଯତ୍ନ ନେବାକୁ ପଡ଼ିଥାଏ। ସକାଳୁ ଆମର ବ୍ୟାୟାମ କାମ ଆରମ୍ଭ ହୁଏ, ବ୍ୟାୟାମ କରୁ। ବ୍ୟାୟାମ କରିବା ଆଗରୁ ଆମେ ଅଧଘଣ୍ଟା ଆଗରୁ ଉଠିଥାଉ, ଯେମିତିକି 4:30 ରାତିରେ ଉଠିଲୁ, 5:30 ଆମେ ବ୍ୟାୟାମ କରୁ, 5:30-6 ପର୍ଯ୍ୟନ୍ତ ବ୍ୟାୟାମ ହୁଏ ଆମର। ସେଇ ନ୍ୟୁଟ୍ରିସନ୍ କ୍ଲବ ଯେଉଁଟାକି ସ୍ୱାସ୍ଥ୍ୟ ମନ୍ଦିର ଅଛି, ଆମେ ଯାଉ ସେଠୁକୁ। ବ୍ୟାୟାମ କରିସାରିଲା ପରେ ଘଣ୍ଟାଟେ ଆମର ଯେଉଁ ଆମେ କ'ଣ ଖାଇବା, କ'ଣ ପିଇବା, କେମିତି ରହିବା, ତାହା ଉପରେ ଚର୍ଚ୍ଚା ହୁଏ। ମାନେ ସୁସ୍ଥ ଜୀବନଶୈଳୀ କେମିତି ଜୀବନଯାପନ କରିବା ଆମେ, ସେ ତାହା ଉପରେ ଚର୍ଚ୍ଚା ହୁଏ। ପ୍ରୋଟିନ୍ଯୁକ୍ତ ଖାଦ୍ୟ କେମିତି ଖାଇବା, କେଉଁ ଟାଇମ୍ରେ କେତେ ପାଣି ପିଇବା, ପୁଷ୍ଟିକର ଖାଦ୍ୟ ଆମେ କେତେ ମାତ୍ରାରେ କ୍ୟାଲୋରି ନେଇପାରିବା, ରାତିରେ କେତେଟାରେ ଶୋଇଲେ ଠିକ୍ ହେବ, ସନ୍ଧ୍ୟାରୁ ରାତି ମଧ୍ୟରେ କେତେ ଲିଟର ପାଣି ପିଇପାରିବା, ନା କମ୍ ପାଣି ପିଇବା ନା ଅଧିକା ପାଣି ପିଇବା, ସେଇ ଜିନିଷଟା ହିଁ ଆମକୁ ସେଠି ଶିକ୍ଷିତ କରାଯାଏ। ଆମେ ତାକୁ ନେଇକରି ହିଁ ଆମର ସ୍ୱାସ୍ଥ୍ୟକୁ ଆମେ ଭଲ ରଖିଥାଉ।
0: ଆଚ୍ଛା ଭଉଣୀ, ଆମେ କମ୍ ଆୟର ପରିବାରରେ ପୁଷ୍ଟିକର ଖାଦ୍ୟ କିପରି ଆମେ ଯୋଗାଇ ପାରିବା?
1: ସବୁବେଳେ ମନେ ରଖନ୍ତୁ, ପୁଷ୍ଟିକର ଖାଦ୍ୟ ମାନେ ଦାମୀ ଖାଦ୍ୟ ନୁହେଁ। ଯେପରି ଆମେ ହୋଟେଲକୁ ଯାଉଛୁ ଆଜିକାଲି, ଯେଉଁ ପିଜ୍ଜା ବର୍ଗର ଏଇ ପ୍ରକାର ଯେତିକି ଦାମୀ ଖାଦ୍ୟ ଖାଇବେ ସେତିକି ଅପୁଷ୍ଟିକର ଖାଦ୍ୟ ପାଇବେ ଆପଣ ଶରୀରକୁ ଦେବେ। କମ୍ ଆୟରେ ପରିବାରରେ ମଧ୍ୟ ସ୍ଥାନୀୟ ଓ ଋତୁକାଳୀନ ଖାଦ୍ୟକୁ ବ୍ୟବହାର କରି ସନ୍ତୁଳିତ ଭୋଜନ ପ୍ରସ୍ତୁତ କରାଯାଇପାରିବେ। ଋତୁକାଳୀନ ଖାଦ୍ୟ ମାନେ କ'ଣ? ଆମର ଋତୁ ଅନୁସାରେ ଯେଉଁ ଯେଉଁ ପରିବା ଫଳେ, ଯେମିତି କେଉଁ ଋତୁରେ କେଉଁ ପରିବା ଫଳେ, ସେହି ହିସାବରେ ଆମର ଭୋଜନ ପ୍ରସ୍ତୁତ କରାଯାଇପାରେ। ଡାଲି, ଚଣା, ମାଣ୍ଡିଆ, ଶାଗ, ସ୍ଥାନୀୟ ପନିପରିବା, ଲୋକାଲ ପନିପରିବା ଯେଉଁଟା, ଏବଂ ଉପଲବ୍ଧ ଭଳି ଖାଦ୍ୟ ତାଲିକାରେ ରଖାଯାଇପାରେ। ଘରେ ଛୋଟ କିଚେନ୍ ଗାର୍ଡ଼େନ୍, କିଚେନ୍ ଗାର୍ଡ଼େନ୍ ଅର୍ଥ ହେଲା ଛୋଟ ଛୋଟ, ଯେମିତି ଲଙ୍କା ଗଛଟେ ହେଲା, ଯେମିତି ବିଲାତି ବାଇଗଣ ହେଲା, ସେମିତି ଛୋଟ ଛୋଟ ଗଛ ରଖିକି ଆମେ ନିତ୍ୟ ବ୍ୟବହାର ପାଇଁ କିଛି କିଛି କାଢ଼ିପାରିବା, ତୋଳିକି ଆଣିକି ରୋଷେଇ କରିବା। ଖାଦ୍ୟ ନଷ୍ଟ

0: କରି କରି ଯୋଜନାବଦ୍ଧ ଭାବରେ କିଣାକିଣି ମାନେ ଆଣିକି ଆମେ ଯେମିତି ଫ୍ରିଜ୍ରେ ରଖିଦେଉଛୁ, ଆଜିକାଲି ସେ ଯେଉଁ ଥଣ୍ଡା ରହୁନି ନା ଫ୍ରିଜ୍ରେ, ଫ୍ରିଜ୍ରେ ରଖିଦେଉଛୁ, ସେମିତି ନ କରିକି ଯେତେ ଦରକାର ସେତିକି ଘରକୁ ଆଣିବା, ଆଉ ଯୋଜନାବଦ୍ଧ ଭାବରେ କିଣାକିଣି କରି ରନ୍ଧାରନ୍ଧି କଲେ ଖର୍ଚ୍ଚ କମ୍ ବି ହେଇଯାଇପାରେ।
1: ଆଚ୍ଛା, ମହିଳାଙ୍କ ପୁଷ୍ଟି ସଚେତନତା ପରିବାରର ଭବିଷ୍ୟତକୁ କିପରି ପ୍ରଭାବିତ କରେ?
0: ବହୁତ ପ୍ରଭାବିତ କରେ ଭଉଣୀ। ଜଣେ ସଚେତନ ମହିଳା ପରିବାରର ଖାଦ୍ୟ ଅଭ୍ୟାସକୁ ଭଲ ଭାବରେ ପରିବର୍ତ୍ତନ ଆଣିପାରନ୍ତି। ସେ ଶିଶୁମାନଙ୍କୁ ଛୋଟବେଳୁ ହିଁ ବିଭିନ୍ନ ପୁଷ୍ଟିକର ଖାଦ୍ୟ ଖାଇବାରେ ଅଭ୍ୟାସ କରିଥାଇପାରନ୍ତି, ଆଉ ସେଇଟା ଆମ ମହିଳାମାନଙ୍କର ହିଁ କାମ। ଘରେ ମାଆମାନେ ସେଇ କାମକୁ କରିପାରିବେ। ଗର୍ଭବତୀ ମହିଳା ଓ କିଶୋରୀଙ୍କ ପୋଷଣ ପ୍ରତି ଯତ୍ନ ନେଇପାରନ୍ତି। ପରିବାରରେ ପରିଚ୍ଛନ୍ନତା, ସୁରକ୍ଷିତ ପାଣି, ପାଣିକୁ କେମିତି ସୁରକ୍ଷିତ ରଖିବା, ଘୋଡ଼େଇକି ରଖିବା, ସୁସ୍ଥ ଖାଦ୍ୟ ଅଭ୍ୟାସକୁ ଗୁରୁତ୍ୱ ଦେଇପାରିବା, ଏହାର ପ୍ରଭାବ କେବଳ ବର୍ତ୍ତମାନ ପିଢ଼ିରେ ପଡ଼ିବନି ଭଉଣୀ, ଭବିଷ୍ୟତ ପିଢ଼ି ମଧ୍ୟ ସ୍ୱାସ୍ଥ୍ୟ ଓ ଜୀବନମାନ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ।
1: ତେବେ ଭଉଣୀ, ସମୟ ତ ସରସରି ଆସିଲାଣି, ଆମ ଶ୍ରୋତା ଭଉଣୀମାନଙ୍କ ପାଇଁ ଆଉ ଗୋଟିଏ ଗୀତ ପଦଟେ ଗାଇ ଦିଅନ୍ତୁ।

0: ବହୁତ ସୁନ୍ଦର, ବହୁତ ଭଲ ଲାଗିଲା ଭଉଣୀ। ଆମ ଶ୍ରୋତା ଭଉଣୀମାନଙ୍କ ପାଇଁ ଆପଣଙ୍କର କ'ଣ ବାର୍ତ୍ତା ରହିବ?
1: ମୋର ଶ୍ରୋତା ଭଉଣୀମାନଙ୍କୁ ଏତିକି ମୁଁ କହିବା ଲାଗି ଚାହୁଁଛି, ଭଉଣୀମାନେ ନିଜେ ସୁସ୍ଥ ରହନ୍ତୁ, ପରିବାରକୁ ସୁସ୍ଥ ରଖନ୍ତୁ, ସମାଜକୁ ସୁସ୍ଥ ରଖନ୍ତୁ। ଆମେ ନିଜେ ସୁସ୍ଥ ରହିବା, ପରିବାର ମଧ୍ୟ ସୁସ୍ଥ ରହିବ, ସମାଜ ସୁସ୍ଥ ରହିବ, ଆମ ଦେଶ ସୁସ୍ଥ ରହିବ। ଏତିକି ମୋର ଅନୁରୋଧ। ମୁଁ ଯେମିତି ସମସ୍ତଙ୍କୁ କହୁଛି ସ୍ୱାସ୍ଥ୍ୟର ସଚେତନତା ବିଷୟରେ, ଆପଣ ମଧ୍ୟ ଆପଣଙ୍କର ପରିବେଶରେ ଯିଏ ଯିଏ ଅଛନ୍ତି, ଆପଣଙ୍କ ସମ୍ପର୍କରେ ଯିଏ ଯିଏ ଅଛନ୍ତି, ସମସ୍ତଙ୍କୁ ସଚେତନ କରାନ୍ତୁ। ଆମେ ନାରୀମାନେ ସଚେତନ ହେଲେ ସମାଜ ବି ସଚେତନ ହେବ।
0: ଆମ ଷ୍ଟୁଡିଓକୁ ଆସି ଏତେ ସମୟ ଦେଇଥିବାରୁ ଆପଣଙ୍କୁ ଆମ ଶକ୍ତିରୂପା କାର୍ଯ୍ୟକ୍ରମ ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର ଭଉଣୀ।
1: ଧନ୍ୟବାଦ ଭଉଣୀ, ମୋତେ ଶକ୍ତିରୂପା କାର୍ଯ୍ୟକ୍ରମକୁ ଡାକିଥିବାରୁ ଏବଂ ଶୁଣିଥିବାରୁ ମୋତେ ମୁଁ ଆଉ ଥରେ ଆପଣଙ୍କୁ କୃତଜ୍ଞତା ଜ୍ଞାପନ କରୁଛି।

ପୁଷ୍ଟିକର ଖାଦ୍ୟ ହେଉଛି ସୁସ୍ଥ ଜୀବନର ମୂଳ ଭିତ୍ତି। ମହିଳାମାନେ ପରିବାରର ପୋଷଣ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାନ୍ତି, କିନ୍ତୁ ନିଜ ସ୍ୱାସ୍ଥ୍ୟକୁ ଅବହେଳା କରି ନୁହେଁ, ନିଜେ ସୁସ୍ଥ ରହି ପରିବାରର ସମସ୍ତଙ୍କ ପାଇଁ ସୁସ୍ଥ ଖାଦ୍ୟ ଅଭ୍ୟାସ ଗଢ଼ିବା ହେଉଛି ସତ୍ୟ ସଚେତନତା। ସେଥିପାଇଁ ସମସ୍ତ ଶ୍ରୋତା ଭଉଣୀଙ୍କୁ ଗୋଟିଏ ସନ୍ଦେଶ, ପୁଷ୍ଟିକର ଖାଦ୍ୟ ଖାଆନ୍ତୁ, ସୁସ୍ଥ ଜୀବନ ଗଢ଼ନ୍ତୁ, ମହିଳାମାନେ ସଚେତନ ହୁଅନ୍ତୁ, ସୁସ୍ଥ ପରିବାର ହିଁ ସୁସ୍ଥ ସମାଜର ଆଧାର। ତେଣୁ ପ୍ରତ୍ୟେକ ଘରେ ପୋଷଣ ସଚେତନତାର ଦୀପ ଜାଳିବା ଆବଶ୍ୟକ। ଆଜିର ଶକ୍ତିରୂପା କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ମତାମତ ନିଶ୍ଚୟ ଜଣାଇବେ। ଆମ ଠିକଣା ହେଲା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ପିନ୍ 7660001। ହ୍ୱାଟ୍ସଆପ୍ ମାଧ୍ୟମରେ ବି ଆପଣ ମତାମତ ଦେଇପାରିବେ। ଆମ ନମ୍ବରଟି ହେଲା 8895994143। ଏବେ ଆପଣଙ୍କଠୁ ବିଦାୟ ନେଉଛି ମୁଁ ସସ୍ମିତା ମହାନ୍ତି। ନମସ୍କାର।

0: ବାରଣାସୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ନବମ ରାଷ୍ଟ୍ରୀୟ ପୋଷଣ ମାସ ଏବଂ ଇଷ୍ଟ ବେଙ୍ଗଲ ଫୁଟବଲ କ୍ଲବକୁ ପ୍ରେସିଡେଣ୍ଟ କପ୍ ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟ ଏବଂ ମହାରାଷ୍ଟ୍ର ଗସ୍ତରେ ଯିବେ। ଭଦୋଦରାଠାରେ ପ୍ରଧାନମନ୍ତ୍ରୀ 35,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଉଦ୍ଘାଟନ ଓ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଏହି ଅବସରରେ ପଶ୍ଚିମାଞ୍ଚଳ ସମର୍ପିତ ମାଲ ପରିବହନ କରିଡରର 3 ଗୁରୁତ୍ୱପୂର୍ଣ୍ଣ ଭାଗକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏଥିରେ 20,700 କୋଟି ଟଙ୍କା ବ୍ୟୟରେ 326 କିଲୋମିଟର ଦୀର୍ଘ ମାର୍ଗର ବିକାଶ କରାଯାଇଛି। ପ୍ରଧାନମନ୍ତ୍ରୀ ମଧ୍ୟ ନୂଆ ସାନନ୍ଦ, ନୂଆ ମକରପୁରା, ନୂଆ ଉମ୍ବରଗାଓଁ ଏବଂ ନୂଆ JNPTରୁ ମାଲ ପରିବହନ ଟ୍ରେନ୍ର ଶୁଭାରମ୍ଭ କରିବେ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଭଦୋଦରା ଓ ତଣ୍ଡା ରୋଡ୍ ମଧ୍ୟରେ ନୂଆ ରେଳସେବାର ଶୁଭାରମ୍ଭ କରିବେ। ଏହାଦ୍ୱାରା ଭଦୋଦରା, ଛୋଟ ଉଦୟପୁର ଓ ଅଲିରାଜପୁର ଜିଲ୍ଲା ମଧ୍ୟରେ ଯାତ୍ରୀମାନଙ୍କ ଗମନାଗମନ ସହଜ ହୋଇପାରିବ। ପ୍ରଧାନମନ୍ତ୍ରୀ ଜୋବାଟ ତଣ୍ଡା ରୋଡ୍ ନୂଆ ରେଳ ଲାଇନ୍ର ମଧ୍ୟ ଆସନ୍ତାକାଲି ଉଦ୍ଘାଟନ କରିବେ। ଏହାବ୍ୟତୀତ 9,700 କୋଟି ଟଙ୍କା ସମ୍ବଳିତ 3 ନୂଆ ରେଳ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ 1,700 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା 3 ଜାତୀୟ ରାଜପଥ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଗୁଜରାଟ ଗସ୍ତ ଅବସରରେ ଶ୍ରୀ ମୋଦି 2,600 କୋଟିରୁ ଅଧିକ ଟଙ୍କାର ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ଶ୍ରୀ ମୋଦି ଏକ ଜନସମାବେଶକୁ ଉଦ୍ବୋଧନ ଦେବେ। ପରେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ଗସ୍ତ କରି ଗ୍ଲୋବାଲ୍ ଫିନ୍ଟେକ୍ ସମ୍ମିଳନୀ 2026କୁ ମୁମ୍ବାଇଠାରେ ଉଦ୍ଘାଟନ କରିବା ସହ ଉଦ୍ବୋଧନ ଦେବେ। ଚଳିତ ବର୍ଷ ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି ବିଶ୍ୱସ୍ତରୀୟ ଅନ୍ତର୍ଭୁକ୍ତିମୂଳକ ଅର୍ଥବ୍ୟବସ୍ଥା ପାଇଁ ଏଜେଣ୍ଟିକ୍ AI, ଟୋକୋନାଇଜେସନ୍ ଓ କ୍ୱାଣ୍ଟମ୍ର ସମ୍ଭାବନା। ନୂଆଦିଲ୍ଲୀର ସତ୍ୟନିକେତନ ଅଞ୍ଚଳରେ ଗତକାଲି ଏକ କୋଠା ଭୁଷୁଡ଼ି ପଡ଼ିବା ଘଟଣାରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସମ୍ପୃକ୍ତ ଅଞ୍ଚଳ ପରିଦର୍ଶନ କରି ସୁରକ୍ଷା ପଦକ୍ଷେପ ଏବଂ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଭୁଷୁଡ଼ି ପଡ଼ିଥିବା କୋଠାର 80% ଭଙ୍ଗାରୁଜା ଅଂଶ ଘଟଣାସ୍ଥଳରୁ ଅପସାରଣ କରାଯାଇସାରିଛି। ଉଦ୍ଧାର କରାଯାଇଥିବା 12 ମଧ୍ୟରୁ 6 ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 6 ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।
1: लगभग 80% मलबा हट चुका है, केवल बेसमेंट जितना मलबा रहा है। अभी इसमें 12 लोग मिले हैं जिसमें से 6 डेड हैं और 6 अभी ठीक स्थिति में हैं। उन सभी के पेरेंट्स हमारे टच में हैं। हम पूरी कोशिश कर रहे हैं कि उनको किसी भी तरह की कोई परेशानी ना हो, बच्चों को ठीक इलाज मिल रहा है।
0: ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଅଞ୍ଚଳ ଗସ୍ତ କରି ସରକାର ପ୍ରଭାବିତ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ସହ ଯୋଗାଯୋଗରେ ରହିଥିବା କହିଥିଲେ। ଆଜି ଘଟଣାସ୍ଥଳ ପରିଦର୍ଶନ ପରେ ଶ୍ରୀମତୀ ଗୁପ୍ତା କହିଛନ୍ତି ସମ୍ପୃକ୍ତ କୋଠାର ମାଲିକଙ୍କ ଅବହେଳା ଯୋଗୁଁ ଏଭଳି ଦୁଃଖଦ ଘଟଣା ଘଟିଛି। ଘର ମାଲିକଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଦିଲ୍ଲୀରେ ଥିବା ଅନ୍ୟ କୋଠାଗୁଡ଼ିକୁ ଖୁବ୍ ଶୀଘ୍ର ଯାଞ୍ଚ କରାଯାଇ ବିପଦ ସଂକୁଳ ଅବସ୍ଥାରେ ଥିବା କୋଠାଗୁଡ଼ିକୁ ଭାଙ୍ଗିବା ଲାଗି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
1: इस बिल्डिंग के मालिक पे कार्रवाई होगी और जो इसके आसपास की जितनी डेंजरस बिल्डिंग है उनको भी आइडेंटिफाइड करके ध्वस्त किया जाएगा। विशेष रूप से इस बिल्डिंग के बिल्कुल पीछे वाली बिल्डिंग को भी हमने खाली करवा दिया है और तुरंत प्रभाव में उसे भी डेमोलिश किया जाएगा।
0: ଘଟଣାରେ ଯେଉଁ ଅଧିକାରୀଙ୍କ ଅବହେଳା ରହିଥିବା ଜଣାପଡ଼ିବ ସେମାନଙ୍କୁ ମଧ୍ୟ ଚାକିରିରୁ ବହିଷ୍କାର କରାଯିବା ସହ ଦଣ୍ଡବିଧାନ କରାଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି। ଇତିମଧ୍ୟରେ ସମ୍ପୃକ୍ତ କୋଠାର ମାଲିକଙ୍କ ବିରୋଧରେ ଏତଲା ପଞ୍ଜିକୃତ ହୋଇଛି। ଏଥିସହିତ ଦିଲ୍ଲୀରେ ବେନିୟମ ଭାବେ ନିର୍ମିତ 5 ବିଶିଷ୍ଟ କୋଠାଗୁଡ଼ିକୁ ତୁରନ୍ତ ସିଲ୍ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୋଆ ଗସ୍ତର ଶେଷ ଦିନରେ ଗୋଆ ପୋଲିସକୁ ମର୍ଯ୍ୟାଦାଜନକ ରାଷ୍ଟ୍ରପତି ପୋଲିସ କଲର ପ୍ରଦାନ କରିବେ। ତଲେଗାଓଁସ୍ଥିତ ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀ ଇଣ୍ଡୋର ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର ସମାରୋହରେ ମନ୍ତ୍ରୀ ଶ୍ରୀ ଶାହା ଏହି ସମ୍ମାନ ପ୍ରଦାନ କରିବେ। ପୋଲିସ ବାହିନୀର ଅଦମ୍ୟ ଆତ୍ମବଳ ଏବଂ ପ୍ରଚେଷ୍ଟାକୁ ସମ୍ମାନ ପ୍ରଦାନ ପୂର୍ବକ ରାଷ୍ଟ୍ରପତିଙ୍କ ପୋଲିସ କଲର ପ୍ରଦାନ କରାଯାଇଥାଏ। ସମାରୋହ ପୂର୍ବରୁ ମନ୍ତ୍ରୀ ଶ୍ରୀ ଶାହା ଜୋନାଲ ପରିଷଦ ବୈଠକରେ ଯୋଗଦେଇ ଆଞ୍ଚଳିକ ସମସ୍ୟାଗୁଡ଼ିକ ଉପରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ନେପାଳ ତିବତ ବନ୍ୟାରେ ମୃତ୍ୟୁ ସଂଖ୍ୟା 1355 ବୃଦ୍ଧି ପାଇଥିବା ନେପାଳ ଜାତୀୟ ବିପର୍ଯ୍ୟୟ ହ୍ରାସ ଓ ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଚିତୱନ ଜିଲ୍ଲାରେ

ସର୍ବାଧିକ 363 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପୂର୍ବ ନାୱାଲପାରସିରେ 222, ପଶ୍ଚିମ ନାୱାଲପାରସିରେ 221 ଏବଂ ରସୁଆରେ 169 ଜଣଙ୍କ ମୃତ୍ୟୁ ଘଟିଛି। ସୁରକ୍ଷା ସଂସ୍ଥାଗୁଡ଼ିକ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବିଶେଷକରି ଭୋଟେକୋଷି ଓ ତ୍ରିଶୁଳୀ ନଦୀ କରିଡର ଅଞ୍ଚଳରେ ନିର୍ମାଣାଧୀନ ଜଳବିଦ୍ୟୁତ୍ ପ୍ରକଳ୍ପ ଅଞ୍ଚଳରେ ସନ୍ଧାନ କାର୍ଯ୍ୟ ଜୋରଦାର କରାଯାଇଛି। ନେପାଳର ନିରପେକ୍ଷ ଶକ୍ତି ଉତ୍ପାଦକ ସଂଘର ସୂଚନା ଅନୁଯାୟୀ 11 ଜଳବିଦ୍ୟୁତ୍ ପ୍ରକଳ୍ପରେ ନିୟୋଜିତ 919 ଜଣ ଲୋକଙ୍କ ସହ ଗତ ସନ୍ଧ୍ୟାଠାରୁ କୌଣସି ଯୋଗାଯୋଗ ହୋଇପାରୁନାହିଁ। କେତୋଟି ଜଳବିଦ୍ୟୁତ୍ ପ୍ରକଳ୍ପ ମଧ୍ୟରୁ ସଫଳ ଭାବେ ଲୋକମାନଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଉପର ତ୍ରିଶୁଳୀରୁ 2 ନେପାଳୀ ନାଗରିକଙ୍କୁ ଏବଂ ତ୍ରିଶୁଳୀ 1 ପ୍ରକଳ୍ପରୁ ଜଣେ ଚୀନ୍ ନାଗରିକଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ଦିଆଯାଇଛି। ଏହି ଭୟଙ୍କର ବନ୍ୟାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ ନିମନ୍ତେ ନେପାଳରେ ଆଜି ରାଷ୍ଟ୍ରୀୟ ଶୋକ ଦିବସ ପାଳନ କରାଯାଉଛି। ସୂଚନାଯୋଗ୍ୟ, ଗତ ମାସ 26 ବରଫ ଚଟାଣ ଧସିଯିବା ଫଳରେ ଭୟଙ୍କର ବନ୍ୟାରେ ନେପାଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ନବମ ରାଷ୍ଟ୍ରୀୟ ପୋଷଣ ମାସ 2026 ଆସନ୍ତା ବୁଧବାର ଦିନ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ବାରାଣାସୀଠାରେ ଆରମ୍ଭ ହେବ। ସକ୍ଷମ ଅଙ୍ଗନବାଡ଼ି ଓ ପୋଷଣ 2.0 ଅଧୀନରେ ପରିବର୍ତ୍ତିତ ଅତିରିକ୍ତ ପୋଷଣ କାର୍ଯ୍ୟକ୍ରମ ନିର୍ଦ୍ଦେଶାବଳୀ ଅନୁଯାୟୀ କାର୍ଯ୍ୟ କରିବା ନିମନ୍ତେ ପୋଷଣ ମାସରେ ଗୁରୁତ୍ୱ ଦିଆଯିବ। ଏହି ପରିବର୍ତ୍ତିତ ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରଥମ ଥର ପାଇଁ ଗରମ ରନ୍ଧା ଖାଦ୍ୟ ଓ ପୋଷଣ କାର୍ଯ୍ୟକ୍ରମ ମେନୁ ମାଧ୍ୟମରେ ପଦକ୍ଷେପ ନିଆଯିବ। ପୋଷଣ ମାସ 2026 5 ପ୍ରମୁଖ ବିଷୟ ଉପରେ ଧ୍ୟାନ କେନ୍ଦ୍ରିତ କରିବ। ଏଥିରେ ଆହାରରେ ବିବିଧତା ଏବଂ ପର୍ଯ୍ୟାପ୍ତ ପ୍ରୋଟିନ୍, ଅଙ୍ଗନବାଡ଼ି କେନ୍ଦ୍ରରେ ଗରମ ରନ୍ଧା ଖାଦ୍ୟ, ସାମୂହିକ ଭାଗିଦାରିତା ଓ ଉତ୍ତରଦାୟିତ୍ୱ ତଥା ଶିଶୁମାନଙ୍କ ବିକାଶ ଲାଗି ପୋଷଣ, ପ୍ରାରମ୍ଭିକ ପ୍ରୋତ୍ସାହନ ଓ ଶିକ୍ଷା ସାମିଲ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଅଭିଯାନକୁ ସଫଳ କରିବା ପାଇଁ 2018 ପୋଷଣ ଅଭିଯାନ ଆରମ୍ଭ କରାଯାଇଥିଲା। ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସରେ ପାଳନ କରାଯାଉଥିବା ରାଷ୍ଟ୍ରୀୟ ପୋଷଣ ମାସ ଏବେ ଜନ ଆନ୍ଦୋଳନର ରୂପ ନେଇଛି। ଏହି ଅଭିଯାନ ଜରିଆରେ ମହିଳା, ଶିଶୁ ଏବଂ କିଶୋରମାନଙ୍କ ପୋଷଣ, ସ୍ୱାସ୍ଥ୍ୟ ତଥା ଯତ୍ନ ସହ ସମ୍ପର୍କିତ ସୁଅଭ୍ୟାସକୁ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଚଳିତ ବର୍ଷ ପୋଷଣ ମାସର ବାର୍ତ୍ତା ରହିଛି, ଆମ ଅଙ୍ଗନବାଡ଼ି ଆମ ଦାୟିତ୍ୱ। ସୀମାଶୁଳ୍କ ଅଧିକାରୀ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରୁ 2 ଯାତ୍ରୀଙ୍କଠାରୁ 484 ରୂପା ଓ ଗୋଟିଏ ସ୍ୱର୍ଣ୍ଣମୁଦ୍ରା ଜବତ କରିଛନ୍ତି। ସେହି ରୂପାମୁଦ୍ରାଗୁଡ଼ିକ ମଧ୍ୟରେ 134 ପ୍ରତ୍ନତାତ୍ତ୍ୱିକ ଗୁରୁତ୍ୱ ବହନ କରୁଥିବା ମୁଦ୍ରା ରହିଛି। ସୂଚନା ଅନୁଯାୟୀ ଚଳିତ ମାସ 2 ଦୋହାରୁ ଆସିଥିବା ଏକ ବିମାନ ନୂଆଦିଲ୍ଲୀରେ ପହଞ୍ଚିବା ପରେ ସୀମାଶୁଳ୍କ ଅଧିକାରୀମାନେ 2 ଯାତ୍ରୀଙ୍କୁ ଅଟକାଇ ସେମାନଙ୍କ ବ୍ୟାଗ୍ ଯାଞ୍ଚ କରିଥିଲେ। ସେମାନଙ୍କଠାରୁ 20 ଅଧିକ ସୁନା ଓ ରୂପାମୁଦ୍ରା ଜବତ କରାଯାଇଥିଲା। ତେବେ ସେହି ମୁଦ୍ରାଗୁଡ଼ିକ ପାଇଁ କୌଣସି ରସିଦ କିମ୍ବା ଘୋଷଣାପତ୍ର ସମ୍ପୃକ୍ତ ଯାତ୍ରୀ 2 ଦେଖାଇ ପାରିନଥିଲେ। ସାମ୍ପ୍ରତିକ ବଜାରରେ ଜବତ ହୋଇଥିବା ରୂପା ଓ ସୁନା ମୁଦ୍ରାର ମୂଲ୍ୟ ପ୍ରାୟ 47 ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ତ୍ୱରିତ ଓ ସୁଲଭ ନ୍ୟାୟ ବ୍ୟବସ୍ଥା କ୍ଷେତ୍ରରେ ଲୋକ ଅଦାଲତ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ରାଷ୍ଟ୍ରପତି ଭବନରେ ଡୁରାଣ୍ଟ କପ୍ ଟୁର୍ଣ୍ଣାମେଣ୍ଟ 2026 ବିଜେତା ଇଷ୍ଟ ବେଙ୍ଗଲ ଫୁଟବଲ କ୍ଲବ୍କୁ ରାଷ୍ଟ୍ରପତି କପ୍ ପ୍ରଦାନ କରିଛନ୍ତି। ଏହି ଅବସରରେ ଡୁରାଣ୍ଟ ଫୁଟବଲ ସୋସାଇଟିର ଅଧ୍ୟକ୍ଷ, ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ଏନ୍ଏସ୍ ରାଜା ସୁବ୍ରମଣି ଓ ଅନ୍ୟମାନେ ଉପସ୍ଥିତ ଥିଲେ। ମୁଖ୍ୟ ସମ୍ବାଦ ପୁଣି ଥରେ। ଗୁଜରାଟ ଓ ମହାରାଷ୍ଟ୍ର ଗସ୍ତରେ ଯାଇ ଆସନ୍ତାକାଲି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀ ସତ୍ୟନିକେତନ ଅଞ୍ଚଳରେ କୋଠା ଭୁଷୁଡ଼ିବା ଘଟଣାରେ 6 ମୃତ୍ୟୁ, ଛଅ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର। ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା 1355 ବୃଦ୍ଧି। ଏବଂ ଇଷ୍ଟ ବେଙ୍ଗଲ ଫୁଟବଲ କ୍ଲବକୁ ପ୍ରେସିଡେଣ୍ଟ କପ୍ ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସମ୍ବାଦ ଶେଷ ହେଲା।

0: ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଦୁପଯୋଗ କରି ଛାତ୍ରଛାତ୍ରୀଙ୍କୁ ଉଦ୍ୟୋଗୀ ହେବା ପାଇଁ ରାଜ୍ୟପାଳଙ୍କ ପରାମର୍ଶ, ରାଜ୍ୟର ସମସ୍ତ ଦୁର୍ବଳ ଓ ବିପଦସଂକୁଳ ଅବସ୍ଥାରେ ଥିବା ସରକାରୀ ଓ ବେସରକାରୀ ଘରକୁ ଭାଙ୍ଗିବା ପାଇଁ ପଦକ୍ଷେପ ନେବେ ସରକାର, ରାଜ୍ୟରେ ଖରିଫ ଧାନ ବିକ୍ରି କରିବା ପାଇଁ 21,42,000 ଚାଷୀ କରିଛନ୍ତି ପଞ୍ଜୀକରଣ, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ ବୈଠକ ଏବଂ ଜଳବାୟୁ କାର୍ଯ୍ୟାନ୍ୱୟନ ପାଇଁ ସ୍ୱଚ୍ଛ ବାୟୁର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ। ଦ୍ରୁତ ପରିବର୍ତ୍ତନଶୀଳ ପ୍ରଯୁକ୍ତିବିଦ୍ୟାର ସମୟରେ ବିଦ୍ୟାର୍ଥୀଙ୍କ ଚରିତ୍ର ସଫଳତାର ମାପକାଠି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ସମ୍ବଲପୁର ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ଡକ୍ଟର କମ୍ଭମ୍ପାଟି କହିଛନ୍ତି, ଜାତୀୟ ଶିକ୍ଷାନୀତି 2020 ଅନୁଯାୟୀ ସରକାର ପାଠ୍ୟକ୍ରମରେ ନବସୃଜନ, ଉଦ୍ଭାବନ, ଦକ୍ଷତା ଓ ପ୍ରଯୁକ୍ତିବିଦ୍ୟାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ ସୁବିଧାର ସଦୁପଯୋଗ କରି ଛାତ୍ରଛାତ୍ରୀଙ୍କୁ ଉଦ୍ୟୋଗୀ ହେବା ପାଇଁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି। ଏହି ଦୀକ୍ଷାନ୍ତ ସମାରୋହ ବିଦ୍ୟାର୍ଥୀଙ୍କ ପରିଶ୍ରମ, ସାଧନା ଓ ପ୍ରତିଭାର ଉତ୍ସବ। ସମସ୍ତ ଉପାଧିପ୍ରାପ୍ତ ବିଦ୍ୟାର୍ଥୀଙ୍କୁ ରାଷ୍ଟ୍ର ନିର୍ମାଣର ନୂତନ ଉଚ୍ଚତା ସ୍ୱର୍ଶ କରିବାକୁ ରାଜ୍ୟପାଳ କହିଛନ୍ତି। ସମ୍ବଲପୁର ବିଶ୍ୱବିଦ୍ୟାଳୟ ସାମାଜିକ ଦାୟିତ୍ୱବୋଧତାକୁ ପୂରଣ କରିବା ସହ ସ୍ୱଚ୍ଛ ଶକ୍ତି, ଡିଜିଟାଲ ସାକ୍ଷରତା, ନିରନ୍ତର ବିକାଶକୁ ପ୍ରାଧାନ୍ୟ ଦେଇ ଆସୁଛି ବୋଲି ଶ୍ରୀ କମ୍ଭମ୍ପାଟି କହିଛନ୍ତି। କାର୍ଯ୍ୟକ୍ରମରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଛନ୍ତି, ପାରମ୍ପରିକ ଶିକ୍ଷା ଓ ଆଧୁନିକ କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତିବିଦ୍ୟାର ସଠିକ୍ ଉପଯୋଗ ଭବିଷ୍ୟତର ଗବେଷଣାକୁ ଏକ ନୂତନ ଦିଗ ଦେଖାଇବ। ଜ୍ଞାନ ଓ କୌଶଳର ସମିଶ୍ରଣ ପ୍ରକୃତ ଦକ୍ଷତା ନିର୍ମାଣ କରି ଆଗାମୀ ଦିନରେ ରାଜ୍ୟ ଓ ଦେଶର ପ୍ରଗତିରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ଅବସରରେ 65 ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଛି। ରାଜ୍ୟର ସମସ୍ତ ଦୁର୍ବଳ ଓ ବିପଦସଂକୁଳ ଅବସ୍ଥାରେ ଥିବା ସରକାରୀ ଓ ବେସରକାରୀ କୋଠାକୁ ଭଙ୍ଗାଯିବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ରକୁ ଭାଙ୍ଗିବା ପାଇଁ ପୂର୍ବରୁ ସରକାରୀ ସ୍ତରରେ ନିର୍ଦ୍ଦେଶ ଦିଆଯାଇଥିଲା। ସହରରେ ଥିବା ସରକାରୀ ଓ ବେସରକାରୀ କୋଠାର ଚିହ୍ନଟ ପ୍ରକ୍ରିୟା କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।
1: ମାନେ ସରକାରୀ ସ୍ତରରେ ଯେଉଁ କୋଠା ଆନସେଫ୍ ଅଛି ତାକୁ ଆମେ ଡିମୋଲିସ୍ କରିବୁ, ବାକି ଯେଉଁଗୁଡ଼ା ପ୍ରାଇଭେଟ୍ ଅଛି ସେମାନଙ୍କୁ ଦେଖିବୁ, ଯଦି ସେମାନଙ୍କର ସେମିତି କଣ୍ଡିସନ୍ ଥାଏ ଆମେ ସେମାନଙ୍କୁ ଚିଠି କରିବୁ, ସେଗୁଡ଼ାକୁ ଡିମୋଲିସ୍ କରିବା। ଅଲରେଡ଼ି ଆମେ ବହୁତ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ରରେ ଯେଉଁଗୁଡ଼ା ଥିବ ପାଚେରୀ ଫାଚେରୀ, ଏଗୁଡ଼ାକୁ ଆମେ ଅଲରେଡ଼ି ଅର୍ଡ଼ର ଦେଇସାରିଛୁ ସେଗୁଡ଼ାକୁ ସବୁ ଡିମୋଲିସ୍ କରିବା ପାଇଁ। ସେମିତି ଟାଉନ୍ରେ ମଧ୍ୟ ଯେଉଁଗୁଡ଼ା ରହୁଛି ସେଭଳିଆ କଣ୍ଡିସନ୍ରେ ସେଗୁଡ଼ାକୁ ଡିମୋଲିସ୍ କରିବା ପାଇଁ କୁହାହୋଇଛି।
0: ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ବସିବାକୁ ଥିବା ଏହି ବୈଠକରେ ବିଭିନ୍ନ ବିଭାଗର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇ ମଞ୍ଜୁରୀ ପ୍ରଦାନ କରାଯିବ। ଭୁବନେଶ୍ୱରରେ ଦଶପଲ୍ଲା ଯାଉଥିବା ମେମୋ ଟ୍ରେନ୍ରେ ନିଆରା ଢଙ୍ଗରେ ସାହିତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପୂର୍ବତଟ ରେଳପଥ ଓ ଭୁବନେଶ୍ୱରସ୍ଥିତ ୱାକିଂ ବୁକ୍ସ ପେୟାର୍ ସହଯୋଗରେ ରେଳ ରିଡିଂ କ୍ୟାମ୍ପେନ୍ ଗିଫ୍ଟ ଏ ବୁକ୍ ଅଭିଯାନ ଆୟୋଜିତ ହୋଇଛି। ମେମୋରେ ଆୟୋଜିତ ଏହି ସାହିତ୍ୟ କାର୍ଯ୍ୟକ୍ରମରେ 100 ଜଣ ପାଠକ, ଲେଖକ ଓ ସାହିତ୍ୟପ୍ରେମୀ ସାମିଲ ହୋଇଥିଲେ। ଯାତ୍ରୀମାନଙ୍କୁ 200ଟି ପୁସ୍ତକ ବଣ୍ଟନ କରାଯାଇ ସାହିତ୍ୟ ଆଲୋଚନା ଯାତ୍ରାକୁ ଆକର୍ଷଣୀୟ କରାଯାଇଥିଲା। ଏହି ଯାତ୍ରାରେ

0: ପ୍ରଖ୍ୟାତ ଲେଖକ ତଥା ସାହିତ୍ୟିକ ଜେରି ପିଣ୍ଟୋ, ଶରତଚନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇଥିଲେ। ଦଶପଲ୍ଲାରେ ଟ୍ରେନ୍ ପହଞ୍ଚିବା ପରେ ରେଳ ଷ୍ଟେସନରେ ପ୍ଲାଟଫର୍ମରେ କବିତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସନାତନ ପରମ୍ପରା, ନୈତିକ ମୂଲ୍ୟବୋଧ ଓ ସାଂସ୍କୃତିକ ଜାଗରଣ ବିକଶିତ ଭାରତ ତଥା ସମୃଦ୍ଧ ଓଡ଼ିଶାର ସଂକଳ୍ପକୁ ସାକାର କରିବାର ପ୍ରକୃତ ଶକ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଶ୍ରୀକ୍ଷେତ୍ର ପୁରୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସନ୍ଥମାନଙ୍କ ଆଶୀର୍ବାଦ ଓ ଆଧ୍ୟାତ୍ମିକ ମାର୍ଗଦର୍ଶନ ରାଜ୍ୟର ବିକାଶ ଓ କଲ୍ୟାଣ ଯାତ୍ରାକୁ ଅଧିକ ଦିଗ୍ଦର୍ଶନ ପ୍ରଦାନ କରିବ। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ କହିଛନ୍ତି, ଆଧ୍ୟାତ୍ମିକ ବାଣୀ ଓ ମାର୍ଗଦର୍ଶନ ସର୍ବଦା ମନରେ ଭକ୍ତି, ଶାନ୍ତି, ସକାରାତ୍ମକ ଭାବନା ଜାଗ୍ରତ କରିଥାଏ। ରାଜ୍ୟରେ ଖରିଫ ଧାନ ସଂଗ୍ରହ ପାଇଁ 21,42,000 ଚାଷୀ ପଞ୍ଜିକରଣ କରିଛନ୍ତି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ବନ୍ୟା ପାଇଁ ପଞ୍ଜିକରଣ ପ୍ରକ୍ରିୟା ବିଳମ୍ବ ହୋଇଥିଲା, ଆଜି ଏହି ପ୍ରକ୍ରିୟା ଶେଷ ହେଉଛି ବୋଲି ମନ୍ତ୍ରୀ ଶ୍ରୀ ସାମନ୍ତ କହିଛନ୍ତି।
1: ଆପଣ ଗତକାଲି ସୁଦ୍ଧା 21,42,000 ଚାଷୀଙ୍କର ପଞ୍ଜିକରଣ ହୋଇସାରିଛି, ଆଜି ମଧ୍ୟ ଗୋଟିଏ ଦିନ ଅଛି। ବର୍ତ୍ତମାନ ସୁଦ୍ଧା ଆମେ 2,97,000 ଟନ୍ ସାର ପାଇସାରିଲୁଣି। ଆମେ ପ୍ୟାକ୍ସ ଦେଇଛୁ 2,67,000, ଡିଲର ମାନଙ୍କୁ ଦେଇଛୁ 2,411 ଟନ୍, 20,400 ଟନ୍ ଆମ୍ବାର ଷ୍ଟକ୍ ଅଛି। ତେଣୁ ଚାଷ ପାଇଁ ଏ ବର୍ଷ ଯୋଉ ସାରର ଗତ ବର୍ଷ ଟିକେ ଅଭାବୀ ହୋଇଥିଲା, ଏ ବର୍ଷ ତାକୁ ଆମେ କରିବାକୁ ଦେବୁ ନାହିଁ।
0: ଗତମାସ 6 ତାରିଖରୁ ଏହି ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବରଗଡ଼ ଜିଲ୍ଲାରୁ ସର୍ବାଧିକ 1,83,000 ଚାଷୀ ପଞ୍ଜିକରଣ କରିଛନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଗତ ଶନିବାର ପର୍ଯ୍ୟନ୍ତ ପ୍ରାୟ 2,00,000ରୁ ଅଧିକ ଚାଷୀ ପଞ୍ଜିକୃତ ହୋଇଥିବା ଜଣାପଡ଼ିଛି। ଭାଦ୍ରବ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କର କାଳିଆ ଦଳନ ବେଶ ଓ ଧେନୁକାସୁର ବଧ ପ୍ରସ୍ତାବ ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ନୀତି ପରେ ମଦନ ମୋହନ ଓ ରାମକୃଷ୍ଣଙ୍କୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ବିଜେ କରାଇବା ସହ ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କୁ ଝୁଲଣ ମଣ୍ଡପ ନିକଟସ୍ଥ ପାଲିଙ୍କିରେ ବିଜେ କରାଇବେ। ପରେ ଠାକୁରମାନେ ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରି ଲୋକନାଥ ରୋଡ୍ରେ ଥିବା ଲବଣିକିଆ ମଣ୍ଡପକୁ ବିଜେ କରିବେ। ସେଠାରେ ବନ୍ଦାପନା, ଶୀତଳଭୋଗ ଆଦି ନୀତି ସମାପନ ପରେ ମାର୍କଣ୍ଡ ପୁଷ୍କରିଣୀରେ ମହାପ୍ରଭୁଙ୍କ କାଳିଆ ଦଳନ ଲୀଳା ଅନୁଷ୍ଠିତ ହେବ। ଏହାପରେ ଶୀତଳ ଭୋଗ ବନ୍ଦାପନା ହୋଇ ମହାପ୍ରଭୁ ଦକ୍ଷିଣୀ ଦ୍ୱାର ଦେଇ ବିଜେ କରିବା ପରେ ରତ୍ନ ସିଂହାସନ ଉପରେ ବିରାଜିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ କାଳିଆ ଦଳନ ବେଶରେ ସଜ୍ଜିତ କରାଯିବ। ବାୟୁ ପ୍ରଦୂଷଣ ଏବଂ ଏହାର ନିରାକରଣ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଜଳବାୟୁ କାର୍ଯ୍ୟାନ୍ୱୟନ ପାଇଁ ସ୍ୱଚ୍ଛ ବାୟୁ, ସ୍ୱଚ୍ଛ ପରିବେଶ ଏବଂ ସ୍ଥାୟୀ ଜୀବନଶୈଳୀର ବାର୍ତ୍ତା ପ୍ରସାର କରିବା, ବାୟୁର ଗୁଣାତ୍ମକ ମାନ ବୃଦ୍ଧି ଏବଂ ପ୍ରଦୂଷଣ ହ୍ରାସ କରିବା ଲାଗି ଆନ୍ତର୍ଜାତୀୟ ସ୍ତରରେ ସହଯୋଗ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ଦିବସ ପାଳିତ ହେଉଛି। 2019 ଡିସେମ୍ବର 19 ତାରିଖରେ ଏହି ଦିବସ ପାଳନ ନେଇ ଜାତିସଂଘ ସାଧାରଣ ଅଧିବେଶନରେ ପ୍ରସ୍ତାବ ଗୃହୀତ ହୋଇଥିଲା। ସ୍ୱାସ୍ଥ୍ୟ, ଅର୍ଥନୀତି, ଉତ୍ପାଦକତା ଏବଂ ପରିବେଶ ଉପରେ ସ୍ୱଚ୍ଛ ବାୟୁ ପ୍ରଭାବର ଗୁରୁତ୍ୱ ରହିଛି। ଏଣୁ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ସହ ସ୍ୱଚ୍ଛ ବାୟୁ ସମ୍ପର୍କିତ ଜ୍ଞାନ ନବସୃଜନର ଆବଶ୍ୟକତା ରହିଛି। ଏହି ଅବସରରେ ଆଜି ନୂଆଦିଲ୍ଲୀଠାରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ରାଜ୍ୟର 4 ସହରକୁ ପୁରସ୍କୃତ କରାଯାଇଛି। 3,00,000ରୁ କମ୍ ଜନସଂଖ୍ୟା ବିଶିଷ୍ଟ ବର୍ଗରେ ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ସହର ତଥା ବ୍ୟାସନଗରକୁ ପ୍ରଥମ ପୁରସ୍କାର ମିଳିଛି। ଏହି ବର୍ଗରେ ଅନୁଗୁଳ ଦ୍ୱିତୀୟ ଏବଂ ତାଳଚେର ତୃତୀୟ ସ୍ଥାନ ହାସଲ କରିଛି। 4,00,000ରୁ ଅଧିକ ଜନସଂଖ୍ୟା ବର୍ଗରେ ରାଉରକେଲା ପ୍ରଥମ ସ୍ଥାନ ହାସଲ କରି ପୁରସ୍କୃତ ହୋଇଛି। ଦେଶର ମୋଟ 132 ସହରକୁ ନେଇ ଏଥିପାଇଁ ସର୍ବେକ୍ଷଣ କରାଯାଇଥିଲା। ପରିବେଶ ସୁରକ୍ଷା ଏବଂ କଠିନ ବର୍ଜ୍ୟ ପରିଚାଳନାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର କଠିନ ବର୍ଜ୍ୟ ପରିଚାଳନା ନିୟମ 2026 ଲାଗୁ କରିଛନ୍ତି। ନୂଆ ନିୟମ ଅନୁଯାୟୀ ଘର, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ସ୍ଥାନରେ ବର୍ଜ୍ୟ ପରିଚାଳନାକୁ 4 ବର୍ଗ, ଓଦା, ଶୁଖିଲା, ସାନିଟାରୀ, ସ୍ୱତନ୍ତ୍ର ଯତ୍ନ ବର୍ଗରେ ପୃଥକ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ବର୍ଜ୍ୟର ପୁନଃବ୍ୟବହାର, ପୁନଃଚକ୍ରଣ ଓ ପ୍ରକ୍ରିୟାକରଣକୁ ଗୁରୁତ୍ୱ ଦେଇ ସର୍କୁଲାର ଇକୋନୋମି ଓ ପଲ୍ୟୁଟର ପେଜ୍ ପ୍ରିନ୍ସିପୁଲ୍କୁ ମଧ୍ୟ ସାମିଲ କରାଯାଇଛି। ନୂଆ ନିୟମରେ ବର୍ଜ୍ୟ ପରିଚାଳନା ପ୍ରକ୍ରିୟାର ଅନ୍ଲାଇନ୍ ଟ୍ରାକିଂ ଓ ନିରୀକ୍ଷଣ ଏବଂ ନିୟମ ଉଲ୍ଲଙ୍ଘନ କ୍ଷେତ୍ରରେ କ୍ଷତିପୂରଣର ବ୍ୟବସ୍ଥା କରାଯାଇଛି। ରାୟଗଡ଼ା ପୌର ପରିଷଦ ପକ୍ଷରୁ ଆଜି ମା ମଝିଘରିଆଣୀ ମନ୍ଦିର ପରିସରରେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ପରିବେଶ ସଚେତନତା ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର ଶୁଭାରମ୍ଭ

କରିଥିଲେ। ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ 152 ଅଭିଯୋଗର ଶୁଣାଣି କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ 31 ଅଭିଯୋଗର ଶୁଣାଣି କରାଯାଇଛି। ପାଣିପାଗ, ରାଜ୍ୟରେ ବିଭିନ୍ନ ସ୍ଥାନରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ବଜ୍ରପାତ ସହ ବର୍ଷା ନେଇ ଆଜି 23 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଦୁପଯୋଗ କରି ଛାତ୍ରଛାତ୍ରୀଙ୍କୁ ଉଦ୍ୟୋଗୀ ହେବା ପାଇଁ ରାଜ୍ୟପାଳଙ୍କ ପରାମର୍ଶ। ରାଜ୍ୟର ସମସ୍ତ ଦୁର୍ବଳ ଓ ବିପଦସଂକୁଳ ଅବସ୍ଥାରେ ଥିବା ସରକାରୀ ଓ ବେସରକାରୀ ଘରକୁ ଭାଙ୍ଗିବା ପାଇଁ ପଦକ୍ଷେପ ନେବେ ସରକାର। ରାଜ୍ୟରେ ଖରିଫ ଧାନ ବିକ୍ରି କରିବା ପାଇଁ 21,42,000 ଚାଷୀ କରିଛନ୍ତି ପଞ୍ଜୀକରଣ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ ବୈଠକ ଏବଂ ଜଳବାୟୁ କାର୍ଯ୍ୟାନ୍ୱୟନ ପାଇଁ ସ୍ୱଚ୍ଛ ବାୟୁର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ ଓଡ଼ିଆରେ ସମ୍ବାଦ ମିଡ୍ ଡେ ନ୍ୟୁଜ୍ ଦୁପହର ସମାଚାର ଏବଂ ଆଞ୍ଚଳିକ ସମ୍ବାଦ ପର୍ଯ୍ୟାୟକ୍ରମେ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ ଓ ଆକାଶବାଣୀ ଦିଲ୍ଲୀରୁ। ଏବେ ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ ବାଦଶାହ କଥାଚିତ୍ରରୁ। ଦ୍ୱୈତ କଣ୍ଠରେ ଗାଇଛନ୍ତି ନୁସରତ ଫତେ ଅଲି ଖାନ୍ ଓ ରାହତ ଫତେ ଅଲି ଖାନ୍। ଗୀତ ରଚନା ମନୋଜ ମୁନ୍ତଶିର। ସଙ୍ଗୀତ ନିର୍ଦ୍ଦେଶନା ତନିଷ୍କ ବାଘୀ।

ଶ୍ରୋତବନ୍ଧୁ, କାର୍ଯ୍ୟକ୍ରମର ଶେଷ ଗୀତଟି ପ୍ରଚାର କରୁଛୁ ମୌସମ କଥାଚିତ୍ରରୁ। କଣ୍ଠଶିଳ୍ପୀ ମିକା ସିଂ ଓ ପଙ୍କଜ କପୁର, ଗୀତ ରଚନା ଇରଶାଦ କାମିଲ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

ନମରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10ଟାରେ ଶୁଣିବେ ନାଟକ ପିଣ୍ଡଦାନ, ରଚନା ପଞ୍ଚାନନ ମିଶ୍ର, ପ୍ରଯୋଜନା ମନଭଞ୍ଜନ ହୋତା। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପଣ୍ଡିତ ଜିତେନ୍ଦ୍ର ଅଭିଷେକୀଙ୍କ ଶାସ୍ତ୍ରୀୟ ଗାୟନ ପ୍ରଚାର କରିବୁ ରାତି 10:30। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ହୋଇଥିଲା ଆଜି ଆମ କେନ୍ଦ୍ରରୁ ତୃତୀୟ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକର ସୂଚନା। ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ପରବର୍ତ୍ତୀ ତୃତୀୟ ଅଧିବେଶନ ଆରମ୍ଭ କରିବୁ ଠିକ୍ ଅପରାହ୍ନ 5ଟାରେ। ସେତେବେଳ ଯାଏଁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା ଷ୍ଟୁଡ଼ିଓ ଘଡ଼ିରେ ସମୟ ଅପରାହ୍ନ 5:00। ଶ୍ରୋତାବନ୍ଧୁ, ଆପଣଙ୍କୁ ସାଦର ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍ରେ 100.3 MHz ଯୋଗେ ତଥା ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ NCERT ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ନମସ୍କାର ଶ୍ରୋତା ବନ୍ଧୁ, ଶୁଭ ସନ୍ଧ୍ୟା। ଅନ୍ୟ ଏକ ସୁନେଲି ସନ୍ଧ୍ୟାର ସାହିତ୍ୟାନ ଆଶରାକୁ ସ୍ୱାଗତ ଜଣାଉଛି ମୁଁ ଆପଣ ସମସ୍ତଙ୍କ ପ୍ରିୟର ଯୁବ ସାଥୀ ନନ୍ଦିତା ନନ୍ଦ।

କେଉଁ କବିତାର ପ୍ରତିଟି ଢାଡ଼ିରେ ମାଟିର ମହକ ଥାଏ, ଯେଉଁ ଶବ୍ଦରେ ଓଡ଼ିଶାର ଗାଁ, ନଦୀ, ପାହାଡ଼, ସବୁଜ କ୍ଷେତ ଆଉ ପ୍ରକୃତିର ଅପୂର୍ବ ଶୋଭା ଜୀବନ୍ତ ହୋଇଉଠେ। ସେ ହେଉଛନ୍ତି ଆମ ସମସ୍ତଙ୍କ ପ୍ରିୟର ସ୍ୱଭାବ କବି ଗଙ୍ଗାଧର ମେହେର। ତାଙ୍କ ସାହିତ୍ୟରେ କେବଳ ଶବ୍ଦର ସୌନ୍ଦର୍ଯ୍ୟ ନାହିଁ, ରହିଅଛି ମଣିଷ ଜୀବନର ଅନୁଭବ, ପ୍ରକୃତି ପ୍ରତି ଗଭୀର ଭଲ ପାଇବା, ମାଟି ଓ ମଣିଷ ପ୍ରତି ମମତା। ତାଙ୍କ କବିତା ପଢ଼ିଲେ ଲାଗେ ଯେମିତି ପ୍ରକୃତି ନିଜ କଥା କହୁଅଛି, ଆଉ ସେହି କଥାରେ ମିଶିଯାଇଛି ଓଡ଼ିଆ ମାଟିର ସରଳତା ଓ ସୌନ୍ଦର୍ଯ୍ୟ। ତେବେ ଶ୍ରୋତାବନ୍ଧୁ, ଆଜିର ସାହିତ୍ୟାନରେ ଆସନ୍ତୁ ସେହି ମହାନ ସ୍ରଷ୍ଟାଙ୍କ ସାହିତ୍ୟର ଦୁନିଆକୁ ଟିକିଏ ନିକଟରୁ ଦେଖିବା, ଜାଣିବା କବି ଗଙ୍ଗାଧର ମେହେରଙ୍କର ରଚନାରେ କିପରି ଫୁଟି ଉଠେ।

ଓଡ଼ିଆ ସାହିତ୍ୟର ଆକାଶରେ ଯେଉଁ କେତେକ ଉଜ୍ଜଳ ନକ୍ଷତ୍ର ସବୁଦିନ ପାଇଁ ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି, ସେମାନଙ୍କ ମଧ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କର ନାମ ଅତ୍ୟନ୍ତ ସ୍ରଷ୍ଟା ଓ ସମ୍ମାନର ସହିତ ଉଚ୍ଚାରଣ କରାଯାଏ। ତାଙ୍କର କବିତାରେ ରହିଅଛି ଓଡ଼ିଶାର ମାଟିର ମହକ, ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ, ଗାଁ ଜୀବନର ସରଳତା, ମଣିଷର ସୁଖ ଦୁଃଖ ଓ ମାନବିକତାର ଗଭୀର ଅନୁଭବ। ଗଙ୍ଗାଧର ମେହେରଙ୍କର ଜନ୍ମ 1862 ମସିହା ଅଗଷ୍ଟ ମାସ 9 ତାରିଖରେ ସମ୍ବଲପୁର ଜିଲ୍ଲାର ବରପାଲିଠାରେ ଏକ ସାଧାରଣ ତନ୍ତୀ ପରିବାରରେ ହୋଇଥିଲା। ସେ ଏକ ସାଧାରଣ ପରିବାରରୁ ଆସିଥିଲେ, କିନ୍ତୁ ତାଙ୍କର ଚିନ୍ତାଧାରା, ଜ୍ଞାନ ପିପାସା ଓ ସୃଜନଶୀଳ ପ୍ରତିଭା ତାଙ୍କୁ ଅସାଧାରଣ କରିଥିଲା। ସେ ସମୟରେ ଆଜିର ଭଳି ଶିକ୍ଷାର ସୁବିଧା ସମସ୍ତଙ୍କ ପାଇଁ ସହଜରେ ଉପଲବ୍ଧ ନଥିଲା। ଗଙ୍ଗାଧର ମେହେରଙ୍କ ଔପଚାରିକ ଶିକ୍ଷା ମଧ୍ୟ ବହୁତ ଅଧିକ ନଥିଲା, କିନ୍ତୁ ତାଙ୍କ ଭିତରେ ଥିଲା ଅସୀମ ଜ୍ଞାନ ଅର୍ଜନର ଆଗ୍ରହ। ନିଜ ଚେଷ୍ଟାରେ ସେ ବିଭିନ୍ନ ପୁସ୍ତକ ପଢ଼ିଥିଲେ, ଭାଷା ଓ ସାହିତ୍ୟକୁ ଅଧ୍ୟୟନ କରିଥିଲେ ଏବଂ ନିଜର ପ୍ରତିଭାକୁ ଧୀରେ ଧୀରେ ବିକଶିତ କରିଥିଲେ। ଶ୍ରୋତବନ୍ଧୁ, ଏଠୁ ଆମେ ତାଙ୍କ ଜୀବନର ଏକ ବଡ଼ ଶିକ୍ଷା ପାଉ। ପ୍ରତିଭା ପାଇଁ କେବଳ ସୁବିଧା ନୁହେଁ, ଦୃଢ଼ ଇଚ୍ଛାଶକ୍ତି ଓ ଅବିରତ ପ୍ରୟାସ ମଧ୍ୟ ଆବଶ୍ୟକ। ଗଙ୍ଗାଧର ମେହେରଙ୍କର ଜୀବନ ଥିଲା ସରଳ। ସେ ନିଜ ଜୀବିକା ସହିତ ସାହିତ୍ୟ ସାଧନାକୁ ଜାରି ରଖିଥିଲେ। ତାଙ୍କ ଜୀବନରେ ଆଡ଼ମ୍ବର ନଥିଲା, କିନ୍ତୁ ଥିଲା ଚିନ୍ତାର ଗଭୀରତା ଓ ସୃଜନର ଅସୀମ ଶକ୍ତି। ନିଜ ଚାରିପାଖରେ ଦେଖୁଥିବା ପ୍ରକୃତି, ମଣିଷ ଓ ସମାଜକୁ ସେ ନିଜ କବିତାର ବିଷୟ କରିଥିଲେ।

ପ୍ରକୃତିର ରୂପ ଏସବୁ ତାଙ୍କ ସାହିତ୍ୟରେ ଏକାଠି ହୋଇଯାଇଛି। ତାଙ୍କର କବିତାରେ ଓଡ଼ିଆ ମାଟିର ଯେଉଁ ଚିତ୍ର ଦେଖିବାକୁ ମିଳେ ସେଥିପାଇଁ ତାଙ୍କୁ ପଢ଼ିଲେ ଲାଗେ ଯେମିତି ଆମେ ନିଜ ଗାଁ ରାସ୍ତାରେ ଚାଲୁଛୁ, ସବୁଜ କ୍ଷେତକୁ ଦେଖୁଅଛୁ, ନଦୀ କୂଳରେ ବସିଛୁ ଏବଂ ପ୍ରକୃତିର ମଧୁର ପବନକୁ ଅନୁଭବ କରୁଛୁ। ତା ସହିତ ଶ୍ରୋତାବନ୍ଧୁ, ଗଙ୍ଗାଧର ମେହେରଙ୍କୁ ସ୍ୱଭାବ କବି ବୋଲି ମଧ୍ୟ କୁହାଯାଏ। ତାଙ୍କ କବିତାରେ ଭାବନାର ସ୍ୱାଭାବିକ ପ୍ରକାଶ, ପ୍ରକୃତିର ସହିତ ଚିତ୍ରଣ ଓ ଜୀବନର ନିର୍ମଳ ଅନୁଭବ ଥିବାରୁ ଏହି ଉପାଧି ତାଙ୍କ ସହ ଅତ୍ୟନ୍ତ ସୁନ୍ଦର ଭାବରେ ମିଶିଯାଉଛି। ତାଙ୍କ ଭାଷା ଅତ୍ୟନ୍ତ ମଧୁର, ସରଳ ଓ ଚିତ୍ରମୟ। ତାଙ୍କ ଶବ୍ଦଗୁଡ଼ିକ ପାଠକଙ୍କର ଆଖି ଆଗରେ ଦୃଶ୍ୟ ତିଆରି କରିଦିଏ। ଏହି କାରଣରୁ ଆଜି ମଧ୍ୟ ତାଙ୍କ ରଚନା ପାଠକ ଓ ସାହିତ୍ୟ ପ୍ରେମୀଙ୍କର ମନରେ ଏକ ସ୍ୱତନ୍ତ୍ର ସ୍ଥାନ ରଖିଅଛି। ଦୀର୍ଘ ସାହିତ୍ୟ ସାଧନ ପରେ ଗଙ୍ଗାଧର ମେହେର 1924 ଏପ୍ରିଲ ମାସ 4 ତାରିଖରେ ପରଲୋକ ଗମନ କରିଥିଲେ। ଶାରୀରିକ ଭାବରେ ସେ ଆମ ମଧ୍ୟରେ ନାହାନ୍ତି, କିନ୍ତୁ ତାଙ୍କର ସୃଷ୍ଟି ଆଜି ମଧ୍ୟ ଓଡ଼ିଆ ସାହିତ୍ୟର ଆକାଶକୁ ଆଲୋକିତ କରୁଅଛି। ତାଙ୍କ ଜୀବନ ଆମକୁ ଶିଖାଏ ବଡ଼ ହେବା ପାଇଁ ବଡ଼ ସୁଯୋଗର ଆବଶ୍ୟକତା ନାହିଁ, ନିଜ ଭିତରର ପ୍ରତିଭାକୁ ଚିହ୍ନିବା, ଜ୍ଞାନ ପାଇଁ ଆଗ୍ରହ ରଖିବା ଓ ନିରନ୍ତର ସାଧନ କରିବା ହିଁ ସଫଳତାର ପଥ। ଆଜି ଯେତେବେଳେ ଆମେ ଗଙ୍ଗାଧର ମେହେରଙ୍କର ରଚନା ପଢ଼ୁ, ସେତେବେଳେ କେବଳ ଜଣେ କବିଙ୍କର ଶବ୍ଦ ପଢ଼ୁନାହୁଁ, ଆମେ ଅନୁଭବ କରୁ ଓଡ଼ିଆ ମାଟି, ଓଡ଼ିଆ ପ୍ରକୃତି ଓ ଓଡ଼ିଆ ମଣିଷର ଜୀବନକୁ। ସେଥିପାଇଁ ଗଙ୍ଗାଧର ମେହେର କେବଳ ଏକ ନାମ ନୁହେଁ, ସେ ଓଡ଼ିଆ ସାହିତ୍ୟରେ ଏକ ଅମର ସ୍ୱର। ତାଙ୍କ ସୃଷ୍ଟିର ସୁଗନ୍ଧ ଆଜି ମଧ୍ୟ ଆମ ସାହିତ୍ୟପ୍ରେମୀ ମନକୁ ସୁଗନ୍ଧିତ କରୁଅଛି ଏବଂ ଆଗାମୀ ପିଢ଼ିକୁ ମଧ୍ୟ ପ୍ରେରଣା ଦେଇ ଚାଲିବ।

ଓଡ଼ିଆ ସାହିତ୍ୟରେ ପ୍ରକୃତି ଏକ ଚିରନ୍ତନ ପ୍ରେରଣାର ଉତ୍ସ। ଆକାଶ, ପବନ, ନଦୀ, ପାହାଡ଼, ଝରଣା, ବନ, ଫୁଲ, ଚନ୍ଦ୍ର, ସୂର୍ଯ୍ୟ ଓ ଋତୁର ପରିବର୍ତ୍ତନ, ପ୍ରକୃତିର ଏହି ସବୁ ରୂପ କବିମାନଙ୍କ ମନକୁ ସବୁବେଳେ ଆକର୍ଷିତ କରିଆସିଛି। ଏହି ପ୍ରକୃତି ପ୍ରେମୀ କବିମାନଙ୍କ ମଧ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କର ସ୍ଥାନ ଅନନ୍ୟ। ତାଙ୍କର ରଚନାରେ ପ୍ରକୃତି କେବଳ ଏକ ଦୃଶ୍ୟ ନୁହେଁ, ପ୍ରକୃତି ଯେମିତି ଜଣେ ଜୀବନ୍ତ ସାଥୀ ଯାହା ସହିତ ମଣିଷର ଭାବନା ଓ ଜୀବନର ଗଭୀର ଭାବରେ ଜଡ଼ିତ। ଗଙ୍ଗାଧର ମେହେରଙ୍କର କବିତାରେ ଓଡ଼ିଶାର ଗ୍ରାମୀଣ ପରିବେଶ ଓ ପ୍ରକୃତିର ଅପୂର୍ବ ରୂପ ଅତ୍ୟନ୍ତ ସୁନ୍ଦର ଭାବରେ ପ୍ରତିଫଳିତ ହୋଇଅଛି। ଯେପରି ପ୍ରଥମେ ଗ୍ରାମୀଣ ପ୍ରକୃତିର ଚିତ୍ର, ଗଙ୍ଗାଧର ମେହେର ଥିଲେ ମାଟି ଓ ମଣିଷର କବି, ତେଣୁ ତାଙ୍କ ରଚନାରେ ଗାଁର ପ୍ରକୃତିର ଚିତ୍ର ବାରମ୍ବାର ଦେଖାଯାଏ। ଧାନ କ୍ଷେତର ସବୁଜିମା, ଚାଷୀର ପରିଶ୍ରମ, ଗାଁ ରାସ୍ତା, ନଦୀ ପଟା ଓ ଗଛଲତା ତାଙ୍କ କାବ୍ୟରେ ଏକ ସ୍ୱାଭାବିକ ସୌନ୍ଦର୍ଯ୍ୟ ସୃଷ୍ଟି କରିଥାଏ। ବିଶେଷ କରି କୃଷକ ସଙ୍ଗୀତରେ କୃଷକ ଓ ପ୍ରକୃତିର ଅବିଚ୍ଛେଦ୍ୟ ସମ୍ପର୍କ ଦେଖିବାକୁ ମିଳିଥାଏ। ଦ୍ୱିତୀୟରେ ଋତୁ ବୈଚିତ୍ର୍ୟ, ପ୍ରକୃତିର ସବୁଠାରୁ ବଡ଼ ବିଶେଷତା ହେଉଛି ତାର ପରିବର୍ତ୍ତନଶୀଳ ରୂପ। ଗ୍ରୀଷ୍ମର ତୀବ୍ରତା, ବର୍ଷାର ଧାରା, ଶରତର ନିର୍ମଳ ଆକାଶ, ହେମନ୍ତର ଶୀତଳତା, ଶୀତର କୁହୁଡ଼ି ଓ ବସନ୍ତର ନୂଆ ଫୁଲ, ପ୍ରକୃତିର ଏହି ବିଭିନ୍ନ ରୂପ କବିଙ୍କ ମନକୁ ଆନନ୍ଦିତ କରିଥାଏ। ଗଙ୍ଗାଧର ମେହେରଙ୍କର ରଚନାରେ ଋତୁ କେବଳ ପାଣିପାଗର ପରିବର୍ତ୍ତନ ନୁହେଁ, ଏହା ମଣିଷର ମନ ଓ ଜୀବନର ସହିତ ମଧ୍ୟ ସମ୍ପର୍କ ସ୍ଥାପନ କରିଥାଏ। ବସନ୍ତ ଆସିଲେ ପ୍ରକୃତି ଯେମିତି ନୂଆ ରୂପ ପାଏ, ସେହିପରି ମଣିଷରେ ମଧ୍ୟ ନୂଆ ଆଶା ଜାଗିଥାଏ। ତୃତୀୟରେ ଚନ୍ଦ୍ର, ଆକାଶ ଓ ରାତିର ସୌନ୍ଦର୍ଯ୍ୟ। ଗଙ୍ଗାଧର ମେହେରଙ୍କର କାବ୍ୟରେ ଚନ୍ଦ୍ର ଓ ରାତିର ପ୍ରକୃତି ମଧ୍ୟ ଅତ୍ୟନ୍ତ ମନୋହର। ନୀଳ ଆକାଶରେ ଚନ୍ଦ୍ରର ଶୀତଳ ଆଲୋକ, ତାରାମାନଙ୍କର ଝିଲିମିଲି ଓ ନୀରବ ରାତି, ଏହିସବୁ ଦୃଶ୍ୟ କବିଙ୍କ କଳ୍ପନାରେ ଏକ ଅପୂର୍ବ ସୌନ୍ଦର୍ଯ୍ୟ ପାଇଥାଏ। ତାଙ୍କର ପ୍ରକୃତି ଚିତ୍ରଣରେ ଆଲୋକ ଓ ଛାୟାର ସମନ୍ୱୟ ଦେଖାଯାଇଥାଏ। କେଉଁଠି ସୂର୍ଯ୍ୟର ଉଜ୍ଜଳ କିରଣ ତ କେଉଁଠି ଚନ୍ଦ୍ରର ଶୀତଳ ଜ୍ୟୋତ୍ସ୍ନା, ପ୍ରକୃତିର ପ୍ରତ୍ୟେକ ରୂପ ତାଙ୍କ କାବ୍ୟର ଭିନ୍ନ ଭିନ୍ନ ଅନୁଭୂତି ଜାଗ୍ରତ କରିଥାଏ। ଚତୁର୍ଥରେ ଫୁଲ ଓ ବନଲତାର ଶୋଭା, ଫୁଲର ରଙ୍ଗ, ସୁନ୍ଦର ଓ କୋମଳତା ଗଙ୍ଗାଧର ମେହେରଙ୍କର କାବ୍ୟିକ କଳ୍ପନାକୁ ଆହୁରି ସୁନ୍ଦର କରିଥାଏ। ବନର ସବୁଜିମା, ଲତା ଓ ଫୁଲର ସୌନ୍ଦର୍ଯ୍ୟ ମଧ୍ୟରେ ସେ ପ୍ରକୃତିର ନିର୍ମଳତାକୁ ଅନୁଭବ କରିଥାନ୍ତି। ତାଙ୍କର ପ୍ରକୃତିରେ କୃତ୍ରିମତା ନାହିଁ, ତାହା ଆମ ଚାରିପାଖରେ ଦେଖାଯାଉଥିବା ସେହି ସରଳ, ସ୍ୱାଭାବିକ ଓ ମାଟିର କନ୍ଧଭରା ପ୍ରକୃତି। ପଞ୍ଚମରେ ପ୍ରକୃତି ଓ ମଣିଷର ସମ୍ପର୍କ। ଗଙ୍ଗାଧର ମେହେରଙ୍କର ପ୍ରକୃତି ଚିତ୍ରଣର ସବୁଠାରୁ ବଡ଼ ବିଶେଷତା ହେଉଛି ସେ ପ୍ରକୃତିକୁ ମଣିଷଠାରୁ ଅଲଗା କରି ଦେଖିନାହାନ୍ତି। ମଣିଷର ଜୀବନ ପ୍ରକୃତି ଉପରେ ନିର୍ଭରଶୀଳ, ଆଉ ପ୍ରକୃତିର ସୌନ୍ଦର୍ଯ୍ୟ ମଣିଷର ମନକୁ ପ୍ରଭାବିତ କରିଥାଏ। କେବେ ପ୍ରକୃତି ମଣିଷର ଆନନ୍ଦର ସାଥୀ ତ କେବେ ତାହା ଦୁଃଖର ସହଚର, ଏହି ମାନବୀୟ ଅନୁଭବ ସହ ପ୍ରକୃତିକୁ ଯୋଡ଼ିବା ହିଁ ଗଙ୍ଗାଧର ମେହେରଙ୍କର ପ୍ରକୃତି କାବ୍ୟର ଏକ ବିଶେଷ ଗୁଣ। ସ୍ୱଭାବ କବି ଗଙ୍ଗାଧର ମେହେରଙ୍କର ରଚନା ଆମକୁ କେବଳ ପ୍ରକୃତିର ସୌନ୍ଦର୍ଯ୍ୟ ଦେଖାଏ ନାହିଁ, ପ୍ରକୃତି ପ୍ରତି ଭଲ ପାଇବା ମଧ୍ୟ ଶିଖାଏ। ଗଛ, ନଦୀ, ପାହାଡ଼, ମାଟି ଓ ଜୀବଜଗତ ଆମ ଜୀବନର ଅଂଶ, ଏହି ଅନୁଭବ ତାଙ୍କ ପ୍ରକୃତିମୁଖୀ ରଚନାରେ ଗଭୀର ଭାବରେ ପ୍ରକାଶିତ।

ମାତ୍ର ନୁହେଁ, ବରଂ ମଣିଷ ଜୀବନର ଏକ ଅବିଚ୍ଛେଦ୍ୟ ସାଥୀ। ତାଙ୍କର ଶବ୍ଦରେ ଆମେ ଦେଖିପାରୁ ଓଡ଼ିଶାର ସବୁଜିମା, ଗାଁ ମାଟିର ସରଳତା, ପ୍ରକୃତି ପ୍ରତି ଥିବା ଗଭୀର ଭଲ ପାଇବା। ଗଙ୍ଗାଧର ମେହେରଙ୍କର ସାହିତ୍ୟ ଆମକୁ ପ୍ରକୃତିକୁ ଭଲ ପାଇବା ସହ ନିଜ ମାଟି, ନିଜ ଭାଷା ଓ ନିଜ ସଂସ୍କୃତିକୁ ଭଲ ପାଇବାର ପ୍ରେରଣା ଦେଇଥାଏ। ତାଙ୍କ ସୃଷ୍ଟିର ସେହି ସୌନ୍ଦର୍ଯ୍ୟ ଓ ଭାବନା ଆଜି ବି ଆମ ମନକୁ ଛୁଇଁଯାଏ, ଆଉ ଆଗାମୀ ଦିନରେ ମଧ୍ୟ ଛୁଇଁ ଯାଉଥିବ।

ତେବେ ଶ୍ରୋତବନ୍ଧୁ, ଏହି ମହାନ ସ୍ରଷ୍ଟାଙ୍କର ସାହିତ୍ୟକୁ ମନେ ପକାଇ ଆଜିର ସାହିତ୍ୟାନ ଆସରାକୁ ଏଥିରେ ଦେଉଛି ବିରାମ। ଆଗାମୀ କାର୍ଯ୍ୟକ୍ରମରେ ପୁଣି ଥରେ ଭେଟିବା ଆଉ ଓଡ଼ିଆ ସାହିତ୍ୟର ଆଉ ଏକ ସୁନ୍ଦର ପୃଷ୍ଠାକୁ ନେଇ ହେବା କଥାବାର୍ତ୍ତା। ଆଗାମୀ କାର୍ଯ୍ୟକ୍ରମରେ ପୁଣି ଥରେ ଭେଟିବା, ଓଡ଼ିଆ ସାହିତ୍ୟର ଆଉ ଏକ ସୁନ୍ଦର ପୃଷ୍ଠାକୁ ଓଲଟାଇବା। ଏବେ ତ ସମୟ ଆମକୁ ଟିକ୍ ଟିକ୍ କରି ଇସାରା କଲାଣି ଆପଣ ସଭିଙ୍କ ଠାରୁ ବିଦାୟ ନେବା ପାଇଁ। ହେଲେ ବିଦାୟ ନେବା ପୂର୍ବରୁ ମୋର ସେହି ଶେଷ ଅନୁରୋଧଟି ଆପଣମାନଙ୍କ ପାଖରେ ରହିଲା। ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଚିଠି ମାଧ୍ୟମରେ ନିଶ୍ଚିତ ଭାବରେ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 766001। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ମତାମତଟି ଲେଖି ପଠାଇ ପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ତେବେ ଆଜିର ଏହି ସାହିତ୍ୟାନ ଯାତ୍ରାରେ ମୁଁ ଥିଲି ଆପଣମାନଙ୍କ ପ୍ରିୟର ରେଡିଓ ସାଥୀ ନନ୍ଦିତା। ପୁଣି ଥରେ କଥାବାର୍ତ୍ତା ହେବା ଅନ୍ୟ ଏକ କାର୍ଯ୍ୟକ୍ରମରେ। ସେତେବେଳେ ଯାଏଁ ମୁଁ ଆପଣମାନଙ୍କ ଗହଣରୁ ବିଦାୟ ନେଉଛି। ରହିଲି, ନମସ୍କାର।

ଆଜି ସନ୍ଧ୍ୟା 6:30ରେ ଶୁଣିବେ ସମନ୍ୱିତ କାର୍ଯ୍ୟକ୍ରମ ଯୁବଶକ୍ତି ଏବଂ 7:25ରେ ମାଲକାନଗିରି ଜିଲ୍ଲାର ହାଲଚାଲ। ଏହି କାର୍ଯ୍ୟକ୍ରମ ଦ୍ୱୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ରହିଛି 7:30ରେ। 8:00ରେ ଶୁଣିବେ ଗୀତ ଗଜଲ କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ ବିଶାଲ ମିଶ୍ର ଏବଂ ମୋନିକା। ସମ୍ବଲପୁରୀ ଗୀତ ପ୍ରଚାର କରିବୁ 8:15ରେ ଶିଳ୍ପୀ ଫକୀର ପଟ୍ଟନାୟକ ଏବଂ ସୁଷମା ମିଶ୍ରଙ୍କ କଣ୍ଠରେ। 8:30ରେ ସ୍ପୋର୍ଟସ୍ କ୍ୟାନ୍ ସ୍ପଟଲାଇଟ୍ 9:15ରେ ଏବଂ ପବ୍ଲିକ୍ ସ୍ପିକ୍ 9:30ରେ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। 10:00ରେ ଶୁଣିବେ ନାଟକ ପିଣ୍ଡଦାନ, ରଚନା ପଞ୍ଚାନନ ମିଶ୍ର, ପ୍ରଯୋଜନା ମାନଭଞ୍ଜନ ହୋତା। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରିବୁ ପଣ୍ଡିତ ଜିତେନ୍ଦ୍ର ଅଭିଷେକୀଙ୍କ ଶାସ୍ତ୍ରୀୟ ଗାୟନ 10:30ରେ।

ଏଥର ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ। ଆସନ୍ତାକାଲି ସକାଳ 6:10 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ପୁଷ୍ପାରାଣୀ ନାୟକ, ସଂଗ୍ରାମ କେଶରୀ ପଟ୍ଟନାୟକ, ଇତିଶ୍ରୀ ଦାସ, ଗୀତାରାଣୀ ଦାସ ଏବଂ ରଘୁନାଥ ପାତ୍ର। ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ ଶୁଣିବେ ସକାଳ 6:30। ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସକାଳ 6:35। ସକାଳ 7:25 ଶୁଣିବେ ଓଡ଼ିଆରେ ଆଲୋଚନା, କଳାହାଣ୍ଡିର ଦେବଗୁଣିଆ ସଂସ୍କୃତି ଓ ଜୀବନଶୈଳୀ। ଆଲୋଚନା କରିବେ ଉମାଶଙ୍କର କର। ଚାଷର କଥା ଶୁଣିବେ ସକାଳ 7:40। 7:45 ପ୍ରଚାର କରିବୁ ଶିଳ୍ପୀ କୁମାର ସାନୁଙ୍କ କଣ୍ଠରେ କେତୋଟି ଓଡ଼ିଆ ଆଧୁନିକ ଗୀତ ସଙ୍ଗୀତ ଲହରୀ କାର୍ଯ୍ୟକ୍ରମରେ। ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମରେ ଶୁଣିବେ କେତୋଟି ଭକ୍ତି ଗୀତ ସକାଳ 8:30। ଶିଳ୍ପୀମାନେ ହେଲେ ସୋନୁ ନିଗମ ଏବଂ ନମିତା ଅଗ୍ରୱାଲ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ଶୁଣିପାରିବେ ସକାଳ 8:45। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶ୍ୟାନ୍ତନୁ କୁମାର ରଥ। ସକାଳ 9:00 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ ଏବଂ 9:30 ଓଡ଼ିଆ କଥାଚିତ୍ର ଗୀତ। ପୂର୍ବାହ୍ନ 10:10 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା।

ଆସନ୍ତାକାଲି ଆମର ଦ୍ୱିତୀୟ ଅଧିବେଶନରେ ଦିନ 12ଟାରେ ଶୁଣିବେ କେତୋଟି ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ଜଗଦୀଶ ପ୍ରସାଦ ରଥ, ବିଜୟ କୁମାର ପାଣିଗ୍ରାହୀ, ବିଜୟ କୁମାର ନାୟକ, ରାମଚନ୍ଦ୍ର ମିଶ୍ର, ଜିତେନ୍ଦ୍ରନାଥ ଠାକୁର ଏବଂ ବନ୍ଦିତା ପଟ୍ଟନାୟକ। ମାସିକ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଗୁଞ୍ଜନ ଶୁଣିପାରିବି ଦିନ 12:30। ଚାଷର କଥା ଦିନ 1:10 ଏବଂ ଦିନ 1:20 ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା। ଦିନ 2:45 ଶୁଣିବେ କେତୋଟି ହିନ୍ଦୀ କଥା ଗୀତ। ଆକାଶବାଣୀ ଭବାନୀପାଟଣା।

0: ପ୍ରତିରକ୍ଷା କ୍ଷେତ୍ରରେ ବେଶ୍ ଆଗଉଛି ଆମ ଦେଶ ଭାରତ। ଦିନ ଥିଲା ପ୍ରତିରକ୍ଷା ସାମଗ୍ରୀ ବାହାର ଦେଶରୁ କିଣିବାକୁ ପଡ଼ୁଥିଲା। ଏବେ କିନ୍ତୁ ସମୟ ବଦଳିଛି। ଏହି ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇଛି ଭାରତ। ଉନ୍ନତ ଜ୍ଞାନକୌଶଳ ଏବଂ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ପ୍ରତିରକ୍ଷା କ୍ଷେତ୍ରକୁ ମଜବୁତ କରିପାରୁଛି। ଭାରତର ବିଶ୍ୱସ୍ତରୀୟ ପ୍ରଯୁକ୍ତି ବିଦ୍ୟା ବେଶ୍ ଉନ୍ନତ ସାବ୍ୟସ୍ତ ହେଉଛି। ଏ ଦିଗରେ ଯୁବପିଢ଼ିଙ୍କ ସକ୍ରିୟ ଯୋଗଦାନ ରହୁଛି। ଭାରତ ଅଗ୍ରଣୀ ଦେଶଗୁଡ଼ିକ ମଧ୍ୟରେ ନିଜର ସ୍ଥିତି ଜାହିର କରିପାରୁଛି। ଏବେ ପ୍ରତିରକ୍ଷା କ୍ଷେତ୍ରରେ ଢେର ନିଯୁକ୍ତି ସୃଷ୍ଟି ହୋଇଥିବାରୁ ଅନେକ ଯୁବକ ଯୁବତୀ ଏ କ୍ଷେତ୍ର ପ୍ରତି ଆକର୍ଷିତ ହେଉଛନ୍ତି ଏବଂ ନିଜର କ୍ୟାରିୟର ଗଢ଼ୁଛନ୍ତି। ଦେଶ ସେବା ପ୍ରତି ଉତ୍ସର୍ଗୀକୃତ ମନୋଭାବ ରହୁଛି। ଆଜି ଏହି କ୍ରମରେ ରହିଛି ବିଷୟ ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଯୁବଶକ୍ତି। ଏ ସମ୍ପର୍କରେ କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ଡକ୍ଟର ମାନସ ବେହେରା।
1: ପ୍ରତ୍ୟେକ ଆଧୁନିକ ସାର୍ବଭୌମ ରାଷ୍ଟ୍ରର ପ୍ରତିରକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। 1688 ମସିହାର ଯୋଉ ଆଧୁନିକ ରାଷ୍ଟ୍ର ବ୍ୟବସ୍ଥା ୱେଷ୍ଟ ଫାଲିଆ ଚୁକ୍ତିରୁ ଜନ୍ମ ନେଲା, ସେଥିରେ ଆଧୁନିକ ସାର୍ବଭୌମ ରାଷ୍ଟ୍ରମାନେ ଜନ୍ମ ନେଲେ ଏବଂ ତାଙ୍କ ଦେଶ ଭିତରର ସୀମା ଏବଂ ବାହ୍ୟ ସୀମାକୁ ସୁରକ୍ଷା କରିବାର ଦାୟିତ୍ୱରୁ ପ୍ରତିରକ୍ଷା ବ୍ୟବସ୍ଥାର ଜନ୍ମ ନେଲା। ଏବଂ ଆଧୁନିକ ରାଷ୍ଟ୍ର ବ୍ୟବସ୍ଥାରେ ପ୍ରତ୍ୟେକ ଦେଶର ପ୍ରତିରକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ଦୃଷ୍ଟିରୁ ଭାରତ ଏକ ଆଧୁନିକ ସାର୍ବଭୌମ ରାଷ୍ଟ୍ର ଭାବରେ ଜନ୍ମ ନେଲା ସ୍ୱାଧୀନତା ପାଇଲା ପରେ 1947 ଅଗଷ୍ଟ 15ରେ। ତାପରେ ଜନ୍ମ ନେଲା ଏକ ସାର୍ବଭୌମ ରାଷ୍ଟ୍ର ଭାବରେ 1950 ମସିହା ଜାନୁଆରୀ 26ରେ। ସେବେଠାରୁ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାକୁ ଭାରତ ଚେଷ୍ଟା କରିଆସିଛି ସୁଦୃଢ଼ କରିବା ପାଇଁ। ଆଜି ଭାରତ ଏକ ଉନ୍ନତ ଶକ୍ତିଶାଳୀ ପ୍ରତିରକ୍ଷା ବ୍ୟବସ୍ଥା ଭାବେ ପରିଗଣିତ। ଏଥିରେ ପ୍ରମୁଖ ଭୂମିକା ହେଉଛି ଯୁବଶକ୍ତିର। ଯୁବକମାନଙ୍କ ବିନା ପ୍ରତିରକ୍ଷା ବ୍ୟବସ୍ଥା କଳ୍ପନା ବି କରାଯାଇପାରିବନି। କାରଣ ଗୋଟାଏ ପ୍ରତିରକ୍ଷା ବ୍ୟବସ୍ଥାରେ ଡେଡିକେସନ୍ ଦରକାର, ଉତ୍ସର୍ଗ ଦରକାର, ପାଟ୍ରିଓଟିଜିମ୍ ଦରକାର, ଦେଶପ୍ରେମ ଦରକାର ଏବଂ ମୋଟିଭେସନ୍ ଦରକାର, କାମ କରିବାର ଇଚ୍ଛା ଅଙ୍ଗୀକାର ଦରକାର। ଏ କେବଳ ଯୁବଶକ୍ତି ପାଖରେ ଅଛି। ତେଣୁ ଯୋଉ ସେନାବାହିନୀ, ସେ ନୌସେନା ହଉ, ସ୍ଥଳସେନା ହଉ ବା ବାୟୁସେନା ହଉ, ପ୍ରତିରକ୍ଷା ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏମାନେ ତାଙ୍କର ଡେଡିକେସନ୍ ଦ୍ୱାରା ଦେଶପ୍ରେମ, ଉତ୍ସର୍ଗ, କାମ କରିବାର ଯୋଉ ପ୍ରବଣତା, ଏ ତିନୋଟି ଗୁଣରୁ ବଛାଇଥାନ୍ତି ଏବଂ ସମ୍ପୂର୍ଣ୍ଣ ଭାବରେ ନିଜକୁ ଦେଶର ସୁରକ୍ଷାରେ, ସୀମା ସୁରକ୍ଷାରେ, ଦେଶ ଭିତରର ସୁରକ୍ଷାରେ ଉତ୍ସର୍ଗୀକୃତ କରିଥାନ୍ତି। ତାଙ୍କୁ ଅଲଗା କିଛି ସେମାନଙ୍କୁ ଡାଇଭର୍ଟ କରିପାରୁନା ବା ଦେଖାଯାଏ ନା। ତ ଏଠି ଶିକ୍ଷିତ ସେନାବାହିନୀ, ଶିକ୍ଷିତ ଯୁବକ, ଯିଏ ବିଜ୍ଞାନରେ ପ୍ରଶିକ୍ଷିତ, ବିଜ୍ଞାନ କୌଶଳରେ ପ୍ରଶିକ୍ଷିତ ଏବଂ କାରିଗରୀ କୌଶଳରେ ପ୍ରଶିକ୍ଷିତ, ସେମାନଙ୍କର ଆବଶ୍ୟକତା ଅଛି। ଏବଂ ଭାରତ କଥା

କିନ୍ତୁ ଯେକୌଣସି ଦେଶ କଥା କୁହନ୍ତୁ, ଯଦି ଯୁବଶକ୍ତି ଶିକ୍ଷିତ ନୁହେଁ, ପ୍ରଶିକ୍ଷିତ ନୁହେଁ, କାରିଗରୀ କୌଶଳରେ ଅପଡେଟ୍ ନୁହେଁ, ପୁରା ଲାଟେଷ୍ଟ ଯୋଉଟା ଶେଷ କଥା ତା ବିଷୟରେ ସେ ସଚେତନ ନୁହେଁ, ତାହେଲେ ବର୍ତ୍ତମାନ ଆଧୁନିକ ଯୁଦ୍ଧ କୌଶଳରେ ଆଗେଇ ପାରିବ ନାହିଁ ସେ ରାଷ୍ଟ୍ର। ସେଥିପାଇଁ ଭାରତୀୟ ଯୁବଶକ୍ତି ଯେଉଁମାନେ ଆଧୁନିକ ସେନାରେ ଆଜିକାଲି ଯୋଗ ଦେଉଛନ୍ତି, ସେମାନେ ପ୍ରଶିକ୍ଷିତ କରାଯାଉଛି କୌଶଳରେ ତାଙ୍କୁ, ଏବଂ କେବଳ ଯୁଦ୍ଧ କୌଶଳ ନୁହେଁ, ବିଜ୍ଞାନ କୌଶଳରେ ମଧ୍ୟ ପ୍ରଶିକ୍ଷିତ କରାହଉଛି, କାରଣ ଅତ୍ୟାଧୁନିକ ଅସ୍ତ୍ରର ବ୍ୟବହାର ହଉଛି, କମ୍ପ୍ୟୁଟର ଗୋଟେ ବହୁଳ ବ୍ୟବହାର ହଉଛି। ତେଣୁ ଏ ସବୁ ଦୃଷ୍ଟିରୁ ଆଧୁନିକ ଯୁଗରେ ଆଧୁନିକ ଯୋଉ ଯୁବଶକ୍ତି ସିଏ ପ୍ରଶିକ୍ଷିତ ହେଇଛି, ଶିକ୍ଷିତ ହେଇଛି, ମୋଟିଭେଟେଡ୍ ହେଇଛି, ତେଣୁ ତାହେଲେ ଯାଇକି ସେ ଯୋଉ ଅତ୍ୟାଧୁନିକ କୌଶଳ ଗୁଡିକ, ଅତ୍ୟାଧୁନିକ ଅସ୍ତ୍ର ଗୁଡିକ, ଅତ୍ୟାଧୁନିକ ଯୁଦ୍ଧାସ୍ତ୍ରକୁ କେବଳ ପରିଚାଳନା କରିବ ନାହିଁ, ତାକୁ ସଠିକ୍ ଭାବରେ ବ୍ୟବହାର, ସଠିକ୍ ସମୟରେ ବ୍ୟବହାର, ସଠିକ୍ ଟାର୍ଗେଟ୍ରେ ବ୍ୟବହାର, ଇଏ ବହୁତ ଗୁରୁତ୍ୱପୂର୍ଣ୍ଣ ନିଶ୍ଚିତ ଭାବରେ ହବ। ଆଉ ଗୋଟେ କଥା ହଉଛି ଯୋଉ ଯୁବ ଶକ୍ତିର ଭୂମିକା ପ୍ରତିରକ୍ଷା ବ୍ୟବସ୍ଥାରେ, ଯେ କୋଉ ଯୁବଶକ୍ତି ଜଏନ୍ କରିବେ, ତେଣୁ ତାର ଇଣ୍ଟରେଷ୍ଟ ରହିବା ଦରକାର। ଏଠି ଜବରଦସ୍ତି ବା ଅନିଚ୍ଛା ସତ୍ତ୍ୱେ କେହି ଜଣେ ଭଲ ସୈନିକ ହେଇପାରିବ ନାହିଁ ବା ପ୍ରତିରକ୍ଷା ବ୍ୟବସ୍ଥାରେ ନିଜର ଅବଦାନ ରଖିପାରିବ ନାହିଁ। ତେଣୁ ଆମେ ଦେଖୁଛୁ ଭାରତବର୍ଷରେ ଅନେକ ଯୁବକ ବିଭିନ୍ନ ରାଜ୍ୟର ବିଭିନ୍ନ ଅଞ୍ଚଳର ସେମାନେ ଭାରତୀୟ ସେନାବାହିନୀରେ ଯୋଗ ଦେବାକୁ ଆଗ୍ରହୀ। ନ୍ୟାସନାଲ୍ ଡିଫେନ୍ସ ଏକାଡେମୀ ଅଛି, ଏବଂ ଯୋଉମାନେ ଏନ୍ସିସି ନେଉଛନ୍ତି, ଟ୍ରେଣ୍ଡ ହେଉଛନ୍ତି ସ୍କୁଲ କଲେଜ ସମୟରେ, ତାଙ୍କର ଆଗ୍ରହ ରହିଛି। ନ୍ୟାସନାଲ୍ ଏନ୍ଡିଏ ଯୋଉମାନେ ପରୀକ୍ଷା ପାଉଛନ୍ତି, ଅତି ଉଚ୍ଚ ମାନର ପିଲାମାନେ, ସୈନିକ ସ୍କୁଲ ଗୁଡିକ ଅଛି, ତେଣୁ ଭାରତବର୍ଷରେ ଏକ ଶୈକ୍ଷିକ ପରିବେଶ ଅଛି ଶିକ୍ଷାନୁଷ୍ଠାନ ମାନଙ୍କରେ, ଯେ ଯୁବଶକ୍ତି କି ମୋଟିଭେଟ୍ କରିବା ପାଇଁ ପ୍ରତିରକ୍ଷା ବ୍ୟବସ୍ଥା ଆଡକୁ, ଏବଂ ସେଠି ତାଙ୍କର କ୍ୟାରିୟର ଅଛି, ମୋଟିଭେସନ ଅଛି, ଦେଶପ୍ରେମ ଅଛି, ଏବଂ ଦେଶକୁ ସେବା କରିବାର ବା ଦେଶ ପାଇଁ ଜୀବନକୁ ଉତ୍ସର୍ଗ କରିବାର ଯୋଉ ପ୍ରବଣତା, ଇଚ୍ଛା ଶକ୍ତି ତାଙ୍କ ଭିତରେ ପ୍ରଚୁର ପରିମାଣର ଅଛି। ଏଇଥିପାଇଁ ଯୁବଶକ୍ତି ଆଧୁନିକ ପ୍ରତିରକ୍ଷା ବ୍ୟବସ୍ଥାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତାଙ୍କର ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏବଂ ତାଙ୍କର ମୋଟିଭେସନ କାମ କରିବାର ଯୋଉ ପ୍ରବଣତା, ଇଚ୍ଛା, ଇଏ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ଦେଖିଛନ୍ତି ବିଭିନ୍ନ ରେଜିମେଣ୍ଟ, ବିଭିନ୍ନ ଯୁଦ୍ଧର ଯୋଉ ଅନୁଭୂତି ଅଛି ଭାରତବର୍ଷରେ, କେବଳ ଭାରତ ଭିତର ନୁହେଁ, ଆମର ଯୋଉମାନେ ପିସ୍ କିପିଂ ଫୋର୍ସ, ଇଣ୍ଟରନ୍ୟାସନାଲ ପିସ୍ କପି ଜାତିସଂଘର ଆମର ଶାନ୍ତି ସେନା ଯୋଉଟା, ସେଥିରେ ଭାରତର ଗୋଟେ ପ୍ରଚୁର ଅବଦାନ ଅଛି, ଯାହା ଅର୍ଥ ବାହାର ଦେଶରେ ବିଭିନ୍ନ ରଣକ୍ଷେତ୍ରରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଜାତିସଂଘର ଯୋଉ ଶାନ୍ତି ସେନା ଯାଉଛନ୍ତି, ସେଥିରେ ଭାରତୀୟ ସେନା ଗୋଟେ ବଡ ଅଂଶ, ଏବଂ ସେଠି ମଧ୍ୟ ଭାରତୀୟ ଯୁବଶକ୍ତି ଯାଇକି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଅବଦାନ ରଖୁଛି, ଏବଂ ଯୋଉ ଯୋଉ ଜାଗାରେ ସବୁ ଦ୍ୱନ୍ଦ୍ୱ ଅଛି, ଗଣ୍ଡଗୋଳ ଅଛି, ସେସବୁ ଜାଗାରେ ସେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଭୂମିକା ଗ୍ରହଣ କରୁଛନ୍ତି। ତା ଅର୍ଥ ଭାରତୀୟ ଯୁବଶକ୍ତିର ଏକ ବିଶ୍ୱବ୍ୟାପୀ ଦୃଷ୍ଟିଭଙ୍ଗୀ ବା ଇଣ୍ଟରନ୍ୟାସନାଲ ଆନ୍ତର୍ଜାତିକ ଦୃଷ୍ଟିଭଙ୍ଗୀ ରହିଛି, ଯାହାଦ୍ୱାରା ସେ ମଧ୍ୟ ବାହାର ଦେଶରେ ଯାଇକି ଶାନ୍ତି ପ୍ରତିଷ୍ଠା ପାଇଁ କାର୍ଯ୍ୟ କରିପାରୁଛି। ତେଣୁ ଆମେ ଏହା କହିପାରିବା ଯେ ପ୍ରତିରକ୍ଷା ବ୍ୟବସ୍ଥା ଯୁବ ଶକ୍ତି ବିନା ଶକ୍ତିଶାଳୀ ହେଇପାରିବ ନାହିଁ, କାର୍ଯ୍ୟକ୍ଷମ ହେଇପାରିବ ନାହିଁ, ଏବଂ ଇଫେକ୍ଟିଭ, ଫଳପ୍ରଦ ହେଇପାରିବ ନାହିଁ। ତେଣୁ ଆଜି ଯେତେବେଳେ ଅତ୍ୟାଧୁନିକ କାରିଗରୀ କୌଶଳର ବ୍ୟବହାର ଯୁଦ୍ଧାସ୍ତ୍ରରେ ହେଉଛି, ଯୁବଶକ୍ତିର ଆବଶ୍ୟକତା, ପ୍ରାସଙ୍ଗିକତା ଅନେକ ବଢ଼ିଯାଇଛି। ତେଣୁ ଭାରତୀୟ ଯୁବଶକ୍ତି ଆଉ କେମିତି ଅଧିକ ଭାବରେ ମୋଟିଭେଟେଡ୍ ହେଇକି, ପ୍ରଶିକ୍ଷିତ ହେଇକି, ଜ୍ଞାନ ଆହରଣ କରିକି ଦେଶ ସେବା ପାଇଁ ନିଜକୁ ଉତ୍ସର୍ଗିତ କରିପାରିବ, ତାହା ନିଶ୍ଚିତ ଭାବରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏବଂ ସେଥିପାଇଁ ଭାରତୀୟ ସମାଜ ଏବଂ ଭାରତର ଶିକ୍ଷା ବ୍ୟବସ୍ଥା, ଭାରତର କାରିଗରୀ କୌଶଳ ବ୍ୟବସ୍ଥା, ଏ ସବୁ ନିଜ ଭିତରେ ସମନ୍ୱୟ ରକ୍ଷା କରିକି, ତାକୁ ଯୋଗାଯୋଗ କରିକି ଏ ଦିଗରେ ପଦକ୍ଷେପ ନେବା ଉଚିତ। ସମଗ୍ର ବିଶ୍ୱରେ ବର୍ତ୍ତମାନ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି, କିଏ ବିକଶିତ ରାଷ୍ଟ୍ର ହବ, କିଏ ଏକ ନମ୍ବର ରାଷ୍ଟ୍ର ହବ। ଆମେରିକାର ପ୍ରାଧାନ୍ୟ ଆସ୍ତେ ଆସ୍ତେ କମୁଛି, ଅନ୍ୟ ରାଷ୍ଟ୍ରମାନେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ଭାରତ ମଧ୍ୟ ଏକ ବିକଶିତ ରାଷ୍ଟ୍ର ଭାବରେ, ଶକ୍ତିଶାଳୀ ରାଷ୍ଟ୍ର ହାତରେ, ବା ଯାହାକୁ ଆମେ ଇଂରାଜୀରେ ଗ୍ଲୋବାଲ ପାୱାର କହୁଛୁ, ବିଶ୍ୱ ଶକ୍ତି ଭାବରେ ତାର ଅଭ୍ୟୁଦୟ ହେଉଛି। ଇଏ ଯୋଉ ଅଭ୍ୟୁଦୟ କେବଳ ଅର୍ଥନୈତିକ ଅଭ୍ୟୁଦୟ ନୁହେଁ ବା କାରିଗରୀ କୌଶଳର ଅଭ୍ୟୁଦୟ ନୁହେଁ, ଭାରତ ଅନେକ ଆଗକୁ ଗଲାଣି, ଆହୁରି ଆଗକୁ ଯିବାର ଆବଶ୍ୟକତା ଅଛି। ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଭାରତ ଅନେକ ଆଗକୁ ବଢ଼ିଛି, ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ଅଧିକାରିଣୀ ହେଇଛି। ତା ସହିତ ଯୁବଶକ୍ତି ଯୋଉ ପ୍ରତିରକ୍ଷା ବ୍ୟବସ୍ଥାରେ ଆହୁରି ଯଦି ସମର୍ପିତ ହେବ, ଆହୁରି ଯଦି ଅଙ୍ଗୀକାର ପ୍ରଦର୍ଶନ କରିବ, ଦେଶପ୍ରେମ ନିଦର୍ଶନ କରିବ, ଏବଂ ଯୁବଶକ୍ତି ଯଦି ମୋଟିଭେଟେଡ୍ ହେବ, ତାହେଲେ ଭାରତର ପ୍ରତିରକ୍ଷା ବ୍ୟବସ୍ଥା ଆହୁରି ଉଚ୍ଚକୋଟୀର ହେବ। ଯୋଉ କଥା ଭାରତବର୍ଷର ପ୍ରଧାନମନ୍ତ୍ରୀ କହୁଛନ୍ତି, 2047 ସୁଦ୍ଧା ବିକଶିତ ଭାରତ ହେବ। ବିକଶିତ ଭାରତର ଅର୍ଥ ଯେ ଭାରତ ଅର୍ଥନୈତିକ କ୍ଷେତ୍ରରେ ବିକାଶ କରିବ, ଶିକ୍ଷା କ୍ଷେତ୍ରରେ ବିକଶିତ ହେବ, ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକଶିତ ହେବ, ଏବଂ ବିଶ୍ୱରେ ଗୋଟେ ବଡ ଅର୍ଥନୀତି ଭାବରେ ଆଗକୁ ଯିବ। ଯେହେତୁ ଏଟା ଗୋଟେ ବିଶ୍ୱରେ ଅଲଗା ସାର୍ବଭୌମ ରାଷ୍ଟ୍ର ଅଛନ୍ତି, ଏକ ପ୍ରତିରକ୍ଷା ଶକ୍ତି ଭାବରେ, ସାମରିକ ଶକ୍ତି ଭାବରେ ଆବଶ୍ୟକତା ମଧ୍ୟ ଭାରତବର୍ଷର ଅଭିଯୋଗ ହେବାର ଅଛି। ଯଦି ଗୋଟେ ଦେଶର ପ୍ରତିରକ୍ଷା ବ୍ୟବସ୍ଥା ଶକ୍ତିଶାଳୀ ନୁହେଁ, ତାକୁ ଅନ୍ୟମାନେ ଗୁରୁତ୍ୱ ଦେବେ ନାହିଁ, ଏ ହେଉଛି ବାସ୍ତବତା। ଆଦର୍ଶବାଦୀ କଥା ଯାହା ହଉ, କିନ୍ତୁ ବାସ୍ତବତା ହଉଛି ପ୍ରତିରକ୍ଷା ବ୍ୟବସ୍ଥା ଶକ୍ତିଶାଳୀ ହେବା ଉଚିତ, ଯାହା ଉପରେ ପ୍ରଧାନମନ୍ତ୍ରୀ ଯଥେଷ୍ଟ ଗୁରୁତ୍ୱ ଦେଇ ଆସିଛନ୍ତି। ତେଣୁ ଆଗାମୀ ଦିନରେ ଯୁବଶକ୍ତି ଆହୁରି ଆଗକୁ ଆସିବା ମଧ୍ୟ ଦରକାର।

ଶୁଣୁଥିଲେ ଆଲୋଚନା ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଯୁବଶକ୍ତି ଏ ସମ୍ପର୍କରେ କହିଥିଲେ ପ୍ରତିରକ୍ଷା ବିଶେଷଜ୍ଞ ଡକ୍ଟର ମାନସ ବେହେରା। କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପ୍ରତିରକ୍ଷା ବାହିନୀ ପାଇଁ 1,10,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ। ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଯୁବପିଢ଼ିଙ୍କୁ କାର୍ଯ୍ୟ କରିବା ପାଇଁ ରାଜ୍ୟପାଳଙ୍କ ଆହ୍ୱାନ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ରାଜ୍ୟ କ୍ୟାବିନେଟ୍ ବୈଠକ। ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବୁଥ୍ଗୁଡ଼ିକର ଯାଞ୍ଚ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ। ଏବଂ ବିଦ୍ୟାଳୟ ଶିକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ କାର୍ଯ୍ୟ କରିବ ଗୋଟିଏ ବୋର୍ଡ। ପ୍ରତିରକ୍ଷା ବାହିନୀ ପାଇଁ 1,10,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଡିଏସି ମଞ୍ଜୁରୀ ପ୍ରଦାନ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ପରିଷଦ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ତିନୋଟି ଯାକ ସେନା ପାଇଁ ବିଭିନ୍ନ ପ୍ରସ୍ତାବିତ ପଦକ୍ଷେପ କାର୍ଯ୍ୟକାରୀ କରିବାରେ ଏହି ପୁଞ୍ଜି ବିନିଯୋଗ ହେବ ବୋଲି ମନ୍ତ୍ରଣାଳୟ କହିଛି। ବାୟୁସେନା ପାଇଁ ଯୁଦ୍ଧ ବିମାନ, ପରିବହନ ହେଲିକପ୍ଟର ଆଦି କ୍ରୟ ପ୍ରସ୍ତାବ ଏଥିରେ ଅନ୍ତର୍ଭୁକ୍ତ। ନୌସେନା ପାଇଁ ରାଡାର କ୍ରୟ, ବିକଶିତ ସାମୁଦ୍ରିକ ଗ୍ୟାସ୍ ଟର୍ବାଇନ୍, ଅରୁଦ୍ର ରାଡାର କ୍ରୟ କରିବାକୁ ନିଷ୍ପତ୍ତି ହୋଇଛି। ସ୍ଥଳସେନା ପାଇଁ ଉଚ୍ଚ ଗତିଶୀଳତା ସମ୍ପନ୍ନ ଯାନବାହନ, ଉନ୍ନତ ହାଲୁକା ହେଲିକପ୍ଟର, ଟ୍ରଲ ଟ୍ୟାଙ୍କ ଏବଂ ଉନ୍ନତ ସେତୁ ବ୍ୟବସ୍ଥା ଉପକରଣ ଅଧିଗ୍ରହଣ କରାଯିବ। କ୍ରୟ ହେବାକୁ ଥିବା ସାମଗ୍ରୀର 98% ଭାରତୀୟ ଶିଳ୍ପକ୍ଷେତ୍ରରୁ ଗ୍ରହଣ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ଭାରତ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ୁଛି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କୁମ୍ଭମ୍ପାଡି କହିଛନ୍ତି। ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ସ୍ୱାସ୍ଥ୍ୟ, ପ୍ରଯୁକ୍ତି ବିଦ୍ୟା, ମହାକାଶ, ଡିଜିଟାଲ ଟେକ୍ନୋଲୋଜି, ସେମିକଣ୍ଡକ୍ଟର ଆଦି ବିଭିନ୍ନ କ୍ଷେତ୍ରରେ ଯୁବପିଢ଼ିଙ୍କ ପାଇଁ ନୂତନ ସୁଯୋଗ ଉନ୍ମୁକ୍ତ ହେଉଛି। ଏହି ସମସ୍ତ ସୁଯୋଗର ସଦୁପଯୋଗ କରିବା ପାଇଁ ରାଜ୍ୟପାଳ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ସମ୍ବଲପୁର ହସ୍ତଶିଳ୍ପର ପ୍ରଶଂସା କରି ଶ୍ରୀ କୁମ୍ଭମ୍ପାଡି କହିଛନ୍ତି, ଜିଲ୍ଲାର ପରମ୍ପରା ଓ ସ୍ଥାନୀୟ କଳାକାରଙ୍କ ପ୍ରତିଭା ବର୍ତ୍ତମାନ ସମୟରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚିଛି। ଶକ୍ତି ସୁରକ୍ଷା ଜାତୀୟ ସୁରକ୍ଷା ସହ ଜଡ଼ିତ। ପେଟ୍ରୋଲ ଓ ଡିଜେଲର ବ୍ୟବହାରକୁ ସୀମିତ ରଖି ଶକ୍ତି ସଂରକ୍ଷଣ କ୍ଷେତ୍ରରେ ବର୍ତ୍ତମାନର ପିଢ଼ି ନୂତନ ଇତିହାସ ସୃଷ୍ଟି କରିପାରିବେ ବୋଲି ରାଜ୍ୟପାଳ କହିଛନ୍ତି। କାର୍ଯ୍ୟକ୍ରମରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଛନ୍ତି, ବିଶ୍ୱର ସର୍ବାଧିକ ଯୁବଗୋଷ୍ଠୀ ଭାରତରେ ରହିଥିବା ବେଳେ ପୂର୍ବ ଭାରତରେ ଏମାନଙ୍କ ସଂଖ୍ୟା ସର୍ବାଧିକ। ଯୁବକଙ୍କ ଆକାଂକ୍ଷା ଏବଂ ବିଭିନ୍ନ ଆହ୍ୱାନକୁ ଦୃଷ୍ଟିରେ ରଖି ସରକାର କାର୍ଯ୍ୟ କରୁଛନ୍ତି। ରୋଜଗାର, ମୂଲ୍ୟବୋଧ, ନୈତିକତା ଏବଂ ସାମାଜିକ ଦାୟିତ୍ୱ ନିର୍ବାହକୁ ଛାତ୍ରଛାତ୍ରୀମାନଙ୍କୁ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଭୁବନେଶ୍ୱର ଲୋକସେବା ଭବନରେ ଜାରି ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକରେ ବିଭିନ୍ନ ବିଭାଗର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇ ମଞ୍ଜୁରୀ ପ୍ରଦାନ କରାଯିବ। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ପାଇଁ 1,30,00,000 ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ସିଜିଏମ୍ ରାକେଶ କୁମାର ଯାଦବ ଏହି ଚେକ୍ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସରକାରୀ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ନିମନ୍ତେ ଦିଗ୍ଦର୍ଶନ କର୍ମଶାଳାର ଆୟୋଜନ କରାଯାଇଛି। ଇତିହାସର 120 ଜଣ ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ କର୍ମଶାଳା ଆୟୋଜନ କରାଯାଇଛି। ଦିଗ୍ଦର୍ଶନ କର୍ମଶାଳା 2 ପର୍ଯ୍ୟାୟରେ ଆୟୋଜିତ ହେଉଛି। ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ 11 ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ କର୍ମଶାଳା ସେପ୍ଟେମ୍ବର 21-25 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। କର୍ମଶାଳାରେ ଜାତୀୟ ଶିକ୍ଷାନୀତି 2020ର ବିଭିନ୍ନ ଦିଗ, ଲିଙ୍ଗଗତ ସମାନତା ଶିକ୍ଷା, ICTର

ଭାର ଓଡ଼ିଶା ଏଜୁକେସନ୍ ରୁଲ୍, ପୋଷୋ ଆକ୍ଟ, ଛାତ୍ରବୃତ୍ତି, ପ୍ରଶାସନିକ ଭୂମିକା, ପରୀକ୍ଷା ଏବଂ ମୂଲ୍ୟାଙ୍କନ ଯୋଜନା ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବୁଥ୍ଗୁଡ଼ିକର ଯାଞ୍ଚ କରିବା ପାଇଁ ବ୍ଲକ୍ ଓ ପୌର ଅଧିକାରୀମାନଙ୍କୁ ରାଜ୍ୟ ନିର୍ବାଚନ କମିଶନ ମଧୁସୂଦନ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ୟା ଥିବା ବୁଥ୍ଗୁଡ଼ିକର ସୁଧାର ନେଇ କାର୍ଯ୍ୟ କରାଯିବ। ଏଥିସହିତ ସାମାଜିକ ଗଣମାଧ୍ୟମରେ କୃତ୍ରିମ ବୁଦ୍ଧିମତା ଜରିଆରେ ଅପପ୍ରଚାରକୁ ରୋକିବା ପାଇଁ ପଦକ୍ଷେପ ସହ ଅଭିଯୋଗ ଆସିଲେ ସାଇବର କ୍ରାଇମ୍ରେ ତଦନ୍ତ ହେବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି। ପ୍ରଥମେ ପଞ୍ଚାୟତ ଓ ପରେ ପୌର ନିର୍ବାଚନ ଅନୁଷ୍ଠିତ ହେବ। ସୀମା ପୁନଃ ନିର୍ଦ୍ଧାରଣ ଓ ସଂରକ୍ଷଣ କାର୍ଯ୍ୟକୁ ସରକାର ଅକ୍ଟୋବର ମାସ 31 ତାରିଖ ସୁଦ୍ଧା ଶେଷ କରିବେ। ଭୋଟର ତାଲିକା ଫେବୃଆରୀ ମାସ 10 ତାରିଖ ସୁଦ୍ଧା ଚୂଡ଼ାନ୍ତ ହେବା ସହ ସମସ୍ତ ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହେବ ବୋଲି ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି। ଜାତୀୟ ଶିକ୍ଷାନୀତି 2020 ଅନୁଯାୟୀ ବିଦ୍ୟାଳୟ ଶିକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜ୍ୟରେ ଆଗାମୀ ଦିନରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ଗୋଟିଏ ବୋର୍ଡ କାର୍ଯ୍ୟ କରିବ ବୋଲି ଗଣଶିକ୍ଷା ସଚିବ ଏନ୍ ତିରୁମଲ ନାୟକ କହିଛନ୍ତି। ପୂର୍ବରୁ ଥିବା ଦୁଇଟି ବୋର୍ଡକୁ ମିଶାଇ ଗୋଟିଏ ଏକୀକୃତ ବୋର୍ଡ ଗଠନ କରିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ପରୀକ୍ଷା ପଦ୍ଧତିରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ଏବଂ ନୂଆ ବୋର୍ଡ କାର୍ଯ୍ୟାଳୟ ନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ସହ ନୂତନ ଡ୍ରାଫ୍ଟ ଆଇନ ପ୍ରସ୍ତୁତ କରାଯାଉଛି ବୋଲି ଶ୍ରୀ ନାୟକ କହିଛନ୍ତି। ଏନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ରାଜ୍ୟରେ ଆସନ୍ତା 15 ତାରିଖରୁ ମାସେ ବ୍ୟାପୀ ଅଗ୍ନି ସୁରକ୍ଷା ଯାଞ୍ଚ କରାଯିବ। ଏନେଇ ମୁଖ୍ୟ ଅଗ୍ନିଶମ ଅଧିକାରୀ ଦେବେନ୍ଦ୍ର ସ୍ୱାଇଁ କହିଛନ୍ତି। ସମସ୍ତ ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନ ଚିକିତ୍ସାଳୟଗୁଡ଼ିକରେ ଯାଞ୍ଚ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ। ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ଓ କର୍ମଶାଳାମାନ ଆୟୋଜନ କରାଯିବ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର 44ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋଟପାଡ଼ ବିଧାୟକ ରୂପପତ୍ରା ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆୟୁକ୍ତ ତଥା ଶାସନ ସଚିବ ଡକ୍ଟର ଏନ୍ ତିରୁମାଲା ନାୟକ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ପରିଷଦର ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନାକୁ ପ୍ରଶଂସା କରିବା ସହ ଗୁଣାତ୍ମକ ଶିକ୍ଷାକୁ ଦ୍ୱିଗୁଣିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା' ଭୈରବୀଙ୍କ ପୀଠ ପାଇଁ ନୂଆଖାଇ ଲଗ୍ନ ଧାର୍ଯ୍ୟ ହୋଇଛି। ଆସନ୍ତା 15 ତାରିଖ ମଙ୍ଗଳବାର ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିର ସକାଳ 8:45ରୁ 10:15 ମଧ୍ୟରେ ନବାନ୍ନ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି। ମା' ଭୈରବୀଙ୍କ ପୀଠରେ ନବାନ୍ନ ଲାଗିବା ପରେ ଅନ୍ୟ ଦେବାଦେବୀଙ୍କଠାରେ ନବାନ୍ନ ଅର୍ପଣ ହେବ। ଯୁବପିଢ଼ିଙ୍କ ମଧ୍ୟରେ ଦେଶପ୍ରେମ, ସେବା ମନୋଭାବ ଓ ସାମାଜିକ ଦାୟିତ୍ୱବୋଧ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଦେବଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ରାଷ୍ଟ୍ର ଗଠନରେ ଯୁବବର୍ଗଙ୍କ ଭୂମିକା ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ। ନୟାଗଡ଼ ଜିଲ୍ଲାରେ ଅସୁରକ୍ଷିତ ଓ ଅପମିଶ୍ରିତ ଖାଦ୍ୟ ବିକ୍ରି ରୋକିବା ପାଇଁ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଯାଞ୍ଚ ଅଭିଯାନ ଜାରି ରହିଛି। ରଣପୁର, ନୟାଗଡ଼, ଇଟାମାଟି ଓ ମାଛିପଡ଼ା ଅଞ୍ଚଳର ବିଭିନ୍ନ ଖାଦ୍ୟ ବ୍ୟବସାୟ ପ୍ରତିଷ୍ଠାନରେ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇ 120 କିଲୋଗ୍ରାମ ଅସୁରକ୍ଷିତ ଖାଦ୍ୟକୁ ନଷ୍ଟ କରାଯିବା ସହ ଜରିମାନା ଆଦାୟ କରାଯାଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜି ଫ୍ରି ଷ୍ଟାଇଲ୍ ଓପନ୍ ନ୍ୟାସନାଲ୍ ର୍ୟାଙ୍କିଙ୍ଗ୍ ଚାମ୍ପିୟନ୍ସିପ୍ 2026 ଉଦ୍ଯାପିତ ହେଉଛି। ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ସ୍କେଟର୍ସମାନେ ଯୋଗ ଦେବା ସହ ସେମାନଙ୍କର ଦକ୍ଷତା ଏବଂ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ଗତ 5 ତାରିଖରୁ ଆରମ୍ଭ ହୋଇଥିବା ପ୍ରତିଯୋଗିତାକୁ କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉଦ୍ଘାଟନ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ବଜ୍ରପାତ ସହ ବର୍ଷା ନେଇ ଆସନ୍ତା 24 ଘଣ୍ଟା ମଧ୍ୟରେ 17ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଶୁକ୍ରବାର ସୁଦ୍ଧା ଉପକୂଳ, ଆଭ୍ୟନ୍ତରୀଣ ଏବଂ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ମୌସୁମୀ ଦୁର୍ବଳ ହେବା ଯୋଗୁଁ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗୁଳୁଗୁଳି ଓ ତାପମାତ୍ରା ବୃଦ୍ଧି ପାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଶୁଣାଣି ଶିବିରରେ 17ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଦେବଗଡ଼ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ 41ଟି ଅଭିଯୋଗ ଗ୍ରହଣ କରାଯିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନୟାଗଡ଼ ଜିଲ୍ଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ ଶୁଣାଣି ଶିବିରରେ 69ଟି ମାମଲାର ତତ୍କାଳ ସମାଧାନ କରାଯାଇଥିଲା। ମାଲକାନଗିରି ଜିଲ୍ଲା ଖଇରପୁଟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶିବିରରେ 52ଟି ଅଭିଯୋଗର ଶୁଣାଣି କରାଯାଇଛି। ନବରଙ୍ଗପୁର ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶୁଣାଣି ଶିବିରରେ 44ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଶୁଣାଣି ଶିବିରରେ 90ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା।
ରାଜ୍ୟ ସରକାର ଅଟଳ ନେଟୱାର୍କ ଫର୍ ନଲେଜ୍ ଅର୍ଗାନାଇଜେସନ୍ ଆଣ୍ଡ ରିଫର୍ମ ଅଙ୍କୁର ମାଧ୍ୟମରେ ପୌର ସଂସ୍ଥାଗୁଡ଼ିକୁ ଆହୁରି ସୁଦୃଢ଼ କରୁଛନ୍ତି। ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଚିନ୍ତାଧାରାରୁ ଅନୁପ୍ରାଣିତ ହୋଇ 2025 ମେ 28 ତାରିଖରେ ଆରମ୍ଭ ହୋଇଥିବା ଅଙ୍କୁର ସହରୀ ସମସ୍ୟା ଓ ସମାଧାନ ମଧ୍ୟରେ ଏକ ସେତୁ ଭାବେ କାର୍ଯ୍ୟ କରୁଛି। ସହରାଞ୍ଚଳ ସ୍ଥାନୀୟ ସମସ୍ୟା ଚିହ୍ନଟ କରିବା

0: ସଠିକ୍ ଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପାଇବା ସହ ନୂତନ ପଦ୍ଧତି ଆପଣାଇବା, ପ୍ରତିଷ୍ଠାନଗତ କ୍ଷମତା ବୃଦ୍ଧି କରିବା ଏବଂ ସଫଳ ସମାଧାନଗୁଡ଼ିକୁ ବିଭିନ୍ନ ସହରରେ ପ୍ରସାରିତ କରିବାରେ ଅଙ୍କୁର ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି, ଅଙ୍କୁର ସହରଗୁଡ଼ିକର ଆବଶ୍ୟକତାକୁ ସଠିକ୍ ଜ୍ଞାନ, ବିଶେଷଜ୍ଞତା ଓ ସମାଧାନ ସହ ସଂଯୋଗ କରୁଛି। ଏହି ପଦ୍ଧତି ମାଧ୍ୟମରେ ବର୍ତ୍ତମାନ ଡିଜିଟାଲ୍ ଶାସନ, ପରିବେଶ ପରିଚାଳନା, ନିୟମାବଳୀର ସଂସ୍କାର, ଦକ୍ଷତା ବିକାଶ, ପରିମଳ, ଜୀବିକା ଓ ନାଗରିକ ସଚେତନତା ଭଳି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକ୍ରମଗୁଡ଼ିକୁ ସମର୍ଥନ ମିଳୁଛି। ସମୃଦ୍ଧ ଓଡ଼ିଶା 2036 ଲକ୍ଷ ହାସଲ ଦିଗରେ ଅଙ୍କୁର ସରକାରଙ୍କ ସାମର୍ଥ୍ୟକୁ ଆହୁରି ମଜବୁତ କରୁଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରତିରକ୍ଷା ବାହିନୀ ପାଇଁ 110,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ। ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଯୁବପିଢ଼ିଙ୍କୁ କାର୍ଯ୍ୟ କରିବା ପାଇଁ ରାଜ୍ୟପାଳଙ୍କ ଆହ୍ୱାନ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ରାଜ୍ୟ କ୍ୟାବିନେଟ୍ ବୈଠକ। ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବୁଥ୍ଗୁଡ଼ିକର ଯାଞ୍ଚ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ। ଏବଂ ବିଦ୍ୟାଳୟ ଶିକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ କାର୍ଯ୍ୟ କରିବ ଗୋଟିଏ ବୋର୍ଡ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ନମସ୍କାର।
1: କାହାଣୀ ଏକ ଗୃହିଣୀ ଆଉ ତାର ଅନ୍ତରାତ୍ମାର। ବିଜୁଳି ବିଲ୍, ସଉଦା, ସ୍କୁଲ ଫିସ୍ ସବୁ ହେଇଗଲା।
2: ବନିଗଲା ବୋଝେ?
1: ହଁ, 5,000 ବଞ୍ଚିଗଲା।
2: ତ ନୂଆ ଶାଢ଼ୀ ନେଇଯିବା?
1: ନା, ଗଲା ମାସରେ ହିଁ ତ ନେଇଥିଲି
2: ଆଉ ଗୋଟିଏ।
1: ନା, ପ୍ରଥମେ ବଜେଟ୍ ବନାଅ, ତାପରେ ଛୋଟ ଛୋଟ ସଞ୍ଚୟକୁ ବ୍ୟାଙ୍କରେ ସେଭ୍ କର, ଆଉ ଟଙ୍କାକୁ ବଢିବାର ଦେଖ।
2: ଦେଖେଇ ହଉଛି
1: ଏବେ, ଯାଅ ଭାଇ।
3: RBI କହେ,
1: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ଆଜିର ପ୍ରସଙ୍ଗ, ବାୟୁ ପ୍ରଦୂଷଣ ବିରୋଧରେ ସଂକଳ୍ପବଦ୍ଧ ଅଭିଯାନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ବାୟୁ ପ୍ରଦୂଷଣ ସାମ୍ପ୍ରତିକ ସମୟର ଏକ ବଡ଼ ଆହ୍ୱାନ। କେବଳ ପରିବେଶଗତ ସମସ୍ୟା ଭିତରେ ସୀମିତ ନ ରହି ଏହା ମାନବ ସମାଜର ସ୍ୱାସ୍ଥ୍ୟ ଏବଂ ଅର୍ଥନୀତି କ୍ଷେତ୍ର ପାଇଁ ଏକ ପ୍ରତିବନ୍ଧକ ଭାବେ ଉଭା ହୋଇଛି। ବାୟୁ ପ୍ରଦୂଷଣ ଏବଂ ଏହାର ନିରାକରଣ ନେଇ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ଅନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ ପାଳନ କରାଯାଉଛି। 2019 ଜାତିସଂଘ ସାଧାରଣ ପରିଷଦ ବୈଠକରେ ସେପ୍ଟେମ୍ବର 7 ନୀଳ ଆକାଶ ପାଇଁ ଅନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। 2020 ଏହି ଦିବସ ପାଳିତ ହୋଇ ଆସୁଛି। ବାୟୁ ଗୁଣବତ୍ତାକୁ ଉନ୍ନତ କରିବା ସହ ପରିବେଶକୁ ସୁରକ୍ଷିତ ରଖିବାରେ ମିଳିତ ପ୍ରୟାସ ଉପରେ ଏହି ଦିବସ ଗୁରୁତ୍ୱ ପ୍ରଦାନ କରୁଛି। ଚଳିତ ବର୍ଷ ଜଳବାୟୁ ଆଧାରିତ କାର୍ଯ୍ୟ ପାଇଁ ସ୍ୱଚ୍ଛ ବାୟୁ ପ୍ରସଙ୍ଗରେ ଏହି ଦିବସ ପାଳନ କରାଯାଉଛି। ବିଭିନ୍ନ ପ୍ରକାର କାରଣ ପାଇଁ ବାୟୁ ପ୍ରଦୂଷିତ ହୋଇଥାଏ। ସେଗୁଡ଼ିକ ମଧ୍ୟରେ ଯାନବାହନ ଏବଂ ଶିଳ୍ପ ନିର୍ଗମନ, ନିର୍ମାଣ, ଧୂଳି, ସଡ଼କପଥ ତଥା ଖୋଲା ଅଞ୍ଚଳ, ଶସ୍ୟ ବର୍ଜ୍ୟକୁ ପୋଡ଼ିବା, ବନାଗ୍ନି ଏବଂ ପ୍ରତିକୂଳ ପାଣିପାଗ ଅନ୍ତର୍ଭୁକ୍ତ। ତେବେ ଅଧିକାଂଶ କାରଣ ମନୁଷ୍ୟକୃତ ବୋଲି ଜଣାପଡ଼ିଛି। ବାୟୁ ପ୍ରଦୂଷଣ ଯୋଗୁଁ ମାନବ ସମାଜର ସ୍ୱାସ୍ଥ୍ୟ ଉପରେ ଅତ୍ୟନ୍ତ ପ୍ରତିକୂଳ ପ୍ରଭାବ ପଡ଼ିଥାଏ। ବିଭିନ୍ନ ରୋଗର କାରଣ ମଧ୍ୟ ଏହା ହୋଇଥାଏ। ତେଣୁ ସୁସ୍ଥ ଜୀବନଶୈଳୀକୁ ଆପଣାଇବା ପାଇଁ ସ୍ୱଚ୍ଛ ବାୟୁ ଅତ୍ୟନ୍ତ ଆବଶ୍ୟକ। ଏପରିକି ସର୍ବୋଚ୍ଚ ନ୍ୟାୟାଳୟ ବିଭିନ୍ନ ମାମଲାର ଶୁଣାଣି ବେଳେ ବାୟୁ ପ୍ରଦୂଷଣକୁ ପ୍ରତିହତ କରିବା ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସମ୍ବିଧାନର ଧାରା 21 ଅନୁଯାୟୀ କୋର୍ଟ ସ୍ୱଚ୍ଛ ବାୟୁକୁ ମୌଳିକ ଅଧିକାର ପରିସରଭୁକ୍ତ କରିଛନ୍ତି। ପ୍ରତ୍ୟେକ ନାଗରିକଙ୍କର ସ୍ୱଚ୍ଛ ବାୟୁ ଏବଂ ପ୍ରଦୂଷଣମୁକ୍ତ ପରିବେଶ ପାଇବା ମୌଳିକ ଅଧିକାର। ପ୍ରଦୂଷଣ କାରଣରୁ ନାଗରିକଙ୍କ ଜୀବନ ବିପନ୍ନ ହେବା ସମ୍ବିଧାନ ପ୍ରଦତ୍ତ ଅଧିକାରର ଉଲ୍ଲଂଘନ ବୋଲି କୋର୍ଟ କହିଛନ୍ତି। ଏପରିକି ବାୟୁ ପ୍ରଦୂଷଣ ସୃଷ୍ଟି କରୁଥିବା ଶିଳ୍ପ ସଂସ୍ଥା, ସଂଗଠନ, ପ୍ରତିଷ୍ଠାନ ତଥା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଜରିମାନା ଆଦାୟ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ସଂଗୃହୀତ ଅର୍ଥକୁ ପରିବେଶର ସୁଧାର କ୍ଷେତ୍ରରେ ବ୍ୟବହାର କରାଯାଇପାରିବ। ଜାତୀୟ ସବୁଜ ନ୍ୟାୟାଧିକରଣ ମଧ୍ୟ ବାୟୁ ପ୍ରଦୂଷଣକୁ ଏକ ସ୍ୱାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତି ବୋଲି ବର୍ଣ୍ଣନା କରିଛନ୍ତି। ଦିଲ୍ଲୀ ତଥା NCR ସମେତ ଉତ୍ତର ଭାରତରେ ଶୀତଦିନେ ଅଧିକ ବାୟୁ ପ୍ରଦୂଷଣ ଦେଖିବାକୁ ମିଳିଥାଏ। ଏହାର କାରଣ ହେଉଛି ଶସ୍ୟର ଅବ୍ୟବହୃତ ଅଂଶ ପୋଡ଼ିବା। ପ୍ରଦୂଷଣ ମାତ୍ରା ନିରୀକ୍ଷଣ କରି ଆବଶ୍ୟକ ସ୍ଥଳେ ନିର୍ମାଣ କାର୍ଯ୍ୟ ଓ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଉଛି। ଏପରିକି ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ସମୟକ୍ରମେ ସାମୟିକ ବନ୍ଦ

ରଖିବାକୁ ନିର୍ଦ୍ଦେଶ ଦିଆଯାଇଥାଏ। ସମସ୍ୟାର ସ୍ଥାୟୀ ସମାଧାନକୁ ଦୃଷ୍ଟିରେ ରଖି ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ଦେଶବ୍ୟାପୀ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ପ୍ରଚଳନ କରାଯାଇଛି। ଏହାର ମୂଳ ଲକ୍ଷ୍ୟ ହେଉଛି ପ୍ରଦୂଷିତ ସହରଗୁଡ଼ିକରେ ବାୟୁ ଗୁଣବତ୍ତାର ସୁଧାର ଆଣିବା। ଏଥିପାଇଁ 12 ବାୟୁ ପ୍ରଦୂଷକ ଗୁଣବତ୍ତା ମାନଦଣ୍ଡ ପ୍ରସ୍ତୁତ କରାଯାଇଛି। 2015 ସରକାର ବାୟୁ ଗୁଣବତ୍ତା ସୂଚକାଙ୍କ କାର୍ଯ୍ୟକାରୀ କରିଥିଲେ। ସହରାଞ୍ଚଳ ବାୟୁ ପ୍ରଦୂଷଣ ମୁକାବିଲା ଲକ୍ଷ୍ୟ ନେଇ 2019 ମିଶନ ମୋଡ଼ରେ ଦେଶର 131 ସହରରେ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମକୁ ଲାଗୁ କରାଯାଇଛି। ରାଜ୍ୟ ସରକାର ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଏବଂ ଅନ୍ୟ ଅଂଶୀଦାରଙ୍କ ସମନ୍ୱୟ ମାଧ୍ୟମରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ଦିଲ୍ଲୀ ଏବଂ ଏନ୍ସିଆର୍ ଅଞ୍ଚଳରେ 2021 ଆଇନ ଅଧୀନରେ ବାୟୁ ଗୁଣବତ୍ତା ପରିଚାଳନା କମିଶନ CAQM ପ୍ରତିଷ୍ଠା କରାଯାଇଛି। ଏହି ଜାତୀୟ କାର୍ଯ୍ୟକ୍ରମ ଅଧୀନରେ ଚଳିତ ବର୍ଷ ସୁଦ୍ଧା 40% ପ୍ରଦୂଷଣ ମାତ୍ରା ହ୍ରାସ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଯୋଜନାରେ ସାମିଲ ହୋଇଥିବା ସହରଗୁଡ଼ିକ ମଧ୍ୟରେ ଓଡ଼ିଶାର 6 ସହର ରହିଛି। ସେଗୁଡ଼ିକ ହେଉଛି ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ଏବଂ ତାଳଚେର। ଏପରିକି ବାୟୁ ଗୁଣବତ୍ତା ସମ୍ପର୍କିତ ସୂଚନା ପ୍ରଦାନ ପାଇଁ ସରକାର ପ୍ରାଣ ପୋର୍ଟାଲର କାର୍ଯ୍ୟକାରୀ କରିଛନ୍ତି, ଫଳରେ ବାୟୁ ପ୍ରଦୂଷଣ ସମ୍ପର୍କରେ ସାଧାରଣ ଜନତା ତଥା ବିଭିନ୍ନ ପ୍ରତିଷ୍ଠାନ ଅବଗତ ହେବା ସହ ଏ ଦିଗରେ ସମାଧାନମୂଳକ ପନ୍ଥା କାର୍ଯ୍ୟକାରୀ କରିବେ ବୋଲି ଆଶା କରାଯାଉଛି। ବାୟୁ ପ୍ରଦୂଷଣକୁ ପ୍ରତିହତ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଆସନ୍ତୁ ସମ୍ମିଳିତ ଉଦ୍ୟମ ମାଧ୍ୟମରେ ଏକ ସୁସ୍ଥ ସମାଜ ଗଠନ କରିବା।

ଆଜିର ପ୍ରସଙ୍ଗରେ ଶୁଣିଲେ ବାୟୁ ପ୍ରଦୂଷଣ ବିରୋଧରେ ସଂକଳ୍ପବଦ୍ଧ ଅଭିଯାନ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସୁଭାଷ ଚନ୍ଦ୍ର ଶତପଥୀ। ଆପଣମାନେ କାର୍ଯ୍ୟକ୍ରମ

0: ଗଙ୍ଗାଧର ମେହର ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଅନେକ ନୁହନ୍ତି, ଅଧିକାର ସାବ୍ୟସ୍ତ କରିବାର ସମୂହ ନୁହନ୍ତି, ଦାୟିତ୍ୱ ନେବାର ସମୂହ। ଆଜି ଯେଉଁମାନେ ଏଠି ଦୀକ୍ଷାନ୍ତ ନେଇକି ସମାବର୍ତ୍ତନ ନେଇକି ସମାଜକୁ ଯିବେ ସେମାନେ ଦାୟିତ୍ୱ ନେବେ, ଏଇଟା ମୋର ପୁରା ବିଶ୍ୱାସ ଅଛି। ବୈଚାରିକ ବିକାଶରେ କେଉଁଭଳିଆ ଭାବେ ଉପଯୋଗ କରିବା, ପାଠ ପଢ଼େଇବାର ବ୍ୟବସ୍ଥାକୁ ବଦଳେଇବା ପାଇଁ ପଡ଼ିବ, ପାଠ ପଢ଼ିବାର ବିଷୟକୁ ବଦଳେଇବା ପାଇଁ ପଡ଼ିବ। ଆଜି କେବଳ ଡିଗ୍ରୀ ପର୍ଯ୍ୟାପ୍ତ ନୁହେଁ, ଆଜି କେବଳ ଗୋଟିଏ ସ୍କିଲ ସାର୍ଟିଫିକେଟ୍ ପର୍ଯ୍ୟାପ୍ତ ନୁହେଁ, ଜ୍ଞାନ ଆଉ କୌଶଲ୍ୟ ଉଭୟଙ୍କୁ ମିଶାଇଲେ ଦକ୍ଷତା ବାହାରୁଛି।
1: ପିତା ରାଘନୁ ଆଜି ସକାଳ ବେଳା ସମ୍ବଲପୁର ବିଶ୍ୱବିଦ୍ୟାଳୟର 36 ନମ୍ବର ସମାବର୍ତ୍ତନ ଉତ୍ସବଥି ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥି ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିକରି କହିଛନ୍, ଜାତୀୟ ଶିକ୍ଷାନୀତି 2020 ଅନୁସାରେ ସରକାର ପାଠ୍ୟକ୍ରମଥି ନବସୃଜନ, ଉଦ୍ଭାବନ, ଦକ୍ଷତା ଆଉ ପ୍ରଯୁକ୍ତି ବିଦ୍ୟାକେ ଅତ୍କା ଜୋର ଦେଇଛନ୍। କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କର ଭିନ୍ ଭିନ୍ ଯୋଜନା ଓ ସୁବିଧାର ସଦୁପଯୋଗ କରିକରି ଛାତ୍ରଛାତ୍ରୀମାନଙ୍କୁ ଉଦ୍ୟୋଗୀ ହେବାର୍ ଲାଗି ରାଜ୍ୟପାଳ ପରାମର୍ଶ ଦେଇଛନ୍। କାର୍ଯ୍ୟକ୍ରମଟି ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇକରି କହିଛନ୍, ପାରମ୍ପରିକ ଶିକ୍ଷା ଆଉ ଆଧୁନିକ କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତି ବିଦ୍ୟାର ସଠିକ୍ ଉପଯୋଗ ଭବିଷ୍ୟତର ଗବେଷଣାକେ ଗୋଟିଏ ନୂଆ ଦିଗ ଦେଖାବା, ଜ୍ଞାନ ଆଉ କୌଶଳର ମିଶାଇକରି ପ୍ରକୃତ ଦକ୍ଷତା ତିଆରି କରିକରି ଆଇବା ଦିନେ ରାଜ୍ୟ ଆଉ ଦେଶର ପ୍ରଗତିଥି ସାହାଯ୍ୟ ବୋଲି ଶ୍ରୀ ପ୍ରଧାନ କହିଛନ୍। ଏହି ଅବସରରେ 65 ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଛି। ଉତ୍ସବଥି ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟାପକ ଆଉ ବିଶ୍ୱବିଦ୍ୟାଳୟର ବହୁତ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଭୁବନେଶ୍ୱର ଲୋକସଭା ଭବନରେ ଚାଲିଛି। ବୈଠକଟି 18 ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇକରି ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ସନାତନ ପରମ୍ପରା, ନୈତିକ ମୂଲ୍ୟବୋଧ ଆଉ ସାଂସ୍କୃତିକ ଜାଗରଣ ବିକଶିତ ଭାରତ ଆଉ ସମୃଦ୍ଧ ଓଡ଼ିଶାର ସଂକଳ୍ପକେ ସାକାର କରବାରଟା ପ୍ରକୃତ ଶକ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଶ୍ରୀକ୍ଷେତ୍ର ପୁରୀନୁ ଗୋଟିଏ କାର୍ଯ୍ୟକ୍ରମଥି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍, ସନ୍ଥମାନଙ୍କର ଆଶୀର୍ବାଦ ଆଉ ଆଧ୍ୟାତ୍ମିକ ମାର୍ଗଦର୍ଶନ ରାଜ୍ୟର ବିକାଶ ଆଉ କଲ୍ୟାଣ ଯାତ୍ରାକେ ଅତ୍କା ଦିଗ୍ଦର୍ଶନ ଦେବା। କାର୍ଯ୍ୟକ୍ରମଥି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଯୋଗ ଦେଇକରି କହିଛନ୍, ଆଧ୍ୟାତ୍ମିକ ବାଣୀ ଆଉ ମାର୍ଗଦର୍ଶନ ସବୁବେଳେ ମନେ ଭକ୍ତି, ଶାନ୍ତି, ସକାରାତ୍ମକ ଭାବନା ଆନ୍ସି। ରାଜ୍ୟ ଖରିଫ ଧାନ କିଣା ଲାଗି 21,42,000 ଚାଷୀ ପଞ୍ଜୀକରଣ କରିଛନ୍ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍। ବନ୍ୟା ଲାଗି ପଞ୍ଜୀକରଣ ପ୍ରକ୍ରିୟା ଡେରି ହୋଇଥିଲା, ଆଜି ଏହି ପ୍ରକ୍ରିୟା ଶେଷ ହେଉଛି ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍।
2: ଆପଣ ଗତକାଲି ସୁଦ୍ଧା 21,42,000 ଚାଷୀଙ୍କର ପଞ୍ଜୀକରଣ ହେଇସାରିଛି, ଆଜି ମଧ୍ୟ ଗୋଟିଏ ଦିନ ଅଛି। ବର୍ତ୍ତମାନ ସୁଦ୍ଧା ଆମେ 2,97,000 ଟନ୍ ସାର ପାଇସାରିଲୁଣି, ଆମେ ପ୍ୟାକ୍ସ ଦେଇଛୁ 2,67,000, ଡିଲର ମାନଙ୍କୁ ଦେଇଛୁ 2,411 ଟନ୍, 20,400 ଟନ୍ ଆମ୍ବାର ଷ୍ଟକ୍ ଅଛି। ତେଣୁ ଚାଷ ପାଇଁ ଏ ବର୍ଷ ଯୋଉ ସାରର ଗତ ବର୍ଷ ଟିକେ ଅଭାବ ହେଇଥିଲା, ଏ ବର୍ଷ ତାକୁ ଆମେ କରିବାକୁ ଦେବୁ ନାହିଁ।
1: ଗଲା ମାସ 6 ତାରିଖନୁ ଏହି ପଞ୍ଜୀକରଣ କାମ ମୁଲିଥିଲା। ବରଗଡ଼ ଜିଲ୍ଲାନ ସବୁନୁ ଯହ 1,83,000 ଚାଷୀ ପଞ୍ଜୀକରଣ କରିଛନ୍। ଗଲା ବଛରନୁ ଏ ବଛର ଗଲା ଶନିବାର ତକ୍ ପାଖାପାଖି 2,00,000 ଅତ୍କା ଚାଷୀ ପଞ୍ଜୀକୃତ ହୋଇଥିବାର ଜଣାପଡ଼ିଛି। ରାଜ୍ୟର ସବୁ ଦୁର୍ବଳ ଆଉ ବିପଦ ଅବସ୍ଥାରେ ଥିବାର ସରକାରୀ ଓ ବେସରକାରୀ କୋଠାମାନଙ୍କୁ ଭଙ୍ଗାଯିବା ବୋଲି ଗୃହ ଆଉ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍। ବିପଦ ଅବସ୍ଥାରେ ଥିବାର ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ରକେ ଭାଙ୍ଗବାର ଲାଗି ଆଗନୁ ସରକାରୀ ସ୍ତରଥି ନିର୍ଦ୍ଦେଶ ଦିଆଯାଇଥିଲା। ସହର ନଥିବାର ସରକାରୀ ଆଉ ବେସରକାରୀ କୋଠାର ଚିହ୍ନଟ ପ୍ରକ୍ରିୟା କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନ। ବାୟୁ ପ୍ରଦୂଷଣ ଆଉ ଇତାର ନିରାକରଣ ବାବଦେ ଲୋକ ସଚେତନ କରବାର ଲାଗି ଆଜି ଅନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ ପାଳନ କରାଯାଉଛି। ଇଦିବସର ବାର୍ତ୍ତା ରହିଛି, ଜଳବାୟୁ କାର୍ଯ୍ୟାନ୍ୱୟନ ଲାଗି ସ୍ୱଚ୍ଛ ବାୟୁ, ସ୍ୱଚ୍ଛ ପରିବେଶ ଆଉ ସ୍ଥାୟୀ ଜୀବନଶୈଳୀର ବାର୍ତ୍ତା ପ୍ରସାର କରବାର, ବାୟୁର ଗୁଣାତ୍ମକ ମାନ ବଢ଼ାବାର ଆଉ ପ୍ରଦୂଷଣ କମ୍ କରବାରକେ ଅନ୍ତର୍ଜାତୀୟ ସ୍ତରଥି ସହଯୋଗ ବର୍କସ୍ କରବାର ଲାଗି ଏହି ଦିବସ ପାଲେତ ହେଇ ଆସୁଛି। 2019 ଡିସେମ୍ବର 19 ତାରିଖଟି ଏହି ଦିବସ ପାଳନ ଲାଗି ଜାତିସଂଘ ସାଧାରଣ ଅଧିବେଶନଟି ପ୍ରସ୍ତାବ ଗୃହୀତ ହୋଇଥିଲା। ସ୍ୱାସ୍ଥ୍ୟ, ଅର୍ଥନୀତି, ଉତ୍ପାଦକତା ଆଉ ପରିବେଶ ଉପରେ ସ୍ୱଚ୍ଛ ବାୟୁର ପ୍ରଭାବର ଗୁରୁତ୍ୱ ରହିଛି। ସେଥିଲାଗି ଜଳବାୟୁ ପରିବର୍ତ୍ତନ ମୁକାବିଲା କରବାର ସହିତ ସ୍ୱଚ୍ଛ ବାୟୁ ବାବଦ ଜ୍ଞାନ ନବସୃଜନ ଦରକାର ରହିଛି। ଏହି ଅବସରରେ ଆଜି ନୂଆଦିଲ୍ଲୀଠାରେ ପରିବେଶ, ଜଙ୍ଗଲ ଆଉ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ତରଫରୁ ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ପୁରସ୍କାର ଦିଆଯାଇଛି। ଏଥିରେ ରାଜ୍ୟର 4 ସହରକେ ପୁରସ୍କୃତ କରାଯାଇଛି। 3,00,000 କମ୍ ଜନସଂଖ୍ୟା ଥିବାର ବର୍ଗଥି ଯାଜପୁର ଜିଲ୍ଲାର କଳିଙ୍ଗନଗର, ଶିଳ୍ପାଞ୍ଚଳ ସହର ବ୍ୟାସନଗରକେ ପହିଲା ପୁରସ୍କାର ମିଳିଛି। ଏହି ବର୍ଗଥି ଅନୁଗୁଳ ଆଉ 2 ଆଉ ତାଲଚେର 3 ନମ୍ବର ଠାନ୍ ପାଇଛି। 4,00,000 ଅତ୍କା ଜନସଂଖ୍ୟା ବର୍ଗଥି ରାଉରକେଲା ପହିଲା ଠାନ୍ ହାସଲ କରିକରି ପୁରସ୍କୃତ ହୋଇଛି। ଦେଶର ମୋଟ

0: आकाशवाणी संबलपुर समय संध्या 7:15 हेबाकु जाउछि ओडियारे संबल सुनंतु रेले करी प्रचार करूछु आकाशवाणी कटक केंद्र
1: सुनंतु ओडियारे संवाद
2: आकाशवाणी ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର ମୁଖ୍ୟ ସମ୍ବାଦ ଗୁଜରାଟ ଓ ମହାରାଷ୍ଟ୍ରକୁ ଆସନ୍ତାକାଲି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ କୋଠା ଭୁଷୁଡ଼ିବା ଘଟଣାରେ ସର୍ବୋଚ୍ଚ କାର୍ଯ୍ୟନିର୍ବାହୀ ସ୍ତରୀୟ ତଦନ୍ତ କରିବାକୁ ଦିଲ୍ଲୀ ମହାନଗର ନିଗମକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଗୋଆ ପୁଲିସ୍କୁ ମର୍ଯ୍ୟାଦାଜନକ ରାଷ୍ଟ୍ରପତି ପୁଲିସ୍ ଧ୍ୱଜା ପ୍ରଦାନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଗୋଟିଏ ଲୋକସଭା ଏବଂ 5 ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ଘୋଷଣା ବୁଧବାର ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି ଏବଂ ନେପାଳ ତିବ୍ବତ ବନ୍ୟାଜନିତ ମୃତ ବ୍ୟକ୍ତିଙ୍କ ଚିହ୍ନଟ ପାଇଁ ଡିଏନ୍ଏ ପରୀକ୍ଷଣରେ ସହାୟତା ପ୍ରଦାନ କରିବାକୁ ଚୀନ୍ସ୍ଥିତ ଭାରତୀୟ ଦୂତାବାସର ଅନୁରୋଧ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟ ଓ ମହାରାଷ୍ଟ୍ର ଗସ୍ତରେ ଯିବେ ଭଦୋଦରାଠାରେ ପ୍ରଧାନମନ୍ତ୍ରୀ 35,000 crore ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ପ୍ରଧାନମନ୍ତ୍ରୀ ଏହି ଅବସରରେ ପଶ୍ଚିମାଞ୍ଚଳ ସମର୍ପିତ ମାଲ ପରିବହନ କରିଡରର 3 ଗୁରୁତ୍ୱପୂର୍ଣ୍ଣ ଭାଗକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଏଥିରେ 20,700 crore ବ୍ୟୟରେ 326 km ଦୀର୍ଘ ମାର୍ଗର ବିକାଶ କରାଯାଇଛି ପ୍ରଧାନମନ୍ତ୍ରୀ ମଧ୍ୟ ନୂଆ ସାନନ୍ଦ ନୂଆ ମକରପୁରା ନୂଆ ଉମ୍ବରଗାଓଁ ଏବଂ ନୂଆ ଜେଏନ୍ପିଟିରୁ ମାଲ ପରିବହନ ଟ୍ରେନ୍ର ଶୁଭାରମ୍ଭ କରିବେ ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭଦୋଦରା ଏବଂ ତଣ୍ଡା ରୋଡ୍ ମଧ୍ୟରେ ନୂଆ ରେଳସେବାର ଶୁଭାରମ୍ଭ କରିବେ ଜୋବାଟ ତଣ୍ଡା ରୋଡ୍ ନୂଆ ରେଳ ଲାଇନ୍ର ମଧ୍ୟ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଉଦ୍ଘାଟନ କରିବେ ଏହାବ୍ୟତୀତ 9,700 crore ବ୍ୟୟ ଅଟକଳରେ 3 ନୂଆ ରେଳ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ 1,780 crore ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା 3 ଜାତୀୟ ରାଜପଥ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଗୁଜରାଟ ଗସ୍ତ ଅବସରରେ ଶ୍ରୀ ମୋଦି 2,600 crore ଅଧିକ ଟଙ୍କାର ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି ପରେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ଗସ୍ତ କରି ମୁମ୍ବାଇଠାରେ ଗ୍ଲୋବାଲ୍ ଫିନ୍ଟେକ୍ ସମ୍ମିଳନୀ 2026 ଉଦ୍ଘାଟନ କରିବେ ନୂଆଦିଲ୍ଲୀର ସତ୍ୟ ନିକେତନ କୋଠା ଭୁଷୁଡ଼ିବା ଘଟଣାରେ ସର୍ବୋଚ୍ଚ କାର୍ଯ୍ୟନିର୍ବାହୀ ସ୍ତରୀୟ ତଦନ୍ତ କରିବାକୁ ଦିଲ୍ଲୀ ମହାନଗର ନିଗମକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ସମ୍ପୃକ୍ତ କୋଠାର ନିର୍ମାଣ ଅନୁମତି ବୈଧତା ଯାଞ୍ଚ କରିବାକୁ ମଧ୍ୟ କୋର୍ଟ କହିଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ୍ ଦେବେନ୍ଦ୍ର କୁମାର ଉପାଧ୍ୟାୟ ଏବଂ ଜଷ୍ଟିସ୍ ତେଜସ୍ କାରିଆଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଏକ ଜନସ୍ୱାର୍ଥ ଆବେଦନର ଶୁଣାଣି ଅବସରରେ ସମସ୍ତ ପେଇଂ ଗେଷ୍ଟ ଆବାସସ୍ଥଳୀ ଏବଂ ଛାତ୍ରାବାସଗୁଡ଼ିକର 1 ମଧ୍ୟରେ ଯାଞ୍ଚ କାର୍ଯ୍ୟ ଶେଷ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ଏହି ଘଟଣାରେ ସମ୍ପୃକ୍ତ ପ୍ରତ୍ୟେକ ଅଂଶୀଦାର ଏବଂ ସରକାରୀ କର୍ତ୍ତୃପକ୍ଷଙ୍କ ବିଫଳତାକୁ ମଧ୍ୟ ଦାୟୀ କରିବାକୁ କୋର୍ଟ କହିଛନ୍ତି ପ୍ରତ୍ୟେକଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟ କହିଛନ୍ତି ବେସରକାରୀ ପିଜି ଆବାସସ୍ଥଳୀ ଏବଂ ଛାତ୍ରାବାସଗୁଡ଼ିକରେ ରହୁଥିବା ଅନ୍ତେବାସୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ସମସ୍ତ ପିଜି ଆବାସଗୁଡ଼ିକରେ ରହୁଥିବା ଛାତ୍ରଙ୍କ ସଂଖ୍ୟା ନିର୍ଣ୍ଣୟ କରିବା ସହ ସେଗୁଡ଼ିକର ବୈଧତା ଅନୁମତି ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ଯାଞ୍ଚ କରିବାକୁ କୋର୍ଟ କହିଛନ୍ତି ନାମ ଲେଖାଉଥିବା ଦିଲ୍ଲୀ ବାହାର ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏବଂ ସେମାନଙ୍କ ପାଇଁ ରହିଥିବା ସ୍ଥାନ ଉପଲବ୍ଧତା ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବାକୁ କୋର୍ଟ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବାକୁ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି ଏହି ଆବେଦନର 10

0: ମଧ୍ୟରେ ଉତ୍ତର ଦାଖଲ କରିବାକୁ ପ୍ରତିପକ୍ଷଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା 25 ତାରିଖକୁ ଧାର୍ଯ୍ୟ କରାଯାଇଛି। ଅନ୍ୟପକ୍ଷରେ କୋଠାର ମାଲିକଙ୍କୁ ଇତିମଧ୍ୟରେ ଗିରଫ କରାଯାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାନଗର ନିଗମର ଡେପୁଟି କମିଶନର, ଅଧିକରଣ ଯନ୍ତ୍ରୀ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ସହକାରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ସମେତ 5 ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଦିଲ୍ଲୀରେ ବେଆଇନ ଭାବେ ନିର୍ମିତ 5 ମହଲା ବିଶିଷ୍ଟ କୋଠାଗୁଡ଼ିକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୋଆ ପୁଲିସ୍କୁ ମର୍ଯ୍ୟାଦାଜନକ ରାଷ୍ଟ୍ରପତି ପୁଲିସ୍ ଧ୍ୱଜା ପ୍ରଦାନ କରାଯାଇଛି। ଗୋଆର ତଲେଗାଓଁସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଇଣ୍ଡୋର ଷ୍ଟାଡିୟମ୍ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ଧ୍ୱଜା ପ୍ରଦାନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ଶାହା ଗୋଆ ପୁଲିସ୍ର ସେବା, ବୃତ୍ତିଗତ ଦକ୍ଷତା, ସାହସ ଏବଂ ଶୃଙ୍ଖଳାର ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଆଭ୍ୟନ୍ତରୀଣ, ଉପକୂଳ ସୁରକ୍ଷା ଏବଂ ପର୍ଯ୍ୟଟନ ଅର୍ଥନୀତିକୁ ସୁରକ୍ଷିତ ରଖିବାରେ ଗୋଆ ପୁଲିସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।
1: 8 दशकों की गौरवशाली गोवा पुलिस की सेवा राष्ट्रपति जी के दिए हुए निशान के साथ देश भर की पुलिस की कतार में खड़ी है। ये गौरव जिन जिन राज्यों की पुलिस को मिला, वो पुलिस के गौरवशाली इतिहास, साहस, अनुशासन और समर्पण के कारण ही राष्ट्रपति महोदय ने गोवा को प्रेसिडेंट कलर से सम्मानित करने का काम किया है।
0: କର୍ତ୍ତବ୍ୟ ପାଳନ ସମୟରେ ପ୍ରାଣ ହରାଇଥିବା ପୁଲିସ୍ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଶ୍ରୀ ଶାହା ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆସାମର ନାଗାଓଁ ଲୋକସଭା ଆସନ ସମେତ କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ସେଥିମଧ୍ୟରେ ତାମିଲନାଡୁ ଓ ପଶ୍ଚିମବଙ୍ଗର 2 ଲେଖାଏଁ ଏବଂ ପୁଡୁଚେରୀର 1 ବିଧାନସଭା ଆସନ ଅନ୍ତର୍ଭୁକ୍ତ। କମିଶନ ଦେଇଥିବା ସୂଚନା ଅନୁଯାୟୀ ତାମିଲନାଡୁର ମଦୁରାକନ୍ତମ୍ ଏବଂ ଧାରାପୁରମ୍ ଆସନ, ପଶ୍ଚିମବଙ୍ଗର ରେଜିନଗର ଓ ନନ୍ଦୀଗ୍ରାମ ଏବଂ ପୁଡୁଚେରୀର ଥାଟଞ୍ଚାୱାଡ଼ି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତା ବୁଧବାର ଦିନ ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଉପନିର୍ବାଚନ ପାଇଁ ଆସନ୍ତା 16 ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିବାର ସମୟସୀମା ରହିବ। ଅକ୍ଟୋବର 6 ଭୋଟ୍ ଗ୍ରହଣ କରାଯାଇ 9 ଗଣତି ସହ ଫଳାଫଳ ପ୍ରକାଶ ପାଇବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ବିଶ୍ୱ ଫାର୍ମାସି କ୍ଷେତ୍ରରେ ସ୍ଥିତି ସୁଦୃଢ଼ କରିବା ଏବଂ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭାରତକୁ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ଗଢ଼ି ତୋଳିବାକୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଫାର୍ମା ମାକ୍ଟେକ୍ ଏବଂ ଲାବ୍ ନେକ୍ସଟ ଏକ୍ସପୋ 2026କୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ଗୋଏଲ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବର୍ଦ୍ଧିତ ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି। ବିଭିନ୍ନ ରାଷ୍ଟ୍ର ସହ ରହିଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ସୁଯୋଗ ନେବାକୁ ଶ୍ରୀ ଗୋଏଲ ଫାର୍ମା କ୍ଷେତ୍ରକୁ ଆହ୍ୱାନ ଦେଇଛନ୍ତି। ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ସୁଯୋଗ ଉପଲବ୍ଧତାକୁ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସ୍ୱାସ୍ଥ୍ୟସେବା ଏବଂ ଔଷଧ, ଚିକିତ୍ସା ଉପକରଣ ଆଦି କ୍ଷେତ୍ରଗୁଡ଼ିକରେ ରହିଥିବା ବ୍ୟାପକ ସୁଯୋଗ ଉପରେ ମନ୍ତ୍ରୀ ଶ୍ରୀ ଗୋଏଲ ସୂଚନା ପ୍ରଦାନ କରିଛନ୍ତି। ନେପାଳ ତିବ୍ବତ ବନ୍ୟାଜନିତ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଡିଏନ୍ଏ ପରୀକ୍ଷଣରେ ସହାୟତା ପ୍ରଦାନ କରିବାକୁ ନିଖୋଜ ଭାରତୀୟ ନାଗରିକଙ୍କ ପରିବାରକୁ ଅନୁରୋଧ କରାଯାଇଛି। ଚୀନ୍ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏକ ବିବୃତ୍ତିରେ ଏହି ଅନୁରୋଧ କରାଯାଇଛି। ଇଚ୍ଛୁକ ପରିବାରଗୁଡ଼ିକୁ ଆନ୍ତର୍ଜାତିକ ସ୍ୱୀକୃତିପ୍ରାପ୍ତ ଫର୍ମାଟ୍ କୋଡିସ୍ ମାଧ୍ୟମରେ ଭାରତୀୟ ଦୂତାବାସକୁ ଡିଏନ୍ଏ ନମୁନା ସଂଗ୍ରହ ସଂକ୍ରାନ୍ତ ତଥ୍ୟ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। ଏହି ତଥ୍ୟକୁ ସମ୍ପୃକ୍ତ ଚୀନ୍ କର୍ତ୍ତୃପକ୍ଷଙ୍କୁ ପଠାଯିବ। ଡିଏନ୍ଏ ମେଳକ କ୍ଷେତ୍ରରେ ସମ୍ପୃକ୍ତ ପରିବାରକୁ ଆବଶ୍ୟକ ତଥ୍ୟ ପ୍ରଦାନ କରାଯିବ ବୋଲି ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ସବିଶେଷ ତଥ୍ୟ ଜାଣିବା ପାଇଁ ଦୂତାବାସ ପକ୍ଷରୁ ସ୍ୱତନ୍ତ୍ର ଟେଲିଫୋନ୍ ନମ୍ବର ଏବଂ ଇମେଲ୍ ଜାରି କରାଯାଇଛି। ପ୍ରତିରକ୍ଷା ବାହିନୀ ପାଇଁ 110,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଡିଏସି ମଞ୍ଜୁରୀ ପ୍ରଦାନ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ପରିଷଦ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। 3 ସେନା ପାଇଁ ବିଭିନ୍ନ ପ୍ରସ୍ତାବିତ ପଦକ୍ଷେପ କାର୍ଯ୍ୟକାରୀ କରିବାରେ ଏହି ପୁଞ୍ଜି ବିନିଯୋଗ ହେବ ବୋଲି ମନ୍ତ୍ରଣାଳୟ କହିଛି। ବାୟୁସେନା ପାଇଁ ଯୁଦ୍ଧ ବିମାନ, ପରିବହନ, ହେଲିକପ୍ଟର ଆଦି କ୍ରୟ ପ୍ରସ୍ତାବ ଏଥିରେ ଅନ୍ତର୍ଭୁକ୍ତ। କ୍ରୟ ହେବାକୁ ଥିବା ସାମଗ୍ରୀର 98% ଭାରତୀୟ ଶିଳ୍ପ କ୍ଷେତ୍ରରୁ ଗ୍ରହଣ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ତ୍ୱରିତ ଓ ସୁଲଭ ନ୍ୟାୟ ବ୍ୟବସ୍ଥା କ୍ଷେତ୍ରରେ ଲୋକ ଅଦାଲତ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0112371717 2331144 2331401

0: 3717107 ଶୂନ୍ୟ ଛଅ ନମ୍ବରକୁ ଡାଏଲ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଜାତୀୟ ସବୁଜ ଟ୍ରିବ୍ୟୁନାଲ ଏନ୍ଜିଟି ଅଧ୍ୟକ୍ଷ ଜଷ୍ଟିସ୍ ପ୍ରକାଶ ଶ୍ରୀବାସ୍ତବ କହିଛନ୍ତି ସ୍ୱଚ୍ଛ ବାୟୁ ମାନବ ସମାଜ ପାଇଁ ଏକ ମୌଳିକ ଆବଶ୍ୟକତା। ନୂଆଦିଲ୍ଲୀରେ ଆଜି ନୀଳ ଆକାଶ ପାଇଁ ଅନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ ପାଳନ ଅବସରରେ ଏକ ସମାବେଶକୁ ସମ୍ବୋଧନ କରି ଜଷ୍ଟିସ୍ ଶ୍ରୀବାସ୍ତବ ଏହା କହିଛନ୍ତି। ସେ କହିଛନ୍ତି ସୁସ୍ଥ ଜୀବନଶୈଳୀ ପାଇଁ ସ୍ୱଚ୍ଛ ବାୟୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସମାଜର ବିଭିନ୍ନ ବର୍ଗ ବାୟୁ ପ୍ରଦୂଷଣ ବିନା ସ୍ୱଚ୍ଛନ୍ଦରେ ଜୀବନ ଅତିବାହିତ ହେବା ଅତ୍ୟନ୍ତ ଜରୁରୀ। ବାୟୁ ପ୍ରଦୂଷଣର ଉତ୍ସଗୁଡ଼ିକ ଉପରେ ଆଲୋକପାତ କରି ଜଷ୍ଟିସ୍ ଶ୍ରୀବାସ୍ତବ ଏହାକୁ ପ୍ରତିହତ କରିବା ପାଇଁ ସମ୍ମିଳିତ ପ୍ରୟାସ ଗୁରୁତ୍ୱ ପ୍ରଦାନ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଗୁଜରାଟ ଓ ମହାରାଷ୍ଟ୍ରକୁ ଆସନ୍ତାକାଲି ଯିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣାରେ ସର୍ବୋଚ୍ଚ କାର୍ଯ୍ୟନିର୍ବାହୀ ସ୍ତରୀୟ ତଦନ୍ତ କରିବାକୁ ଦିଲ୍ଲୀ ମହାନଗର ନିଗମକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଗୋଆ ପୁଲିସ୍କୁ ମର୍ଯ୍ୟାଦାଜନକ ରାଷ୍ଟ୍ରପତି ପୁଲିସ୍ ଧ୍ୱଜା ପ୍ରଦାନ। ରାଷ୍ଟ୍ରମନ୍ତ୍ରୀ ଲୋକସଭା ଏବଂ ପାଞ୍ଚଟି ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ବ୍ୟକ୍ତିଙ୍କ ଚିହ୍ନଟ ପାଇଁ ଡିଏନ୍ଏ ପରୀକ୍ଷଣରେ ସହାୟତା ପ୍ରଦାନ କରିବା ଚୀନ୍ ସ୍ଥିତ ଭାରତ ଅନୁରୋଧ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରର ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମାଲକାନଗିରି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ମାଲକାନଗିରି ସମ୍ବାଦଦାତା ଦୁର୍ଗା ପ୍ରସାଦ ପଟ୍ଟନାୟକ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ମାଲକାନଗିରି ଜିଲ୍ଲା ପୁଣି ମ୍ୟାଲେରିଆ ସଂକ୍ରମଣ ବୃଦ୍ଧି ଚିନ୍ତାର କାରଣ ହୋଇଛି। ଜୁଲାଇ ମାସରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବା ବେଳେ ରୋଗୀଙ୍କ ପରୀକ୍ଷା ଚିହ୍ନଟ ଓ ଚିକିତ୍ସା ସହ ନିରାକରଣ ପଦକ୍ଷେପ ଜାରି ରହିଛି। ଜିଲ୍ଲାରେ ଏଯାବତ 4,15,000 ମଶାରୀ ବଣ୍ଟନ କରାଯାଇଛି। ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୌଭାଗ୍ୟ ରଞ୍ଜନ ରଣସିଂହ କହିଛନ୍ତି
3: ମାଲକାନଗିରି ମ୍ୟାଲେରିଆ ପ୍ରବଣ 2016 ମସିହାରେ ଆମେ 40,439 ମ୍ୟାଲେରିଆ ରୋଗୀ ଚିହ୍ନଟ କରିଥିଲୁ। ଯଦି ଦେଖିବେ 2026 ମସିହାରେ ତ ଦେର୍ ଇଜ୍ ଏ ଗ୍ରେଟ୍ ଆଚିଭମେଣ୍ଟ ଇନ୍ ରିଡ୍ୟୁସିଂ ଦ ମ୍ୟାଲେରିଆ କେସେସ୍। କିନ୍ତୁ ଏବେ ଆମର ଦେଖୁଛୁ କିଛି ଜାଗାରେ ଆମର ମ୍ୟାଲେରିଆ ବଢ଼ିଛି। ଯୋଉ ଜାଗାରେ ଆମର ସର୍ଭିଲେନ୍ସ ଠିକ୍ ନଥିଲା ଆମେ ସେ ଏରିଆ ଗୁଡ଼ାକ ଚିହ୍ନଟ କରିକି ଯେତେବେଳେ ସେଠି ଆମେ ଲୋକମାନଙ୍କର ଟେଷ୍ଟ କଲୁ ଲୋକମାନେ ପଜିଟିଭ୍ ଆସିଲେ। ତା ବ୍ୟତୀତ ଯେତେବେଳେ ଆମେ ଆକ୍ଟିଭିଟି ବଢ଼େଇବା ନିଶ୍ଚୟ ଆମର କେସେସ୍ ବାହାରିବେ। ଆମର ରୁଟିନ୍ ସର୍ଭିଲେନ୍ସକୁ ଆମେ ଷ୍ଟ୍ରେନ୍ଦେନ୍ କରୁଛୁ। ତା ବ୍ୟତୀତ ଦମନ ଆକ୍ଟିଭିଟି କରୁଛନ୍ତି ବର୍ଷକୁ 2 ଥର ମାସ୍କ ସ୍କ୍ରିନିଂ କରୁଛନ୍ତି ଆମର ଯେତିକି ରେସିଡେନ୍ସିଆଲ ସ୍କୁଲ ଅଛି। ତ ଏସବୁ ଆକ୍ଟିଭିଟି କରିବା ବାଦ ମଧ୍ୟ ଆମର ଏମ୍ଏଚ୍ଟି ଟିମ୍ ଏବଂ ଅଲ୍ଟରନେଟ୍ ମାନଙ୍କର ଆଶା ପହଞ୍ଚ କରିବା ଦ୍ୱାରା

ନିଶା ଓ ବେଆଇନ ଚାଷରୁ ଦୂରେଇ ଚାଷୀ ଓ ଯୁବପିଢ଼ିଙ୍କୁ ଆହ୍ୱାନ ଦିଆଯାଇଛି। ଶତାଧିକ ମହିଳା ଚାଷୀ ଓ ଯୁବ ନିଶାମୁକ୍ତ ସମାଜ ପାଇଁ ଶପଥ ନେଇଥିଲେ। ପାଥିଲି ଆଇଟିଆଇରେ 8 କୋଟି ସେଣ୍ଟର ଅଫ୍ ଏକ୍ସେଲେନ୍ସର ଶିଳାନ୍ୟାସ ହୋଇଛି। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କୁ ଆଧୁନିକ ଦକ୍ଷ

ଦକ୍ଷତା ଶିକ୍ଷା ଓ ରୋଜଗାର ସୁଯୋଗ ମିଳିବ। ମାଲକାନଗିରିରେ 80ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପତାକା ଉତ୍ତୋଳନ କରି ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ଏ ଅବସରରେ ବିଭିନ୍ନ କଲ୍ୟାଣମୂଳକ ଯୋଜନାର ଉଲ୍ଲେଖ ସହ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଜିଲ୍ଲାରେ କଫିକୁ ପ୍ରୋତ୍ସାହନ ଦେଇ ଉଦ୍ଘାଟିତ ହୋଇଛି। ଏଥିସହ

0: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ ଓ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷବାସ। ଶୁଣିପାରିବେ ବିଜ୍ଞାପନ ପରେ।
1: ସମସ୍ତଙ୍କ ପାଇଁ ସାମାଜିକ ସୁରକ୍ଷା ଅଟଳ ପେନ୍ସନ୍ ଯୋଜନା ମୋଦିଜୀଙ୍କ ସଂକଳ୍ପ
2: योजना उन नौजवानों के लिए है ताकि आप जब 60 साल के होंगे आपको कभी किसी के सहारे की जरूरत न पड़े, आप अपना बुढ़ापा भी गौरव के साथ बिता सको।
1: ए पर्यंत यही योजना रे 9 कोटी 50 लाख रु अधिक लाभार्थी जोड़ी ही सारिलेनी। जदि आपण 18 रु 40 वर्ष वयसर होइथंती तबे मासिक अटल पेंशन सहित तीनोटी ग्यारंटेड सुविधा विषय रे जानिबा पई आपणक बैंक शाखा सह जोगाजोग करंतु।

0: ନା ତାକୁ ଆମେ ଫିମ୍ପିନାଶକ ବା ଜୀବାଣୁନାଶକ ହିସାବରେ ବିଭିନ୍ନ ପ୍ରକାରର ଫସଲରେ ପ୍ରୟୋଗ ମଧ୍ୟ କରିଥାଉ। ଏତଦ୍ ବ୍ୟତୀତ ତେଲଟା କ'ଣ କରାଯାଏ ନା ଆମର ବିଭିନ୍ନ ପ୍ରକାର ଯେଉଁ ପ୍ରସାଧନିକ ସାମଗ୍ରୀ ଯେମିତି ଆପଣଙ୍କର ଅତର ପାଉଡ଼ର ସାବୁନ ବିଭିନ୍ନ ପ୍ରକାରର ଶୌଚାଳୟର ଯେଉଁ ସାମଗ୍ରୀ ଏସବୁରେ ବ୍ୟବହାର କରାଯାଇଥାଏ।
1: ବହୁତ ସୁନ୍ଦର ଭାବରେ ଆପଣ ବୁଝେଇଦେଲେ ଆଜ୍ଞା ଯେ ଧନିଆ ଚାଷରେ ଆମେ କାଁ କାଁ ଉପକାର ପାଇଥିସୁଁ।
0: ଆଜ୍ଞା,
1: ତ ଗୋଟେ କଥା କହନା ଆଜ୍ଞା, ସବୁ ଚାଷରେ ଠିକ୍ ଜଳବାୟୁ ଦରକାର, ଠିକ୍ ମ୍ୟାଟ୍ ଦରକାର।
0: ଆଜ୍ଞା,
1: ତ ଇ ଯେନ୍ ଧନିଆ ଚାଷ ଲାଗି ଆଜ୍ଞା,
0: ଆଜ୍ଞା
1: କେନ୍ତା ପ୍ରକାର ମ୍ୟାଟ୍ ଆର୍ କେନ୍ତା ପ୍ରକାର ଜଳବାୟୁ ହେଲେ ଇ ଧନିଆ ଚାଷଟା ଠିକ୍ ହିସାବରେ ହେଇପାର୍ବା?
0: ଦେଖନ୍ତୁ, ଧନିଆ ସାଧାରଣତଃ ଶୀତ ଦିନେ ବା ରବି ଋତୁରେ ଚାଷ କରାଯାଇଥାଏ। ତେବେ 20 ଡିଗ୍ରୀ ସେଣ୍ଟିଗ୍ରେଡ୍ ତାପମାତ୍ରା ଧନିଆ ଗଛର ଅଭିବୃଦ୍ଧି ପାଇଁ ବିଶେଷ ସହାୟକ ହୋଇଥାଏ, କିନ୍ତୁ 30 ଡିଗ୍ରୀରୁ ଅଧିକ ଆଉ 10 ଡିଗ୍ରୀରୁ କମ୍ ସେଣ୍ଟିଗ୍ରେଡ୍ର ତାପମାତ୍ରା ଧନିଆର ଯେଉଁ ଅଙ୍କୁରୋଦମ କ୍ଷମତାକୁ ହ୍ରାସ କରିଥାଏ, ସୁତରାଂ ସେଇଟା ଗଜା ହେବାରେ ବ୍ୟବଘାତ ସୃଷ୍ଟି କରିଥାଏ। ଠିକ୍ ସେହିପରି ଯଦି ଆମେ ଦେଖିବା ତାହେଲେ ଧନିଆକୁ ମାତ୍ରାଧିକ ବର୍ଷା ମଧ୍ୟ ଏହି ଫସଲର ଅଭିବୃଦ୍ଧିକୁ ହ୍ରାସ କରିଥାଏ।
1: ଆଜ୍ଞା,
0: ଧନିଆ ଗଛରେ ଦେଖିଥିବେ ସାଧାରଣତଃ ଫୁଲ ଆସିବା ସମୟରେ କ'ଣ ହୁଏ ନା ତୁଷାରପାତ ହୁଏ, ଯାହାକୁ ଆମେ ଯେଉଁ କୁହୁଡ଼ି ବୋଲିକି ଓଡ଼ିଆ ଭାଷାରେ କହିଥାଉ। ଅଧିକ କୁହୁଡ଼ି ହେଲେ ଏହା ମଧ୍ୟ ତା'ର ଫୁଲକୁ କ୍ଷତିକାରକ ହୋଇଥାଏ। ଆଉ ଯଦି ଧନିଆରେ ଗଛରେ ଫୁଲ ଆସିବା ସମୟରେ ମେଘୁଆ ପାଗ ଲାଗି ରହେ, ମାତ୍ରାଧିକ ବାୟୁମଣ୍ଡଳୀୟ ଆର୍ଦ୍ରତା ଥାଏ, ତାହେଲେ ରୋଗପୋକର ସମ୍ଭାବନାକୁ ଏ ମଧ୍ୟ ବୃଦ୍ଧି କରିଥାଏ। ଗଛର ଅଭିବୃଦ୍ଧି ପାଇଁ ପ୍ରାରମ୍ଭିକ ଅବସ୍ଥାରେ ଅପେକ୍ଷାକୃତ ଥଣ୍ଡା ଜଳବାୟୁ ଆଉ ତା'ର ଶେଷ ସମୟରେ ଯେଉଁ ସମୟରେ ମଞ୍ଜି ଧାରଣ କରେ ସେହି ସମୟରେ ଅପେକ୍ଷାକୃତ ଉଚ୍ଚ ତାପମାତ୍ରାର ଆବଶ୍ୟକ ହୋଇଥାଏ। ଯେଉଁଠି ଆମେ ମୃତ୍ତିକା କଥା କହିବା ତାହେଲେ ଧନିଆ ଚାଷ ପାଇଁ ଜୈବିକ ଖତସାର ଯୁକ୍ତ ଜଳସେଚିତ ଜମି ଏକଦମ ଉପଯୁକ୍ତ, କିନ୍ତୁ ଯଦି କଳା ରଙ୍ଗର ଦୋରସା ମାଟି ହୁଏ ତାହେଲେ ଏଇଟା ସବୁଠୁ ଉପଯୁକ୍ତ। ଧନିଆ ଚାଷ ଅମ୍ଳୀୟ ଆଉ କ୍ଷାରୀୟ ମାଟିର ଯେଉଁ ଅମ୍ଳୀୟ ଆଉ କ୍ଷାରୀୟ ଗୁଣ ଏ ପାଇଁ ସିଏ ବହୁତ ମାନେ କ'ଣ ସମ୍ବେଦନଶୀଳ, ତେଣୁ ମାଟିର ଅମ୍ଳୀୟ ଆଉ କ୍ଷାରୀୟ ସୂଚକାଙ୍କ ଯେଉଁଟା ଆମେ କହୁଛେ, ଯାହାକୁ ଇଂରାଜୀ ଭାଷାରେ ଆମେ pH ବୋଲି କହୁଛେ, ସେ pH 6-7 ମଧ୍ୟରେ ରହିବା ନିହାତି ଆବଶ୍ୟକ।
1: ବହୁତ ସୁନ୍ଦର ଭାବରେ ଆପଣ ଧନିଆ ଚାଷ ବିଷୟରେ ବୁଝେଇଦେଲେ ଆଜ୍ଞା। ତ ଆମର ବଡ଼ଭାଗ ଚାଷୀ ଧନିଆ ଚାଷ କରସନ୍, ପନିପରିବା ଶାଗ ଡାଲ ଚାଷ କରସନ୍।
0: ଆଜ୍ଞା,
1: ତ ଚାଷୀ ଭାଇମାନେ ନିଶ୍ଚିତ ଭାବରେ ନୂଆ ନୂଆ କିସମ ଜାଣିବାର ଦରକାର, ଯେନ୍ଟାକି ଆପଣ ଟିକେ କହିଦେଲେ ଭଲ ତ। ଆଜ୍ଞା,
0: ନିହାତି ଆଜ୍ଞା। ନାଇଁ, ଆମର ଧନିଆ ଚାଷ ପାଇଁ ବିଭିନ୍ନ ପ୍ରକାରର କିସମ, ଲୋକାଲ କିସମ ବି ଆମର ଚାଷୀ ଭାଇମାନେ ବ୍ୟବହାର କରୁଛନ୍ତି, କିନ୍ତୁ ମୁଁ କେତେ ଗୋଟି ଉନ୍ନତ ଧରଣର କିସମ କହିବି, ଯେଉଁ କିସମ ଗୁଡ଼ିକ କି ମାତ୍ରାଧିକ ଅମଳ କ୍ଷମତା ଯୁକ୍ତ କିସମ, ଆଉ ଇଏ ଚାଷୀ ଭାଇମାନେ ଯଦି ଆମର ଗ୍ରହଣ କରିବେ ତାହେଲେ ନିଶ୍ଚିତ ଭାବରେ ଆମେ ଅଧିକ ଅମଳ କରିପାରିବା। ତେବେ ପ୍ରଥମ ଯେଉଁ ଜିନିଷଟି ମୁଁ କହୁଛି, ଆମର ଯେଉଁ ଅଡ଼ୋଶୀ ପଡ଼ୋଶୀ ରାଜ୍ୟ ଧରନ୍ତୁ ଆମର ହେଲା ଆନ୍ଧ୍ରପ୍ରଦେଶ, ଆନ୍ଧ୍ରପ୍ରଦେଶରେ ଗୋଟେ ଅଛି ଆମର ଆଞ୍ଚଳିକ ଉଦ୍ୟାନ କୃଷି ଗବେଷଣା କେନ୍ଦ୍ର ଗୁଣ୍ଟୁରୁଠାରେ ଅଛି। ସେଠୁ 3ଟି କିସମ ଆମର ବିକଶିତ ହୋଇଛି। ସେ 3ଟା ଯାକ କିସମ କ'ଣ ହେଲା ନା ସୁଗୁଣା, ସୁସ୍ଥିରା ଆଉ ସୁଧା। ପ୍ରଥମେ କହିବି ସୁଗୁଣା କିସମଟି ହେଉଛି ମଧ୍ୟମ ଅବଧିର କିସମ, ଏହା ସାଧାରଣତଃ 90-95 ଦିନ ମଧ୍ୟରେ ଅମଳକ୍ଷମ ହୋଇଥାଏ। ବିହନ ଗୁଡ଼ିକ ସାଧାରଣତଃ ତୁଳନାତ୍ମକ ଭାବେ ପତଳା ଅଣ୍ଡାକାର। ଏହି କିସମଟିରେ ଆପଣଙ୍କୁ ହେକ୍ଟର ପ୍ରତି ହାରାହାରି 7.5-13.5 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଅମଳ କରାଯାଇପାରିବ। ପରବର୍ତ୍ତୀ କିସମଟି ଯେଉଁଟା ହେଲା ସୁସ୍ଥିରା, ସୁସ୍ଥିରା ହେଉଛି ଅନ୍ୟ ଏକ ଉଚ୍ଚ ଅମଳକ୍ଷମ କିସମ। ଏହି ପ୍ରକାରର କିସମଟିରେ କ'ଣ ହୁଏ ନା ବିଳମ୍ବରେ ଫୁଲ ଆସେ, ଆଉ ଏହାର ହାରାହାରି ଅମଳ କ୍ଷମତା ହେଉଛି ଆପଣଙ୍କର ହେକ୍ଟର ପ୍ରତି 12-17.5 କ୍ୱିଣ୍ଟାଲ। ଠିକ୍ ସେହିପରି ତୃତୀୟ କିସମଟି ହେଉଛି ସୁଧା। ସୁଧା କ'ଣ ହେଉଛି ନା ସୁଧା ହେଉଛି ମାତ୍ରାଧିକ ଅମଳକ୍ଷମ କିସମ, ଯାହା ଆକର୍ଷଣୀୟ, ଏଇଟା କୀଟପତଙ୍ଗ ଆଉ ରୋଗ ପ୍ରତି କମ୍ ସମ୍ବେଦନଶୀଳ। ଏହି କିସମଟି କ'ଣ ହୁଏ ନା 80-100 ଦିନ ମଧ୍ୟରେ ଅମଳକ୍ଷମ ହୋଇଥାଏ। ଏହି କିସମଟାକୁ ଯଦି ଚାଷୀ ଭାଇମାନେ ଗ୍ରହଣ କରନ୍ତି ତାହେଲେ ସେମାନେ ହେକ୍ଟର ପ୍ରତି 12-15 କ୍ୱିଣ୍ଟାଲ ଅମଳ କରିପାରିବେ। ଆଉ ଯଦି ଏଇଟା ସ୍ୱଳ୍ପ ବୃଷ୍ଟି, ଯେଉଁଠି ଚାଷୀ ଭାଇମାନେ ବର୍ଷା ଜଳ ଉପରେ ନିର୍ଭର କରୁଛନ୍ତି, ତାହେଲେ ସେହି କ୍ଷେତ୍ରରେ ସେମାନେ 7-10 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଧନିଆ ଅମଳ କରିପାରିବେ।
1: ଆଜ୍ଞା,
0: ପରବର୍ତ୍ତୀ ଜିନିଷଟା ହେଉଛି ଯେଉଁଟା ଆମର ପଡ଼ୋଶୀ ରାଜ୍ୟ ଛତିଶଗଡ଼। ଛତିଶଗଡ଼ରେ ଆମର ହେଉଛି କ'ଣ, ଇନ୍ଦିରା ଗାନ୍ଧୀ କୃଷି ବିଶ୍ୱବିଦ୍ୟାଳୟ, ସେଠୁ ବିକଶିତ ହୋଇଛି ଛତିଶଗଡ଼ ଚନ୍ଦ୍ରହାସିନୀ ଧନିଆ 1 ଆଉ ଛତିଶଗଡ଼ ଚନ୍ଦ୍ରହାସିନୀ ଧନିଆ 2। ଛତିଶଗଡ଼ ଚନ୍ଦ୍ରହାସିନୀ ଧନିଆ 1 କ'ଣ ହେଉଛି ନା ଏଇଟା ବି ଆପଣଙ୍କର ହାଇ ଇଲ୍ଡିଂ ବା ଯେଉଁଟା ଅଧିକ ଅମଳକ୍ଷମ କିସମ, ଏ ସାଧାରଣତଃ ପତ୍ର ଆଉ ତାର ଯେଉଁ ଧନିଆ ଫଳ ଉଭୟ ପାଇଁ ଏଇଟା ଚାଷ କରାଯାଇଥାଏ, ଆଉ ଏହାର ହାରାହାରି ଅମଳ କ୍ଷମତା ହେଉଛି ଆପଣଙ୍କର 10-14 କ୍ୱିଣ୍ଟାଲ। ଠିକ୍ ସେହିଭଳିଆ ଆପଣଙ୍କର ଛତିଶଗଡ଼ ଚନ୍ଦ୍ରହାସିନୀ ଧନିଆ 2, ସେଥିରେ କ'ଣ ହୁଏ ନା ସିଏ ପ୍ରାରମ୍ଭିକ ଅବସ୍ଥାରେ ଆପଣଙ୍କୁ ହାରାହାରି 10-15 ଗ୍ରାମ ତାଜା ପତ୍ର ପ୍ରତି ଗଛରୁ ଆପଣଙ୍କୁ ଦେଇଥାଏ, ଯାହାଫଳରେ କି ଆପଣଙ୍କର ଯେଉଁ ହେକ୍ଟର ପ୍ରତି ହାରାହାରି ଅମଳ କ୍ଷମତା ଏଇଟା 13-15 କ୍ୱିଣ୍ଟାଲ ପର୍ଯ୍ୟନ୍ତ ହୋଇଥାଏ। ଆଉ ଏଇ ଯେଉଁ ଚନ୍ଦ୍ରହାସିନୀ ଧନିଆ 2 କିସମଟି ମୁଁ କହୁଛି, ଏଇ କିସମଟି ସାଧାରଣତଃ ପାଉଡ଼ରି ମିଲ୍ଡୁ ବୋଲିକି ଗୋଟେ ରୋଗ ଅଛି, ଆଉ ଆଫିଡ୍ସ ବୋଲିକି ଯେଉଁ ପୋକ ଲାଗୁଛନ୍ତି ଉକୁଣିଆ ପୋକ, ଏଇ ପୋକ ପ୍ରତି ମଧ୍ୟମ ଧରଣର ସହନଶୀଳ ସକ୍ଷମ। ପରବର୍ତ୍ତୀ ଧନିଆ ଯେଉଁଟା ମୁଁ କହିବି ଆପଣଙ୍କୁ ଯେଉଁ କିସମ ଗୁଡ଼ିକ ଅଛି, ଏଇଟା ହେଉଛି ଆମର ଡକ୍ଟର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଯେଉଁଟା ବିହାରରେ ଅଛି, ସେଥିରେ ହେଉଛନ୍ତି ରାଜେନ୍ଦ୍ର ଧନିଆ 1 ଆଉ ରାଜେନ୍ଦ୍ର ଧନିଆ 2 ଆଉ ରାଜେନ୍ଦ୍ର ଧନିଆ।

0: ସ୍ୱାତି। ତେଣୁ ଏଇ ତିନୋଟି ପ୍ରକାର କିସମ ଅଛି, ଯେଉଁ କିସମ ଗୁଡ଼ାକ ରାଜେନ୍ଦ୍ର ଧନିଆ କିସମ ଏକର ଯଦି କହିବା, ଏଇଟା ହେଉଛି ଆପଣଙ୍କର ଉଚ୍ଚ ଅମ୍ଳକ୍ଷମ। ଏଥିରେ ଗଛ ଗୁଡ଼ିକର ହାରାହାରି ଉଚ୍ଚତା 105 ସେଣ୍ଟିମିଟରରୁ 110 ସେଣ୍ଟିମିଟର ହୋଇଥାଏ ଏବଂ ଏଇ କିସମଟି ଯେଉଁଟା ଆପଣଙ୍କର କାଣ୍ଡ ପଚା ବା କାଣ୍ଡ ସଢ଼ା ରୋଗ ପ୍ରତି ବିଶେଷ ପ୍ରତିରୋଧକ କ୍ଷମତା ଧାରଣ କରିଥାଏ। ଆଉ ଏଇ କିସମଟିରେ 60ରୁ 70 ଦିନ ମଧ୍ୟରେ ଫୁଲ ଫୁଟିବା ଆରମ୍ଭ ହୋଇଥାଏ ଏବଂ 120ରୁ 125 ଦିନ ମଧ୍ୟରେ ଆପଣଙ୍କୁ ଅମଳ ଦେଇପାରିଥାଏ। ଏଇଥିରେ କେତେ ଅମଳ ମିଳେ ନା, ହେକ୍ଟର ପ୍ରତି ଆପଣଙ୍କର 17.6 କ୍ୱିଣ୍ଟାଲ ଧନିଆ ଅମଳ କରାଯାଇପାରିବ। ଠିକ ସେଇଭଳିଆ ରାଜେନ୍ଦ୍ର ଧନିଆ 2, ଏଇ ରାଜେନ୍ଦ୍ର ଧନିଆ 2 କ'ଣ ହେଉଛି ନା, ଏହାର ଗଛର ଉଚ୍ଚତା ହେଉଛି 150 ସେଣ୍ଟିମିଟରରୁ 300 ସେଣ୍ଟିମିଟର। ଏହି କିସମଟି ମଧ୍ୟ ସାଧାରଣତଃ 150ରୁ 175 ଦିନ ମଧ୍ୟରେ ଅମଳକ୍ଷମ ହୋଇଥାଏ ଏବଂ 18 କ୍ୱିଣ୍ଟାଲରୁ 20 କ୍ୱିଣ୍ଟାଲ ହେକ୍ଟର ପ୍ରତି ଅମଳ ଦେଇଥାଏ। ପରବର୍ତ୍ତୀ କିସମଟା ଯେଉଁଟା ହେଲା, ସେଇଟା ମଧ୍ୟ ଆପଣଙ୍କର ସେହି ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟରୁ ବିକଶିତ, ତା ନାଁ ହେଉଛି ରାଜେନ୍ଦ୍ର ସ୍ୱାତି। ରାଜେନ୍ଦ୍ର ସ୍ୱାତି କ'ଣ ନା, ଏହି କିସମଟି ସାଧାରଣତଃ ଉଚ୍ଚତା ହୋଇଥାଏ ତା'ର 90ରୁ 110 ସେଣ୍ଟିମିଟର। ଏହି ପ୍ରଜାତିର ଧନିଆ ସାଧାରଣତଃ ବୁଣିବାର 120ରୁ 130 ଦିନ ମଧ୍ୟରେ ଅମଳକ୍ଷମ ହୋଇଥାଏ ଆଉ ଉପଯୁକ୍ତ ପରିଚାଳନା ହେଲେ ଏ ହେକ୍ଟର ପ୍ରତି ଆପଣଙ୍କୁ 16ରୁ 18 କ୍ୱିଣ୍ଟାଲ ଧନିଆ ଅମଳ କରିବାରେ ସହାୟକ ହୋଇଥାଏ। ଆଉ ଏଇ ଯେଉଁ ଧନିଆ କହିଲି ରାଜେନ୍ଦ୍ର ସ୍ୱାତି ଧନିଆଟି, ରାଜେନ୍ଦ୍ର ସ୍ୱାତି ଧନିଆଟି ମଧ୍ୟ ଆପଣଙ୍କର ପାଉଡ଼ର ମିଲ୍ଡୁ ଆଉ ଝାଉଁଳା ରୋଗର ପ୍ରତି ବିଶେଷ ପ୍ରତିରୋଧ କ୍ଷମତା ରଖିଥାଏ। ପରବର୍ତ୍ତୀ କିସମ ଯେଉଁଟା ହେଲା ଆପଣଙ୍କର ନରେନ୍ଦ୍ର ଦେବ କୃଷି ବିଶ୍ୱବିଦ୍ୟାଳୟରୁ ସେ ବାହାରିଛି ନରେନ୍ଦ୍ର ଧନିଆ 1, ଏ ମଧ୍ୟ ଉଚ୍ଚ ଅମଳକ୍ଷମ ଏକ କିସମ। ଏହି କିସମଟି ସାଧାରଣତଃ 100ରୁ 120 ଦିନ ଭିତରେ ଅମଳକ୍ଷମ ହୋଇଥାଏ ଏବଂ 12ରୁ 15 କ୍ୱିଣ୍ଟାଲ ପର୍ଯ୍ୟନ୍ତ ବିହନ ବା ମଞ୍ଜି ଉତ୍ପାଦନ କରିବାରେ ସାହାଯ୍ୟ କରିଥାଏ। ଏବଂ ପରବର୍ତ୍ତୀ କିସମ ଯେଉଁଟା ହେଲା ନରେନ୍ଦ୍ର ଧନିଆ 2 ଯେଉଁଟାକୁ କହୁଛି ମୁଁ, ଇଏ ମଧ୍ୟ ନରେନ୍ଦ୍ର ଧନିଆ 2 ଆପଣଙ୍କର ଉଭୟ ସବୁଜ ପତ୍ର ଆଉ ମଞ୍ଜି ପାଇଁ ବିଶେଷ ଭାବରେ ଲାଭଦାୟକ। ତେବେ ଏଇ ନରେନ୍ଦ୍ର ଧନିଆ 2 ହେକ୍ଟର ପ୍ରତି ହାରାହାରି 17ରୁ 20 କ୍ୱିଣ୍ଟାଲ ବିହନ ଅମଳ କରିବାରେ ସମର୍ଥ୍ୟ ରଖିଥାଏ। କିନ୍ତୁ ନରେନ୍ଦ୍ର ଧନିଆ 2 ବିଶେଷ ଯେଉଁଟା ବିଶେଷତ୍ୟ ହେଲା ତା'ର, ଇଏ କାଣ୍ଡ ପଚା ବା କାଣ୍ଡ ସଢ଼ା ରୋଗ ପ୍ରତି ବିଶେଷ ପ୍ରତିରୋଧ କ୍ଷମତା ରଖିଥାଏ। ପରିଶେଷରେ ଆଉ ଗୋଟିଏ କିସମ କହିବି, ଏହି କିସମଟି ହେଲା ଆପଣଙ୍କର ଯେଉଁଟା ଆମର ବାଙ୍ଗାଲୋର ସ୍ଥିତ ଭାରତୀୟ ଉଦ୍ୟାନ କୃଷି ଗବେଷଣା ସଂସ୍ଥାନ, ଯାହାକୁ ଆମେ ଇଂରାଜୀ ଭାଷାରେ IIHR ବୋଲି କହୁ। ଏହି କିସମଟିର ନାଁ ହେଉଛି ଅର୍କ ଇସା। ଅର୍କ ଇସା ମଧ୍ୟ ଗୋଟେ ଅଧିକ ଅମଳକ୍ଷମ ଉନ୍ନତମାନର କିସମ। ଏଇଟା ତା'ର ମାନେ ଉନ୍ନତ ଧରଣର ପତ୍ର ଆଉ ତା'ର ଯେଉଁ ଫ୍ଲେଭର ଯେଉଁ ଜିନିଷଟାକୁ ଆମେ ସୁଗନ୍ଧ ବୋଲି କହୁଛେ ସେଇଥିପାଇଁ ବିକଶିତ କରାଯାଇଛି। ତା'ର ଗଛଗୁଡ଼ିକ ସାଧାରଣତଃ ଟିକିଏ ଘଞ୍ଚ ବୁଦାଳିଆ ରହିବ ଆଉ ଏଇ କିସମଟିରେ ବୁଣିବାର ପାଖାପାଖି 50 ଦିନ ପରେ ଫୁଲ ଆସିଥାଏ। ବିଳମ୍ବରେ ଫୁଲ ଫୁଟୁଥିବା ଯୋଗୁଁ ଆମେ କ'ଣ କରିପାରିବା ବା ଚାଷୀ ଭାଇମାନେ ଆମର କ'ଣ କରିପାରିବେ ନା, ମାତ୍ରାଧିକ ଦିନ ପର୍ଯ୍ୟନ୍ତ ସିଏ ପତ୍ରର ଅମଳ କରିପାରିବେ। ଯଦି ସମ୍ପୂର୍ଣ୍ଣ ଗଛକୁ ବୁଣିବାର 40 ଦିନ ପରେ ଆମେ ମୂଳରୁ ଉପାଡ଼ିକି ଅମଳ କରୁଛେ, ତାହେଲେ ଏଇଟା ହେକ୍ଟର ପ୍ରତି 35ରୁ 37 କ୍ୱିଣ୍ଟାଲ ପତ୍ର ଉତ୍ପାଦନ କରିପାରିବ ସକ୍ଷମ। ଆଉ ଯଦି ଆମେ ତାକୁ ପତ୍ର କାଟିକି ଅମଳ କରୁଛେ, ତାହେଲେ 3 ଥର ଅମଳ କରାଯାଇପାରିବ ଆଉ ଏଇ 3 ଥରରେ ଚାଷୀ ଭାଇମାନେ ହେକ୍ଟର ପ୍ରତି 122 କ୍ୱିଣ୍ଟାଲ ପତ୍ର ଅମଳ କରିବାରେ ସକ୍ଷମ ହୋଇପାରିବେ। ତେଣୁ ଏହିସବୁ ଥିଲା ବିଭିନ୍ନ ପ୍ରକାରର ଉନ୍ନତ ଧରଣର ଧନିଆ କିସମ। ଯଦି ଚାଷୀ ଭାଇମାନେ ଆକୁ ଗ୍ରହଣ କରନ୍ତି, ତାହେଲେ ମୁଁ ଭାବୁଛି ସେମାନେ ଉପକୃତ ହୋଇପାରିବେ।
1: ଆପଣ ତ ଜାଣିଛନ୍ତି ଆଜ୍ଞା, ସବୁ ଚାଷ ଭଳିଆ ଆମର ଧନିଆ ଚାଷରେ ବି ଗୋଟେ ବିହନର ଆବଶ୍ୟକତା ଅଛି
0: ଆଜ୍ଞା।
1: ତ ଆମର ଚାଷୀ ଭାଇମାନଙ୍କ ଲାଗି କେତେ ପରିମାଣ ବୋଲେ କେତେ ବିହନ ହେଲେ ଠିକ୍ ହିସାବରେ ଧନିଆ ଚାଷ ହେଇପାରିବା ସେ ବିଷୟରେ କହୁନ ଆଜ୍ଞା।
0: ଦେଖନ୍ତୁ, ଯେଉଁଠି ବାଣିଜ୍ୟ ଭିତ୍ତିକ ଧନିଆ ଚାଷ କଥା ଆମେ ହେଉଛେ, ଜଳସେଚିତ ଜମିରେ ଆମେ 12 କିଲୋଗ୍ରାମରୁ 15 କିଲୋଗ୍ରାମ ବିହନ ବ୍ୟବହାର କରିବା ଆଉ ଯେଉଁଠି ବର୍ଷା ଜଳ ଉପରେ ଆମେ ନିର୍ଭର କରୁଛେ, ଯାହାକୁ ଆମେ ଇଂରାଜୀ ଭାଷାରେ ରେନ୍ଫେଡ୍ ଏରିଆ ବୋଲି କହୁଛୁ, ସେଠି ଆମେ 20ରୁ 25 କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ।
1: ତ ଆଜ୍ଞା, ସବୁ ଚାଷରେ ଗୋଟେ ବିହନ ବୁଣିବାର ସମୟ ଥିସି ଆଜ୍ଞା
0: ଆଜ୍ଞା।
1: ତ ଏଇ ଯେନ୍ ଧନିଆ ଚାଷ ଆମେ କେବେ ବୁଣିଲେ ଠିକ୍ ହିସାବରେ ଆମର ଚାଷୀ ଭାଇମାନେ ଅମଲ ପାଇପାରିବେ ସେ ବିଷୟରେ କିଛି କହୁ ନାହିଁ।
0: ଦେଖନ୍ତୁ ଆଜ୍ଞା, ଏଇଟା ବଢ଼ିଆ ପ୍ରଶ୍ନଟା ଆପଣ ପଚାରିଲେ। ଧନିଆ ବୁଣିବାର ଏକ ଉପଯୁକ୍ତ ସମୟ ଅଛି। ଯଦି ଆମେ ବିଳମ୍ବରେ ଧନିଆ ବୁଣିବା, ତାହେଲେ ପ୍ରଥମତଃ ଧନିଆକୁ ଉପଯୁକ୍ତ ମାତ୍ରାର ତାପମାତ୍ରା ଉପଯୁକ୍ତ ଜଳବାୟୁ ମିଳିବନି, ତେଣୁ ତାହାର ଗଛର ଅଭିବୃଦ୍ଧିରେ କ୍ଷତି ପହଞ୍ଚାଇବ। ଦ୍ୱିତୀୟ ଜିନିଷଟି ହେଉଛି କ'ଣ ନା, ସେଥିରେ କୀଟପତଙ୍ଗ ବା ବିଭିନ୍ନ ପ୍ରକାର ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବ। ତେଣୁ ଉପଯୁକ୍ତ ସମୟରେ ଧନିଆ ବୁଣିବାଟା ହେଉଛି ନିହାତି ଦରକାର। ମୁଁ ଚାଷୀ ଭାଇମାନଙ୍କୁ କହିବି ଯେ ଆମର ଯେଉଁ କଳାହାଣ୍ଡି କଣ୍ଡିସନରେ ଧନିଆ ବୁଣିବାର ଉପଯୁକ୍ତ ସମୟ ହେଉଛି 15 ଅକ୍ଟୋବରରୁ 15 ନଭେମ୍ବର ମଧ୍ୟରେ ସେମାନେ ନିଶ୍ଚିତ ଭାବରେ ଧନିଆକୁ ବୁଣିବାକୁ ବ୍ୟବସ୍ଥା କରନ୍ତୁ।
1: ତ ଆମର ଏଇ ଧନିଆ ଚାଷ ଲାଗି ଆମର ଚାଷୀ ଭାଇମାନେ କେନ୍ତା କରି ଜମିକେ ପ୍ରସ୍ତୁତ କରିବେ, କେନ୍ତା କରି କୁଡ଼ାକୁଷା କରିବେ ସେ ବିଷୟରେ କହୁନ ଆଜ୍ଞା।
0: ଦେଖନ୍ତୁ, ଧନିଆ ଚାଷ ପାଇଁ ପ୍ରଥମେ ଜମିକୁ 3-4 ଥର ଭଲ ଭାବରେ ଚାଷ କରି ସେଥିରେ ଥିବା ଯେଉଁ କ୍ଲଟ୍ ଯେଉଁଟା ରହୁଛି ମାଟି ଢେଲା, ତାକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିବାର ଅଛି। କିମ୍ବା ଚାଷ କରିବାର ପରେ ଆମେ ଯେଉଁ ମଇ ସାହାଯ୍ୟରେ ମାଟିକୁ ପୁରା ସମତଳ କରିବାର ଅଛି। ମାଟିକୁ ସମତଳ କଲେ କ'ଣ ହେବ ନା, ସେଥିରେ ଥିବା ଯେଉଁ ତା'ର ଜଳଧାରଣ କ୍ଷମତା, ଯେଉଁ ଜଳୀୟ ଅଂଶ ଧାରଣ କ୍ଷମତାଟା ବୃଦ୍ଧି ପାଇବ ଆଉ ଜଳୀୟ ଅଂଶ ଧାରଣ କ୍ଷମତା ବୃଦ୍ଧି ପାଇଲେ ମଞ୍ଜିରେ ଗଜା ହେବାକୁ ଏଇଟା ବିଶେଷ ଭାବରେ ସାହାଯ୍ୟ କରିବ।

0: ପ୍ରଥମେ ଜମିକୁ ଭଲ ଭାବରେ ତିନି ଚାରି ଥର ଚାଷ କରନ୍ତୁ, ତାପରେ ସମତଳ କରନ୍ତୁ, ତାପରେ ଆବଶ୍ୟକତା ଅନୁସାରେ ଆପଣ ଜମିକୁ ଛୋଟ ଛୋଟ ପଟାଳି ବା କିଆରୀରେ ପରିଣତ କରନ୍ତୁ। ଏହାଦ୍ୱାରା ଆପଣ ତାକୁ ଭଲ ଭାବରେ ମନିଟର କରିପାରିବେ ଏବଂ ଆପଣଙ୍କର ପ୍ରତ୍ୟେକ ଗଛର ଯତ୍ନ ନେଇପାରିବେ।
1: ଆମର ଚାଷୀ ଭାଇମାନେ ଜାଣିବା ଲାଗି ଚାହୁଁଛନ୍ ଯେ କେନ୍ତା କରି ଧନିଆ ଆମେ ଯଦି ବୁଣିଲେ ଠିକ ହିସାବରେ ଚାଷ ହେଇପାରବା।
0: ଦେଖନ୍ତୁ, ପ୍ରଥମେ ଧନିଆ ମଞ୍ଜିକୁ ଆମେ ଗୋଟା ଧନିଆକୁ ଦୁଇଫାଳ କରିଦେବା। ଦୁଇଫାଳ କରିଦେଲେ କ'ଣ ହବ ନା, ଗୋଟା ମଞ୍ଜି ଅପେକ୍ଷା ଦୁଇଫାଳଟା ଶୀଘ୍ର ଗଜା ହେବ। ପରବର୍ତ୍ତୀ ଜିନିଷଟା ଯେଉଁଟା ହେଉଛି, ମଞ୍ଜି ଗୁଡ଼ିକୁ ବା ବିହନ ଗୁଡ଼ିକୁ ଆମେ 12-24 ଘଣ୍ଟା ପର୍ଯ୍ୟନ୍ତ ପାଣିରେ ଭିଜେଇକି ରଖିବା ଏବଂ ପରବର୍ତ୍ତୀ ଅବସ୍ଥାରେ ସେଇ ଯେଉଁ ଭିଜା ଧନିଆ ମଞ୍ଜି ଗୁଡ଼ିକୁ ପୁଣି 12 ଘଣ୍ଟା ପର୍ଯ୍ୟନ୍ତ ଶୁଖିଲା ଛାଇରେ ବା ଶୁଖିଲା ଜାଗାରେ ତାକୁ ପୁଣି ଥରେ ଏକ କପଡ଼ା ଦ୍ୱାରା ବାନ୍ଧିକି ରଖିବା। ଏଇଟା ହେବା ଦ୍ୱାରା କ'ଣ ହୁଏ ନା, ସେ ଜଲ୍ଦି ଗଜା ହୁଏ ଆଉ ଅଙ୍କୁରୋଦମ ପ୍ରତିଶତଟା ତାର ବଢ଼ିଯାଏ। ଆର ପରବର୍ତ୍ତୀ ଜିନିଷଟା ହେଉଛି, ଯେମିତି ପ୍ରତ୍ୟେକ ଚାଷରେ ଆମେ ବିହନ ବିଶୋଧନ କରୁଛେ, ଠିକ୍ ସେଇଭଳି ଧନିଆକୁ ମଧ୍ୟ ଆମେ ବିହନ ବିଶୋଧନ କରିବା। ବାଭିଷ୍ଟିନ 1 କିଲୋଗ୍ରାମ ମଞ୍ଜି ପିଛା 2 ଗ୍ରାମ କରି ବାଭିଷ୍ଟିନ କିମ୍ବା 2.5 ଗ୍ରାମ କରି ଥିରମ ବ୍ୟବହାର କରି ଆମେ ବିହନକୁ ବିଶୋଧନ କରିବା। ଆଉ ବିହନ ବିଶୋଧନ କରିବା ପରେ ତାକୁ ଆମେ ମଞ୍ଜିରେ ଧାଡ଼ିରେ ବୁଣିବା ଜମିରେ, ଆଉ ବୁଣିବାର ଠିକ 8-12 ଦିନ ମଧ୍ୟରେ ଏହା ସାଧାରଣତଃ ଗଜା ହେଇଯାଇଥାଏ।
1: ଇ ଯେନ୍ ଆମେ ଧନିଆ ଲଗାମା ଆଜ୍ଞା, କେତେ କେତେ ବ୍ୟବଧାନ ବୋଲି କେତେ କେତେ ଛାଡ଼ିକି ଲଗାଲେ ଚାଷଟା ଠିକ ହିସାବରେ?
0: ଦେଖନ୍ତୁ, ପ୍ରଥମେ ଚାଷୀ ଭାଇମାନେ ଜାଣିବା ଦରକାର ଯେ କାହିଁକି ଆମେ ଗୋଟେ ଗଛରୁ ଆଉ ଗୋଟେ ଗଛ ବ୍ୟବଧାନ ଦେବା। ଗୋଟେ ଗଛରୁ ଆଉ ଗୋଟେ ଗଛ ଯଦି ଉଚିତ ବ୍ୟବଧାନରେ ରହେ, ତାହେଲେ ରୋଗ ପୋକର ସଂକ୍ରମଣର ଯେଉଁ ସମ୍ଭାବନାଟା କମିଯାଏ। ତେବେ ଧନିଆରେ ଆମେ ଧାଡ଼ିକୁ ଧାଡ଼ି 30 ସେଣ୍ଟିମିଟର ଆଉ ଗଛକୁ ଗଛ 5-10 ସେଣ୍ଟିମିଟର ଛାଡ଼ି ଛାଡ଼ି ମଞ୍ଜିକୁ ବୁଣିବା। ଏହାଦ୍ୱାରା କ'ଣ ହବ ନା, ଧନିଆ ଗଛ ଗୁଡ଼ିକ ଉପଯୁକ୍ତ ମାତ୍ରାର ପୋଷକ ତତ୍ତ୍ୱ ଗ୍ରହଣ କରି ଭଲ ରୂପରେ ବୃଦ୍ଧି କରିପାରିବ। ମତେ
1: ତ ଆମେ ଇନେ ଖତ ସାର କେନ୍ତା ପ୍ରୟୋଗ କରମା ଆଜ୍ଞା?
0: ଦେଖନ୍ତୁ, ଖତ ସାରର ଯୋଉଠି କଥା ହେଉଛି, ଚାଷ ପରେ ପରେ ଠିକ ମାନେ ଯେତେବେଳେ ପ୍ରଥମେ ଧନିଆ ବୁଣିବାର ଆଗରୁ ଆମେ 10-15 ଟନ ଶୁଖିଲା ଗୋବର ଖତ ପ୍ରୟୋଗ କରିବା। ତାପରେ 30 କିଲୋଗ୍ରାମ ଯବକ୍ଷାରଜାନ, 40 କିଲୋଗ୍ରାମ ଫସ୍ଫରସ ଆଉ 20 କିଲୋଗ୍ରାମ ପଟାସ, ଯାହାକୁ ଆମେ ଅନୁମୋଦିତ ସାର ବୋଲି କହୁଛେ, ତାକୁ ବ୍ୟବହାର କରିବା। ତେବେ ପ୍ରଥମରେ 10 କିଲୋଗ୍ରାମ ଯବକ୍ଷାରଜାନ ଆଉ 40 କିଲୋଗ୍ରାମ ଫସ୍ଫରସ ମୂଳ ସାର ବା ପିଣ୍ଡ ସାର ହିସାବରେ ବ୍ୟବହାର କରିବା। ତାପରେ ବିହନ ବୁଣିବାର 4-5 ସପ୍ତାହ ପରେ ଅବଶିଷ୍ଟ ଫସ୍ଫରସ ଆଉ ପୂର୍ଣ୍ଣ ମାତ୍ରାର ପଟାସକୁ ପ୍ରୟୋଗ କରିବା। ତେବେ ଏଇଠି ଯେଉଁ ମୁଁ କହିଲି ଆମେ ବିଭିନ୍ନ ପ୍ରକାରର ଖତ ସାର ପ୍ରୟୋଗ କରିବା, ଖତ ସାର ପ୍ରୟୋଗ ସମୟରେ ଆମକୁ ଟିକେ କୋଡ଼ାକୁସା କରିକି ଧନିଆରୁ ବିଭିନ୍ନ ପ୍ରକାରର ଅନାବନା ଘାସକୁ ମଧ୍ୟ ବାଛିକି ପୃଥକ ପୃଥକ କରିବାକୁ ଆବଶ୍ୟକ, ଯାହାଫଳରେ ଗଛଟି ଉତ୍ତମ ରୂପରେ ବୃଦ୍ଧି ପାଇବ।
1: ତ କେନ୍ତା କରି ଆମେ ଜଳସେଚନ ମେଲେ ପାନ ଦେମା ଧନିଆ ଚାଷ ସେ ବିଷୟରେ କହନା ଆଜ୍ଞା?
0: ଦେଖନ୍ତୁ, ଧନିଆ ମଞ୍ଜି ଗଜା ହେବା ପାଇଁ ଉପଯୁକ୍ତ ମାତ୍ରାର ଜଳୀୟ ଅଂଶ ଏଇଟା ନିହାତି ଆବଶ୍ୟକ। ତେଣୁ ମଞ୍ଜି ବୁଣିବା ପୂର୍ବରୁ ଅଥବା ମଞ୍ଜି ବୁଣିବାର ପରେ ଆପଣ ନିହାତି ଭାବେ ଜଳସେଚନ କରିବା ଦରକାର। ଯଦି ମଞ୍ଜି ବିହନ ବୁଣିବା ପୂର୍ବରୁ ଜଳସେଚନ କରାଯାଇଛି, ତାହେଲେ ବିହନ ବୁଣିବା ପରେ ଆଉ ଆବଶ୍ୟକତା ନାହିଁ। କିନ୍ତୁ 3 ଦିନ ପରେ 4 ଦିନ ପରେ ତାକୁ ଗୋଟେ ଲାଇଫ୍ ସେଭିଂ, ଯେଉଁଟା ଆମେ ଇଂରାଜୀ ଭାଷାରେ କହୁଛୁ, ହାଲକା ଜଳସେଚନ ଟିକେ ଦରକାର। ଆର ପରେ ପରେ କ'ଣ ହୁଏ ନା, ଆପଣଙ୍କର ପ୍ରତ୍ୟେକ 7-10 ଦିନ ବ୍ୟବଧାନରେ ଆପଣ ଧନିଆରେ ଜଳସେଚନ କରିପାରିବେ, କିନ୍ତୁ ମାତ୍ରାଧିକ ଜଳୀୟ ଅଂଶ ଧନିଆ ଫସଲ ପାଇଁ କ୍ଷତିକାରକ।
1: ସବୁ ଚାଷ ଭଳିଆ ଆମର ଧନିଆ ଚାଷରେ ବି ରୋଗ ପୋକ ସମସ୍ୟା ଥିସି ଆଜ୍ଞା?
0: ଆଜ୍ଞା।
1: ତ କେନ୍ତା କରି ଆମେ ଏଇଟାକେ ଦୂର କରିପାରମା, କେନ୍ତା କରି ପରିଚାଳନା କରିପାରମା, ସେ ବିଷୟରେ କହନ ଆଜ୍ଞା?
0: ଆଜ୍ଞା, ଭଲ ପ୍ରଶ୍ନରେ ଏଇଟା। କିନ୍ତୁ ଦେଖନ୍ତୁ, ପ୍ରଥମ ଜିନିଷଟା ଯେଉଁଟା ହେଉଛି ଯେ ଆମେ ଡାଇରେକ୍ଟ ପତ୍ର ଗୁଡ଼ାକୁ ଆମେ ତୋଳିକି ଆମେ ବ୍ୟବହାର କରୁଛନ୍ତି ଆମର ଦୈନନ୍ଦିନ ଖାଦ୍ୟ ପଦାର୍ଥରେ। ତେଣୁ ମୁଁ ପ୍ରଥମ ଜିନିଷ କହିବି ଯେ ଯଦି ଆମେ ରାସାୟନିକ ପଦାର୍ଥର କୌଣସି ବ୍ୟବହାର କରିବା ନାହିଁ, ତାହେଲେ ଏଇଟା ସବୁଠୁ ଉତ୍ତମ। କିନ୍ତୁ ଆବଶ୍ୟକ ସ୍ଥଳେ ଯଦି ପାଉଡର ମିଲ୍ଡ ଉପରେ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଏ, ତେବେ 1 ଲିଟର ପାଣିରେ 4 ଗ୍ରାମ ଗନ୍ଧକ ଅଥବା 1 ଲିଟର ପାଣିରେ 4 ଗ୍ରାମ କାର୍ବେଣ୍ଡିଜିମ୍ ବୋଲିକି ଗୋଟେ ଏକ ପ୍ରକାର ଔଷଧ ଆସୁଛି, ତାକୁ ଆମେ ସିଞ୍ଚନ କରିପାରିବା।
1: ଆଜ୍ଞା, ତ ଶେଷ ଗୋଟେ କଥା କହନ ଆଜ୍ଞା, ଆମର ଚାଷୀ ଭାଇମାନେ ତ ଚାଷବାସ କରିବେ, ସେଇଟା କେନ୍ତା କରି ଠିକ ହିସାବରେ ଅମଳ କରିପାରିବେ ସେ ବିଷୟରେ କହନ ଆଜ୍ଞା?
0: ଧନିଆ ଯଦି ପତ୍ର ପାଇଁ ଆମେ ଚାଷ କରୁଛେ, ତାହେଲେ ବିହନ ବୁଣିବାର 20-25 ଦିନ ପରେ ଏହା ଅମଳ ଯୋଗ୍ୟ। ତେବେ 30-40 ଦିନ ପରେ ପୁଣି ଥରେ ଆମେ ପତ୍ର ଅମଳ କରିପାରିବା। ତେଣୁ ଏଇଟା ତ ଗଲା ପତ୍ର କଥା। ଯଦି ଆମେ ତାକୁ ମଞ୍ଜି ପାଇଁ ଚାଷ କରୁଛେ, ତାହେଲେ ହେକ୍ଟର ପ୍ରତି ଆମେ 40-45 କ୍ୱିଣ୍ଟାଲ ମଞ୍ଜି ଅମଳ କରିପାରିବା। କିନ୍ତୁ ଯଦି ଆମେ ପତ୍ର ପାଇଁ ଚାଷ କରୁଛେ, ତାହେଲେ ଆମେ ହେକ୍ଟର ପ୍ରତି 200-250 କ୍ୱିଣ୍ଟାଲ ଧନିଆ ସବୁଜ ପତ୍ର ଯୋଉଟା ଆମେ ତାକୁ ଅମଳ କରିପାରିବା।
1: ଯାହା ହଉ ସାହୁ ଆଜ୍ଞା, ଆଜି ଆପଣ ଆମର ବୈଠକକେ ଆସିଲେ ଆରୁ ଧନିଆ ଚାଷରେ ଉନ୍ନତମାନର କିସମ ଆରୁ ଏହାର ଭୂମିକା ବିଷୟରେ କହିଲେ, ଆମର ଶ୍ରୋତାବନ୍ଧୁମାନେ ଶୁଣିଲେ। ନିଶ୍ଚିତ ଭାବରେ ଯେନ୍ମାନେ ଧନିଆ ଚାଷ କରୁଛନ୍, ଆପଣଙ୍କ କଥା ଶୁଣିକରି ଯଦି ଆପଣଙ୍କ ହିସାବରେ ସେମାନେ ଧନିଆ ଚାଷ କରିବେ, ଠିକ୍ ହିସାବରେ ଚାଷ ହେଇପାରବା। ତ ଆକାଶବାଣୀ ତରଫରୁ, ଶ୍ରୋତାବନ୍ଧୁମାନଙ୍କ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଆର୍ ଜୁହାର ଆଜ୍ଞା।
0: ଜୁହାର ଆଜ୍ଞା।
2: ଶୁଣିଲି ଦାଦା?
3: ଶୁଣିଲୁ ତ ବାବୁ।
2: ହଏ ଦାଦା,
3: ତ ସମୟ ତ ହେଇଗଲା ନା, ବୈଠକେ ଶେଷ କରବାକେ ପଡ଼ବା
2: ପଡ଼ବା।
3: ତ ବୈଠକ ଶେଷ କରାର ଆଗ୍ନୁନ୍ ଯେନ୍ମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍, ଚାଷୀ ଭାଇ, ଦଦା, କକା, ମା ଭଉଣୀ ମାନକେ ମୁଇଁ ଯୁଗେ ଦଦା
2: ଆର୍ ମକାର ଦଦାର
3: ଜୁହାର।

ଶୁଣୁଥିଲେ ଚାଷବାସ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ ଗୀତ ଗଜଲ କ୍ରମରେ କିଛି ଗୀତ। ପ୍ରଥମ ଗୀତଟିକୁ ରଚନା କରିଛନ୍ତି କୌଶଲ କିଶୋର, କଣ୍ଠଦାନ କରିଛନ୍ତି ବିଶାଲ ମିଶ୍ର।

ପରବର୍ତ୍ତୀ ଗୀତ ନିଜସ୍ୱ ରଚନାରୁ କଣ୍ଠଦାନ କରିଛନ୍ତି ମୋନିକା। ସଙ୍ଗୀତ ଉସ୍ତାଦ ଅହମ୍ମଦ ହୁସେନ ଏବଂ ଉସ୍ତାଦ ମହମ୍ମଦ ହୁସେନ।

ଆପଣ ଶୁଣୁଛନ୍ତି ଗୀତ ଗଜଲ କ୍ରମରେ କିଛି ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷ ଗୀତଟିକୁ ରଚନା କରିଛନ୍ତି କୌଶଲ କିଶୋର, କଣ୍ଠ ବିଶାଲ ମିଶ୍ର।

ଥିଲେ ବିଶାଲ ମିଶ୍ର ଓ ମନୀଷା। ଆକାଶବାଣୀ ଭବାନୀପାଟଣା ଆଞ୍ଚଳିକ ଗୀତକ୍ରମରେ ପ୍ରଚାର କରୁଛୁ ସମ୍ବଲପୁରୀ ଗୀତ। ପ୍ରଥମ ଗୀତରେ କଣ୍ଠଦାନ କରିଛନ୍ତି ଫକୀରମୋହନ ପଟ୍ଟନାୟକ।

0: quiero puro amor.
1: ଫକୀରମୋହନ ପଟ୍ଟନାୟକଙ୍କ କଣ୍ଠରେ ଶୁଣନ୍ତୁ ଆଉ ଏକ ଗୀତ। ଗୀତ ରଚନା ବିନୋଦ କୁମାର ପ୍ରସାଦ।

ଆପଣ ଶୁଣୁଛନ୍ତି ସମ୍ବଲପୁରୀ ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଫକୀରମୋହନ ପଟ୍ଟନାୟକ ଓ ସୁଷମା ମିଶ୍ର। ଗୀତ ରଚନା ରଘୁନାଥ ପାଢ଼ୀ।

0: ତାରି ମା ନୁହେଁ, କେହି ମୋର ପୁଅ ନୁହେଁ, ଝିଅ ନୁହେଁ। ମୁଁ ଏକ ଅଭିଶପ୍ତ
1: ପୁତ୍ର, କନ୍ୟା, ପିତା, ମାତା, ସ୍ୱାମୀ, ସ୍ତ୍ରୀ ସମସ୍ତେ ମାଙ୍କଡ଼ସା ଜାଲର ଛନ୍ଦା ଛନ୍ଦି ହୋଇ ରହିଥିବା ଗୋଟିଏ ଗୋଟିଏ ସୂତାଖିଅ ସତୃଷ। ଭଗବାନ କିନ୍ତୁ ଏ ସୃଷ୍ଟିର ସର୍ବମୟ କର୍ତ୍ତା। ତାଙ୍କରି ଇଙ୍ଗିତରେ ସୃଷ୍ଟ ସମାଜ, ପରିବାର ଓ ବ୍ୟକ୍ତିବିଶେଷ, ପୁଣି ପରିବାରର ଉତ୍ତରଣ ସମ୍ଭବ କେବଳ ସନ୍ତାନ ଦ୍ୱାରା। ସନ୍ତାନହୀନ ଜୀବନକୁ ଧିକ୍କାର, ସନ୍ତାନହୀନ ଘରକୁ ଧିକ୍କାର, ସନ୍ତାନହୀନ ଧନକୁ ଧିକ୍କାର ଏବଂ ସନ୍ତାନହୀନ କୂଳକୁ ଧିକ୍କାର। ବଂଶ ମର୍ଯ୍ୟାଦା, ବଂଶ ପରମ୍ପରାର ସ୍ୱାଭିମାନ ପାଇଁ ପୁଅଟିଏ ଆବଶ୍ୟକ।
0: ହଁ ସ୍ୱାମୀଜୀ, ମୋର ପୁଅଟିଏ ଦରକାର। ହଁ ମୋର ପୁଅଟିଏ ଦରକାର। ଅନ୍ତତଃ ପରକାଳରେ ପିଣ୍ଡଦାନ ପାଇଁ।
1: ମୃତ୍ୟୁ ପରେ ପୁତ୍ର ହିଁ ମୁଖାଗ୍ନି ଦେଇଥାଏ, ବାପ ମାଙ୍କ ପିଣ୍ଡଦାନ କରେ ପୁତ୍ର। ସେ ଅଧିକାର କେବଳ ପୁତ୍ରର, ନଚେତ ସେମାନଙ୍କର ଅଶାନ୍ତ ଆତ୍ମା ଘୁରି ବୁଲୁଥାଏ କାଳ କାଳ।
0: ହେ ଭଗବାନ, କେଉଁ ଦେଶରୁ ଏତେ ବଡ଼ ଶାସ୍ତି ଦେବାକୁ ଯାଉଛ ପ୍ରଭୁ? ଦୀର୍ଘ 30 ବର୍ଷ ହେଇଗଲା ପରେ ବି ଏକ ଦମ୍ବ ଗଛରେ ଫୁଲଟିଏ ଫୁଟିଲାନି। ତାହେଲେ ତାହେଲେ କ'ଣ ଆମର ମୁକ୍ତି ନାହିଁ? ଆମେ ଅମୋକ୍ଷ ହେଇ ରହିଯିବୁ।
2: କାଦମ୍ବିନୀ, କଣ ହେଲା? କାଦମ୍ବିନୀ, ଦେହ ଭଲ ଅଛି ତ?
3: ଜୀବନର ପଶ୍ଚିମ ଆକାଶରେ ସୂର୍ଯ୍ୟ ବୁଡ଼ିବାକୁ ଯାଉଛନ୍ତି।
2: ସୂର୍ଯ୍ୟ ବୁଡ଼ିଗଲେ ଖଟି ଆସିବ ଅନ୍ଧକାର।
3: କଣ ହେବ ଆମର?
2: କଣ କହୁଛ ତୁମେ?
3: କିଛି ବୁଝିପାରୁନା।
2: ଆରେ ବାବା, ନ କହିଲେ ବୁଝିବି କେମିତି?
3: ମୃତ୍ୟୁ ପରେ ଆମର କଣ ହେବ?
2: ଆବସର୍ଡ।
3: ହଁ ହଁ, ଆବସର୍ଡ ଯାହା ସମସ୍ତେ କହିଥାନ୍ତି, ବିଶେଷ କରି ନ ପାରିବା ଲୋକ।
2: ବୁଝିପାରିଲିନି।
3: ବୁଝିବାକୁ ତମେ ଚେଷ୍ଟା ବି କରୁନ।
2: ଦେଖ କାଦମ୍ବିନୀ, ମୁଁ ଏବେ ଅଫିସରୁ ଫେରୁଛି, ମୋତେ ଟିକେ ଶାନ୍ତିରେ।
3: ତାହେଲେ ମୁଁ ତୁମର ସବୁ ଅଶାନ୍ତିର କାରଣ।
2: ସେ କଥା ମୁଁ କେବେ କହିଲି?
3: 30 ବର୍ଷ ତଳେ ସେଦିନ କିନ୍ତୁ ତୁମେ କହିଥିଲ।
2: କହିଥିଲି କହିଥିଲି ଯେଉଁଦିନ ଆମେ ଦୁହେଁ ମିଶି ବାରି ପାଖରେ ସେଇ କଦମ୍ବ ଚାରକୁ ରୋପିଥିଲେ।
3: ସେଦିନ ତୁମେ କହିଥିଲ
2: କଦମ୍ବ ଗଛରେ ଫୁଲ ଫୁଟିବ, ତାରି ବାସ୍ନାରେ ଚାରିଦିଗ ମହକୁଥିବ, କଦମ୍ବ ମୂଳରେ ତୁମେ, ମୁଁ ଆଉ ଆମର।
3: 30 ବର୍ଷ ପରେ ବି ସେଇ କଦମ୍ବ ଗଛରେ ଗୋଟିଏ ହେଲେ ଫୁଲ ଫୁଟିଲାନି।
2: କାଦମ୍ବିନୀ,
3: ତୁଳସୀ ମୂଳରେ ପାଣି ଦେଲା ପରେ ପ୍ରତିଦିନ ତ ମୁଁ ପାଣି ଢାଳିଛି, ପ୍ରତିଟି ମୁହୂର୍ତ୍ତରେ ମୁଁ ଅପେକ୍ଷା କରିଛି ଫୁଲ ଫୁଟିବ, କିନ୍ତୁ।
2: ବୁଝୁଛି, 30 ବର୍ଷ ଧରି ଗୋଟିଏ ଫୁଲର ବାସ୍ନା ପାଇଁ ସେଇ ଶିଶୁ କଦମ୍ବ ଚାରାର ତୁମେ ଯେଉଁ ଯତ୍ନ ନେଇଛ।
3: ସେଦିନର କଦମ୍ବ ଚାରାରେ ଆଜି ଶାଖା ପ୍ରଶାଖା ମିଳିଛି, ଦିନକୁ ଦିନ ତାର କଳେବର ବଢ଼ିବାରେ ଲାଗିଛି, ହେଲେ ଫୁଲ ଫୁଟୁନି କି କଦମ୍ବ ଫୁଲର ବାସ୍ନାରେ ଦିଗ ଚହଟୁନି।
2: ଛାୟା ତ ଦେଇପାରୁଛି,
3: କିନ୍ତୁ ମୁଁ ଯାହାର ପ୍ରଶସ୍ତ ଛାତିରେ 30 ବସନ୍ତର ମଳୟ କାମାତୁର ହୋଇ ପ୍ରବାହ କଲେ, ତାର ପ୍ରତିଦାନରେ ତାଠୁ ମୁଁ ପାଇଲି କଣ? ନାରୀ ଜୀବନରେ ଶୂନ୍ୟତା ଛଡ଼ା ଆଉ ତ କିଛି ନୁହେଁ।
2: ଶୂନ୍ୟତା ଯଦି ଭାଗ୍ୟରେ ଲେଖା, ଆମେ ଦୋଷ ଦେବା କାହାକୁ?
3: ମେଳକ ଯଦି

0: ଇନ୍ଦ୍ରଙ୍କୁ ଜଠରରେ ସ୍ଥାନ ଦେବା ପାଇଁ ପୋଷ୍ୟ ପୁତ୍ର ଗ୍ରହଣ କରିବା ପାଇଁ ତୁମେ ତାକୁ ଆଉ ବାଧ୍ୟ କର ନା ପ୍ରଣବ। ସେଥିରେ ସେ କେବେ ହେଲେ ନାରୀତ୍ୱର ପୂର୍ଣ୍ଣତା ଅନୁଭବ କରିପାରିବନି।
1: ମୋର ପୌରୁଷ ପ୍ରତି ଇଏ ତୁମର ଉପହାସ।
0: ନା ନା, ସୂଚେଇ ଦଉଛି ଯାହା ପ୍ରତ୍ୟେକ ନାରୀ ଚାହାନ୍ତି।
1: କିନ୍ତୁ କାହିଁକି ଭୁଲି ଯାଉଛ, ମୁଁ ବି ଜଣେ ବାପ, ମୋର ଔରସରୁ ଜନ୍ମିତ ସନ୍ତାନ ଏବେ ବି ଜୀବିତ।
0: କଣ କହିଲ, ତୁମରି ଔରସରୁ ଜନ୍ମିତ ସନ୍ତାନ?
1: ହଁ ହଁ କାଦମ୍ବିନୀ, ମୋରି ଔରସରୁ ଜନ୍ମିତ ସନ୍ତାନ ଆଲୋକ।
0: କୋଉ ଅନାଥ ଆଶ୍ରମରେ ବଢୁଛି ଆଲୋକ? କେତେ ବର୍ଷ ହେଲା ତାକୁ? ତାର ମା କିଏ? କାଇ ଏକଥା ତ ତମେ ମତେ କେବେ ବି କହିନ।
1: ଅବକାଶ ପାଇନି।
0: ଏ କୁହ ନା, ତୁମ ଆଲୋକର ମା କିଏ?
1: 3 ବର୍ଷ ତଳେ କେଉଁ ଏକ ଦୁର୍ବଳ ମୁହୂର୍ତ୍ତରେ ମୋର ଜୀବନ ପରିଧିକି ଆସିଥିଲା ମାଳା।
0: ବା ଚମତ୍କାର, ଆମ ବିବାହର 27 ବର୍ଷ ପରେ ଯେତେବେଳେ ତୁମେ 50 ବର୍ଷ ଟପି ସାରିଥିଲ।
1: ମୋତେ ବିଶ୍ୱାସ କର କାଦମ୍ବିନୀ, ସେ ଥିଲା ମୋର ଏକ ଦୁର୍ବଳ ମୁହୂର୍ତ୍ତ। ସରକାରୀ କାମରେ ମୁଁ ଯାଇଥିଲି ହରିଶଙ୍କର।
0: ଓ, ତାହେଲେ ସେଇ ବଣ ପାହାଡ ଘେରା ଝରଣା କୂଳରେ ହରିଶଙ୍କରଙ୍କୁ ସାକ୍ଷୀ ରଖି ମାଳାର ବରଣମାଳା ତୁମେ ଗ୍ରହଣ କରିଥିଲ, ଘରକୁ ନେଇ ଆସିଲନି? କାଳେ ମୁଁ ପ୍ରତିବାଦ କରିବି ଏଇ ଭୟରେ ନା?
1: ସତ୍ୟକୁ ତୁମେ ପରିହାସ କରନି କାଦମ୍ବିନୀ, ଅନ୍ତତଃ ସ୍ତ୍ରୀ ହିସାବରେ ସ୍ୱାମୀ ସହିତ କିଛିଟା ସାଲିସ କରିବାର ଚେଷ୍ଟା କର।
0: ସେଇ କଥା ତ ମୁଁ କହୁଛି, ମାଳା ଆସିଥାନ୍ତା, ଏଇ ଘରେ ମୋ ଛୋଟ ଭଉଣୀ ପରି ରହିଥାନ୍ତା, ଛୁଆ ପିଲାଙ୍କ କୋଳାହଳରେ ଏ ଘରଟା ଫାଟି ପଡୁଥାନ୍ତା।
1: ସେମିତି କରିଥିଲେ ହୁଏତ ମୁଁ ତୁମ ପ୍ରତି ଅନ୍ୟାୟ କରିଥାନ୍ତି।
0: ମତେ ଲୁଚେଇ ଆଉ ଏକ ଝିଅକୁ ପ୍ରେମ କରିବାରେ ନ୍ୟାୟଟା କୋଉଠି ରହିଲା ତ ମୁଁ ଜାଣିପାରୁନି।
1: ଥରେ ମୁଁ ତୁମକୁ କହିସାରିଛି କାଦମ୍ବିନୀ, ମାଳା ସହିତ ମୋର ପ୍ରଥମ ଦେଖା ଏକ ଦୁର୍ବଳ ମୁହୂର୍ତ୍ତରେ।
0: ସେଇ ଦୁର୍ବଳ ମୁହୂର୍ତ୍ତରେ ତୁମେ ଯାହାକୁ ଆପଣାର କରିନେଲ, ମୁଁ ତାକୁ ପର ବୋଲି ଭାବିବି ଏକଥା ତୁମେ ଚିନ୍ତା କରିପାରିଲ କିପରି? ହୁଏତ ପ୍ରଥମେ କିଛିଟା ପ୍ରତିବାଦ କରିଥାନ୍ତି, ତାପରେ ତୁମ ପାଇଁ, ତୁମର ସୁଖ ଶାନ୍ତି ପାଇଁ ସବୁକିଛି ମାନି ଯାଇଥାନ୍ତି।
1: ସନ୍ଦେହର କୁହୁଡ଼ି ଭିତରେ ସେତେବେଳେ ମୁଁ ତୁମ ପାଖରେ କିଛି ପ୍ରକାଶ କରିବାର ସାହସ ହରାଇ ବସିଥିଲି କାଦମ୍ବିନୀ, କିନ୍ତୁ ଆଜି ଆଜି ପ୍ରକୃତ ସତ୍ୟକୁ ତୁମ ଆଗରେ ପ୍ରକାଶ କରିବାକୁ ଯାଉଛି। ଯଦି ତୁମେ ଗ୍ରହଣ କରିବ, ହୁଏତ ତୁମେ ଦେଇପାର ଏହାକୁ ଏକ ଅବୈଧ ପ୍ରେମର ଆଖ୍ୟା, କିନ୍ତୁ ଆମର ମିଳନ ଥିଲା 2 ନିଷ୍କପଟ ଶରୀର ଓ ପବିତ୍ର ଆତ୍ମାର, ତାରି ସ୍ମାରକୀ ଆଲୋକ।
0: ନା ନା, ସେ ଆଲୋକ ସତ୍ୟ ନୁହେଁ, ସେ ଆଲୋକ ମୋ ଜୀବନର ଅନ୍ଧକାରକୁ ଦୂର କରିପାରିବନି, ସେ ମୋ ଗର୍ଭଜାତ ସନ୍ତାନ ନୁହେଁ। ତା ପାଇଁ ମୁଁ ପ୍ରସବ ବେଦନା ଅନୁଭବ କରିନି, ସେ ମୋତେ ମୁଖାଗ୍ନି ଦେଇପାରିବନି, ପିଣ୍ଡ ଦାନ କଲେ ମୁଁ ବା ପିତୃପୁରୁଷ କେହି ପାଇବେନି।
1: କିନ୍ତୁ ମୁଁ ଯେ ସ୍ୱୀକାର କରୁଛି, ଆଲୋକ ମୋର ସନ୍ତାନ, ମୋରି ରକ୍ତ।
0: ତୁମରି ରକ୍ତର, ତୁମରି ପୌରୁଷର ସନ୍ତକ ଆଲୋକ।
1: କଣ ହେଲା କାଦମ୍ବିନୀ? କାଦମ୍ବିନୀ
0: ପ୍ରଣବ, ଯଦି ଏହା ସତ୍ୟ, ଆଉ ଏକ ସତ୍ୟକୁ ତୁମେ ଭୁଲିଗଲ।

0: ସୁପିନି,
1: ତୁମ ଔରସ ଜାତ ସନ୍ତାନକୁ ଜଠରରେ 10 ମାସ ବହନ କରିବାର ଶକ୍ତି ମୋର ଥିଲା। ଶିଶୁ ଯୁଗ ତୁମେ ମୋତେ କାହିଁକି ଦେଲନି? କାହିଁକି ଜୀବନ ସାରା ତୁମେ ମୋତେ ସନ୍ଦେହର ଜାଲରେ ବାନ୍ଧି ରଖିଲ? ସେଦିନ ମୋର ନାରୀ ଜୀବନର ଚରମ ତୃପ୍ତି ପାଇଥାନ୍ତି। ବୈଧ ହଉ ବା ଅବୈଧ ହଉ, ତୁମରି ଔରସରୁ ଅନ୍ୟ ଏକ ଜନନୀ ଗର୍ଭର ଭ୍ରୂଣ ଯଦି ମୋରି ଚଠରରେ ପୂର୍ଣ୍ଣାଙ୍ଗ ହୋଇ ଜନ୍ମ ଲାଭ କରିଥାନ୍ତା। ପ୍ରଣବ, ଦେଖୁଛ ପଶ୍ଚିମ ଆକାଶର ସୂର୍ଯ୍ୟ ଧୀରେ ଧୀରେ ଡୁବିବାକୁ ଯାଉଛନ୍ତି। ଆକାଶ ବିପର୍ଣ୍ଣ ହେବାକୁ ବସିଲାଣି। ସୂର୍ଯ୍ୟ ଡୁବି ଗଲା ପରେ କଣ ହେବ ପ୍ରଣବ?
0: ଅନ୍ଧାର, କେବଳ ଅନ୍ଧାର।
1: ଆମେ ଆଉ କେହି କାହାକୁ ଦେଖିପାରିବାନି ନା?
0: ଅନ୍ତତଃ ଆଲୋକ ଆସିବା ପର୍ଯ୍ୟନ୍ତ। ଆଲୋକ ଆସିବ, କାଦମ୍ବିନୀ ଆସିବ, ଆଲୋକ ଆସିବ।
1: ପ୍ରଣବ, ଦେଖ ଦେଖ ପ୍ରଣବ, ସୂର୍ଯ୍ୟ ଗଲା, ଡୁବି ଗଲା।
0: କାଦମ୍ବିନୀ, କାଦମ୍ବିନୀ, କାଦମ୍ବିନୀ, ଜୀବନରେ ମୋର ଅବଶେଷ ରହିଗଲା କାଦମ୍ବିନୀ। ମୁଁ ତୁମକୁ ଆଲୋକ ଦେଇପାରିଲି, ଆଲୋକ ଦେଇପାରିଲିନି କାଦମ୍ବିନୀ।

ଶୁଣୁଥିଲେ ନାଟକ ପିଣ୍ଡଦାନ। ନାଟକଟିକୁ ରଚନା କରିଥିଲେ ପଞ୍ଚାନନ ମିଶ୍ର, ପରିଚାଳନାରେ ଥିଲେ ମାନଭଞ୍ଜନ ହୋତା, ସହଯୋଗିତା ମୁରଲୀଧର ପଣ୍ଡା।

ଜୟକୁମାର ପ୍ରଧାନ, ପ୍ରଭୁଦତ୍ତ ପ୍ରଧାନ ଏବଂ ଲକ୍ଷ୍ମଣ କୁମାର ପଣ୍ଡା। ବିଭିନ୍ନ ଭୂମିକାରେ ଥିଲେ ପ୍ରଣବ, ଡକ୍ଟର ଦ୍ୱାରିକାନାଥ ନାୟକ, କାଦମ୍ବିନୀ ନୂପୁର ଘୋଷ, କଣ୍ଠସ୍ୱର ମାନଭଞ୍ଜନ ହୋତା, ଶିଶୁ କଳାକାର ଶକ୍ତି ସରଗମ ପାଣିଗ୍ରାହୀ। ଆକାଶବାଣୀ ଭବାନୀପାଟଣା।

ଆପଣ ଶୁଣିଛନ୍ତି ପଣ୍ଡିତ ଜିତେନ୍ଦ୍ର ଅଭିଷେକୀଙ୍କ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ବର୍ତ୍ତମାନ ପରିବେଷଣ କରିଛନ୍ତି ରାଗିଣୀ ଜିଲାଏ।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣୁଥିଲେ ପଣ୍ଡିତ ଜିତେନ୍ଦ୍ର ଅଭିଷେକୀଙ୍କ ଶାସ୍ତ୍ରୀୟ ଗାୟନ। ଆକାଶବାଣୀ ଭବାନୀପାଟଣା। ସମୟ ରାତି 11:00 ହେବାକୁ ଯାଉଛି। ପ୍ରଥମେ ହିନ୍ଦୀରେ ଓ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ ଏବଂ 9:30 ମିନିଟ୍ରେ ଓଡ଼ିଆ କଥାଚିତ୍ର ଗୀତ। ପୂର୍ବାହ୍ନ 10:10 ମିନିଟ୍ରେ ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ଆପଣଙ୍କୁ ପୁଣି ଥରେ ସ୍ୱାଗତ ଜଣାଇବୁ ଆସନ୍ତାକାଲି ଆମର ପ୍ରଥମ ଅଧିବେଶନ ପ୍ରାତଃ 5:55 ମିନିଟ୍ରେ। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।